ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ବୁଧବାର 1948 ଶକାବ୍ଦ ଆଷାଢ଼

ସତର ଦିନ 2026 ଖ୍ରୀଷ୍ଟାବ୍ଦ ଜୁଲାଇ ମାସର 8 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 kHz ଯୋଗେ, ଏଫ୍ଏମ୍ ମହାନଦୀରେ 101 MHz। ମାଙ୍ଗଳିକ

ବନ୍ଦନା କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ବିଜୟିନୀ ଷଡ଼ଙ୍ଗୀ, ଗୀତ ରଚନା ନାରାୟଣ ପ୍ରସାଦ ସିଂ।

କାର୍ଯ୍ୟକ୍ରମ ଶେଷରେ ତପସ୍ୱିନୀ ପଟେଲଙ୍କ କଣ୍ଠରେ ଏହି ସମ୍ବଲପୁରୀ ଭକ୍ତି ଗୀତଟି ଶୁଣନ୍ତୁ। ଗୀତ ରଚନା ବବ୍ଲୁ ବାଗ୍।

0: ଏଥିସହିତ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଗୀତା ପଟ୍ଟନାୟକ, ଲୋରା ମହାନ୍ତି, ବିନତୀ ପଣ୍ଡା, ବିଜୟିନୀ ଷଡ଼ଙ୍ଗୀ ଏବଂ ତପସ୍ୱିନୀ ପଟେଲ। ଗୀତଗୁଡ଼ିକୁ ରଚନା କରିଥିଲେ ଭୀମ ଭୋଇ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ନାରାୟଣ ପ୍ରସାଦ ସିଂ ଏବଂ ବବ୍ଲୁ ବାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରସାର କରୁଛୁ ଆଜିର ଭାବନା, ଉପସ୍ଥାପନା ଶିବାନୀ ଲାଲ।
1: ଜପ କହିଲେ ମନ ଭିତରେ ବାରମ୍ବାର ତଥା ଅବିରତ ଈଶ୍ୱରଙ୍କ ଇପ୍ସିତ ନାମ ବା କୌଣସି ଏକ ମନ୍ତ୍ରକୁ ଅତି ଭକ୍ତି ଏବଂ ଏକାଗ୍ରତାର ସହିତ ଉଚ୍ଚାରଣ କରିବା। ଈଶ୍ୱରଙ୍କର ନାମ ଏବଂ ମନ୍ତ୍ର ଅତ୍ୟନ୍ତ ଶକ୍ତିଶାଳୀ। ଏହା ମନୁଷ୍ୟର ମନକୁ ପବିତ୍ର କରେ ଏବଂ ମନୁଷ୍ୟ ଭିତରେ ଆଧ୍ୟାତ୍ମିକ ଶକ୍ତିର ଜାଗରଣ କରିବାରେ ସାହାଯ୍ୟ କରେ। ଯକାରୋ ଜନ୍ମ ବିନାଶକମ୍, ପକାରୋ ପାପ ବିନାଶକମ୍। ଜପ ଶବ୍ଦରେ ଜ ଅକ୍ଷରର ଅର୍ଥ ଜନ୍ମ ଓ ମୃତ୍ୟୁର ବିନାଶ ଏବଂ ପ ଅକ୍ଷରର ଅର୍ଥ ପାପର ବିନାଶ। ଉଚ୍ଚାରଣ ପାଇଁ ମନୋନୀତ ନାମ ଭଗବାନଙ୍କର ଯେଉଁ ରୂପର ପ୍ରତିନିଧିତ୍ୱ କରେ କିମ୍ବା ମନ୍ତ୍ର ଯେଉଁ ଭଗବତ ବିଭବର ପ୍ରତୀକତା କରେ ତାହାରି ଉପରେ ଗଭୀର ଚିନ୍ତନ ହେଉଛି ଧ୍ୟାନ। ଧ୍ୟାନ ଶବ୍ଦଟି ଧି ଏବଂ ୟାନରୁ ଉତ୍ପନ୍ନ ହୋଇଛି। ଧିର ଅର୍ଥ ହେଲା ବୁଦ୍ଧି, ୟାନର ଅର୍ଥ ହେଲା କାତ ବା ଆହୁଲା ଦ୍ୱାରା ଚଳାଇବା। ସୁତରାଂ ଧ୍ୟାନର ଅର୍ଥ ନିଜର ଚିନ୍ତାଶକ୍ତିକୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଦିଗରେ ପ୍ରସାରିତ କରାଇବା। ସେହି ନିର୍ଦ୍ଧାରିତ ଲକ୍ଷ୍ୟ ଅବଶ୍ୟ ଈଶ୍ୱର। ଈଶ୍ୱର କହିଲେ କ'ଣ? ଆମର ଆତ୍ମା। ଏହିପରି ଏହା ଆମର ଶରୀରର ଚେତନା ବା ଆଧ୍ୟାତ୍ମିକ ଚେତନା ଭିତରକୁ ଅନ୍ତର୍ଯାତ୍ରା। ଧ୍ୟାନ ପାଇଁ ଜପ ହେଉଛି ଉତ୍କୃଷ୍ଟ ସହାୟକ। ମନ ମଧ୍ୟରୁ ଅନ୍ୟ ସବୁ ପ୍ରକାରର ଚିନ୍ତାକୁ ବାଦ ଦେଇ ଈଶ୍ୱରଙ୍କ ନାମ ଚିନ୍ତନ ପାଇଁ ଜପ ହେଉଛି ଏକ ମାନସିକ ପ୍ରଶିକ୍ଷଣ। ଏହା ବିକ୍ଷିପ୍ତ ମନକୁ ସଂଯୁକ୍ତ କରାଇ ଗଭୀର ଚିନ୍ତାରେ ପ୍ରବେଶ କରିବା ପାଇଁ ଏବଂ ଧ୍ୟାନ କରିବା ପାଇଁ ସାହାଯ୍ୟ କରେ। ଜପ ନୌକାର କାତ ଭଳି ହେଲେ ଧ୍ୟାନ ହେଉଛି ଆହୁଲା ଭଳି। ଏହା ମନ ପକ୍ଷୀର ଦୁଇଟି ଡେଣା। ଦିବ୍ୟ ସତ୍ତାର ଶୀର୍ଷରେ ଉପନୀତ ହେବା ପାଇଁ ଏହା ହେଉଛି ଆତ୍ମ ସାକ୍ଷାତକାର ବା ଈଶ୍ୱର ଅନୁଭୂତି। ଏ ସମ୍ପର୍କରେ ବୁଝାଇବା ପାଇଁ ଗୋଟିଏ ଭଲ ଗପ ଅଛି। ଏହା ଭ୍ରମର କୀଟ ନ୍ୟାୟ ନାମରେ ପରିଚିତ। ଯିଏ ଯେପରି ଭାବେ ସିଏ ସେପରି ହୋଇଯାଏ। ଦିନେ ଗୋଟିଏ ଭ୍ରମର ଗୋଟିଏ କୁମିରା ପୋକକୁ ନେଇ କାଦୁଅରେ ତିଆରି କ୍ଷୁଦ୍ର ବସାରେ ରଖିଲା। ଏହି ବସାର ମୁହଁଟି ଖୁବ୍ ଛୋଟ ଥିଲା, କିନ୍ତୁ ସବୁବେଳେ ଭ୍ରମରଟି ସେ ବସା ପାଖକୁ ଆସି ତା ପାଖରେ ଗୁଣୁଗୁଣୁ ଶବ୍ଦ କଲା। ପୋକଟି ଭ୍ରମରକୁ ଡରିଯାଇଥିଲା। ସେ ଭାବୁଥିଲା ଯେକୌଣସି ସମୟରେ ଭ୍ରମରଟି ତାକୁ ଗିଳିଦେବ, ତେଣୁ ସେ ଛୋଟ ଗାତ ଭିତରେ ରହି ଏକାଗ୍ର ଚିତ୍ତରେ ଭ୍ରମରକୁ ଚାହିଁ ରହିଥିଲା। ପୋକଟି ଭ୍ରମରକୁ ଏହି ଏକାଗ୍ର ଦୃଷ୍ଟିରେ ଚାହିଁ ରହିବା ଫଳରେ ପୋକଟିର ରୂପାନ୍ତର ଘଟି ଏକ ସୁନ୍ଦର ଭ୍ରମରର ରୂପ ଧାରଣ କଲା। ସେହିପରି ଆତ୍ମା ବା ବ୍ରହ୍ମ ଉପରେ ଅବଧାରଣ କରି ଜୀବି ତାର ନିଜର ସସୀମତାକୁ ହରାଏ, ତାର ସ୍ୱାତନ୍ତ୍ର୍ୟ ଏବଂ ଅହଂକାରପୂର୍ଣ୍ଣ ମନୋଭାବ ଲୋପ ପାଇଯାଏ। ଶେଷରେ ସମଗ୍ର ସୃଷ୍ଟି ସଙ୍ଗରେ ସେ ଏକ ହୋଇଯାଏ ଏବଂ ତାର ସାର୍ବଜନୀନ ଭାବ ବୃଦ୍ଧି ପାଇ ସେ ମୁକ୍ତ ହୁଏ। ସେତେବେଳେ ତାର ଅସୀମ ଏବଂ ସଂକୀର୍ଣ୍ଣ ଇନ୍ଦ୍ରିୟ ଅନୁଭୂତି ସ୍ଥାନରେ ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀରେ ଆତ୍ମଦର୍ଶନ, ଦିବ୍ୟ ଦୃଷ୍ଟି ଏବଂ ବିଶ୍ୱ ଚୈତନ୍ୟ ପ୍ରାପ୍ତ ହୁଏ। ତା ଭିତରେ ଥିବା ଦିବ୍ୟତ୍ୱ ତାର ଚିନ୍ତା, ବାକ୍ୟ ଏବଂ କାର୍ଯ୍ୟରେ ପ୍ରକାଶ ପାଏ। ଏହା ହେଉଛି ଆତ୍ମାର ବିକାଶ, ଦେହ ମନ ଏବଂ ଭାବର ଏକୀକରଣ। ଏତିକିବେଳେ ମନୁଷ୍ୟ ସେ ଦିବ୍ୟ ସ୍ଥିତିରେ ପହଞ୍ଚେ ଏବଂ ମାନବ ମାଧବ ହୋଇଯାଏ। ଯେପରି ଶୀତତାପ ନିୟନ୍ତ୍ରକ ଯନ୍ତ୍ର ଆମ ଦେହରୁ ଉତ୍ତାପ କାଢ଼ି ନେଇ ଆମକୁ ଶୀତଳତା ପ୍ରଦାନ କରେ, ସେହିପରି ଆମେ ଯେଉଁ ଦିବ୍ୟ ନାମ ଉଚ୍ଚାରଣ କରୁ, ଯେଉଁ ଦିବ୍ୟ ରୂପ ଧ୍ୟାନ କରୁ, ତାହା ଆମଠାରୁ ନିମ୍ନସ୍ତରୀୟ ପ୍ରବୃତ୍ତିକୁ କାଢ଼ି ନିଏ ଏବଂ ଆମଠାରେ ଦିବ୍ୟ ଗୁଣ ଭରିଦିଏ।
0: ଶୁଣିଲି ଆଜିର ଭାବନା, ଉପସ୍ଥାପନା ଶିବାନୀ ଲାଲ, ଆକାଶବାଣୀ ସମ୍ବଲପୁର। ଏଥର ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଆଜି ଏହାର 435 ଭାଗ ଶୁଣନ୍ତୁ।

ଶ୍ରୀକୃଷ୍ଣ ମୁହଁ ଖୋଲି ଉପହାର ମାଗିଛନ୍ତି। ସଙ୍କୋଚରେ ବ୍ରାହ୍ମଣ କିଛି କହିପାରିଲେ ନାହିଁ। ସର୍ବାନ୍ତର୍ଯ୍ୟାମୀ ଶ୍ରୀକୃଷ୍ଣ ତେଣୁ ସ୍ୱୟଂ ତାଙ୍କ ଲୁଗାକାନିରୁ ଚାଉଳ ଭୋଜାତକ ଟାଣି ନେଇ ତତ୍କ୍ଷଣାତ୍ ମୁଠାଏ ପରମ ତୃପ୍ତି ସହକାରେ ଖାଇଦେଲେ। ମନୁଷ୍ୟର ଇହଲୋକ ଏବଂ ପରଲୋକର ସମସ୍ତ ସମ୍ପତ୍ତି ଏବଂ ସମୃଦ୍ଧି ପାଇଁ ମୁଠାଏ ଚାଉଳ ଭଜା ହିଁ ଯଥେଷ୍ଟ। ଲକ୍ଷ୍ମୀ ରୂପିଣୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କୁ ସେହି ଚାଉଳ ଭଜା ଆଉ ଖୁଆଇ ଦେଲେ ନାହିଁ। ବ୍ରାହ୍ମଣ ପରଦିନ ଶୂନ୍ୟ ହସ୍ତରେ ଘରକୁ ଫେରିଛନ୍ତି। ତାଙ୍କର ଅବଶୋଷ କିଛି ନଥିଲା।

ହରି ସମସ୍ତେ ହୋଇଲେ ହରସ କୃଷ୍ଣର ଭାବ ମଧୁରସ କୃଷ୍ଣ ଭକତି ହୃଦେ ଘେନି ମିଳିଲେ ପାଣ୍ଡବ ଜନନୀ ଭ୍ରାତ ଭଗିନୀ ଜନ ମଧ୍ୟେ ପୁତ୍ର ପୌତ୍ର ଅନୁବନ୍ଧେ ପିତା ଜନନୀ ମୁଖ ଚା

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଇବା 16 ତାରିଖ ହେବାର୍କେ ଥିବା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରକ୍ଷିତ ଆଉ ନିର୍ଭୁଲ ଭାବେ ପରିଚାଳନା କରବାର୍ ଲାଗି ଗଲାକାଲି ରାଜ୍ୟ ପୁଲିସ୍ ମୁଖ୍ୟାଳୟନ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ ପୁଲିସ୍ର ବରିଷ୍ଠ ଅଧିକାରୀଙ୍କ ସହିତ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଲ୍, ସୀମା ସୁରକ୍ଷା ବଲ୍, ରେଲ୍ ସୁରକ୍ଷା ବଲ୍, ଭାରତୀୟ ତଟରକ୍ଷୀ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ସୁରକ୍ଷା ରଣନୀତି ବାବଦେ ସମୀକ୍ଷା କରିଥିଲେ। ବୈଠକଟି ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ସହିତ ଜଲ ସ୍ଥଲ ଆଉ ଆକାଶମାର୍ଗନୁ ନଜର ରଖବାର, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଆଉ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ବାବଦେ ସମୀକ୍ଷା କରାଯାଇଥିଲା। ସାରା ପୃଥିବୀର ସଂସ୍କୃତ ଭାଷାର ଗୁରୁତ୍ୱ ଓ ଭାରତୀୟ ଜ୍ଞାନ ପରମ୍ପରାଥି ତାର ଅବଦାନ ବାବଦେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46 ନମ୍ବର ସ୍ଥାପନା ଦିବସ ସମାରୋହ

0: तरं गहनं भवति। डॉक्टर जयशंकरः ह्यः बहरीन देशस्य द्विदिवसीय यात्रायाः समापनम् अकरोत्। यात्रावधौ डॉक्टर जयशंकरः बहरीन देशस्य राज्ञा हमद बिन ईसा अल खलीफा इत्यनेन सह मेलनं कृतवान्। असौ उपप्रधानमन्त्रिणा शेख खालिद बिन अब्दुल्ला अल खलीफा इत्यनेन सह अपि मेलनं कृतवान्। एतासु सभासु विदेशमन्त्री राष्ट्रपति पदासीना द्रौपदी मुर्मू प्रधानमन्त्री नरेन्द्र मोदी चेत्येतयोः पक्षतः शुभकामनाः अपि प्रेषितवान्। प्रधानमन्त्री कार्यालयेन विविध क्षेत्रेषु एल नीनो इत्यस्य संभाव्य प्रभावानां सज्जतोपायानां च समीक्षार्थं प्रधानमन्त्री कार्यालये उच्चस्तरीय समीक्षा सभा आयोजिता। प्रधानमन्त्रिणः प्रधानसचिवस्य डॉ पीके मिश्रवर्यस्य अध्यक्षतायां सेवातीर्थे ह्यः इयं सभा आयोजिता। अस्यां सभायां पञ्चदशतोप्यधिकानां मन्त्रालयानां सचिवाः वरिष्ठाधिकारिणः च उपस्थिताः आसन्। फुटबॉल क्रीडायां स्विट्जरलैंड देशः वैंकूवर नगरे पेनल्टी शूट आउट इत्येतस्यां क्रीडायां कोलंबिया देशं चत्वारि त्रीणि इत्यांकतारालेन पराजित्य चतुःपञ्चाशदधिक ऊनविंशति शततमात् वर्षात् प्रथमवारं फीफा विश्वकप क्रीडायाः प्रागुपान्त्यचक्रे प्रविष्टवान्। इति वार्ताः।
1: श्रोतामାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ପିତ୍ତଜନିତ ରୋଗର ଆୟୁର୍ବେଦୀୟ ଉପଚାର, ଏ ସମ୍ପର୍କରେ କହିବେ ଡାକ୍ତର ଦିଲୀପ କୁମାର ନନ୍ଦ। ସକାଳ 7:30ରେ ପରିବେଶ ସୂଚନା, ଏଥିରେ ଜୀବାଶ୍ମ ଇନ୍ଧନ ପରି ସମ୍ପତ୍ତି ଓ ବିଶ୍ୱ, କହିବେ ଡକ୍ଟର ସମାପିକା ଦାସ। ସକାଳ 7:35ରେ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆଁ ତରା। ଆଜିର କଣ୍ଠଶିଳ୍ପୀମାନେ ହେଉଛନ୍ତି ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦୋରା। ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ସକାଳ 7:50ରେ ଶୁଣିବେ ସୁଗମ ସଙ୍ଗୀତ। ସକାଳ 8:30ରେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45ରେ ଶୁଣିବେ ସୁଗମ ସଙ୍ଗୀତ। ସକାଳ 9:00ରେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05ରେ ଶୁଣିବେ ସମ୍ବଲପୁରୀ ଗୀତ। ଦିନ 12:30ରେ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05ରେ ସୁଗମ ସଙ୍ଗୀତ ପରିବେଷଣ କରିବେ ରାଜଲକ୍ଷ୍ମୀ କବି। ଦିନ 1:20ରେ ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମରେ ଆଜି ଓଡ଼ିଶୀ, ଛାନ୍ଦ ଏବଂ ଚମ୍ପୁ ଶୁଣିବେ। ଦିନ 2:45ରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଦିନ 3:00ରେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍ଗ। ଦିନ 3:30ରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 4:02ରେ ହେଲୋ ଅନୁରୋଧର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02ରେ ଲୋକଗୀତ କ୍ରମରେ ଖଞ୍ଜଣି ଭଜନ ପରିବେଷଣ କରିବେ ବୈରାଗୀ ବାଗ ଏବଂ ସାଥୀ। ସନ୍ଧ୍ୟା 5:30ରେ ଯୁବବାଣୀର ସଂକଳ୍ପ। ସନ୍ଧ୍ୟା 6:10ରେ ପ୍ରସାର କରିବୁ ଓଡ଼ିଆ ଲଘୁ ସଙ୍ଗୀତ। ସନ୍ଧ୍ୟା 6:30ରେ ଉଜ୍ଜଳ ଆମ ଦେଶ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25ରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30ରେ କୃଷି ସଂସାର କାର୍ଯ୍ୟକ୍ରମରେ ଚାଷୀଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମରେ ମିତ୍ରଭାନୁ ପଟେଲଙ୍କ ସହ ସାକ୍ଷାତକାର ଶୁଣିବେ। ରାତି 8:02ରେ ସମ୍ବଲପୁରୀ ଗୀତ ପରିବେଷଣ କରିବେ ଯୋଗେଶ୍ୱର ପଣ୍ଡା ଏବଂ କ୍ରିଷ୍ଣା ପଟେଲ। ରାତି 8:15ରେ ଶୁଣିବେ ଭକ୍ତି ଗୀତ। ରାତି 8:30ରେ ଶାସ୍ତ୍ରୀୟ ସଙ୍ଗୀତରେ ବଂଶୀବାଦନ ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚରସିଆ। ରାତି 9:30ରେ ଶୁଣିବେ ନାଟକ ସତୀ, ରଚନା ସତ୍ୟରଞ୍ଜନ ବେହେରା, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ କରିବେ ଶ୍ରୀ କଲଚରାଲ ଏସୋସିଏସନ ସମ୍ବଲପୁରର କଳାକାରମାନେ। ରାତି 10:30ରେ ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ। ଏହି ଥିଲା ଆଜି ପ୍ରସାରିତ ହେବ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ନବରଙ୍ଗପୁରସ୍ଥିତ ଆର୍ସିଡି ଉଚ୍ଚ ବିଦ୍ୟାଳୟରେ ସ୍ୱ ନକ୍ଷତ୍ର ଦିବସ 2026 ପାଳିତ ହୋଇଯାଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ଆଦୃତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ହାଇଦ୍ରାବାଦର ଜିଏମ୍ସି ବାଲଯୋଗୀ ଆଥଲେଟିକ୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ଜାତୀୟ ଜୁନିୟର ବାଳିକା ସେଭେନ୍ସ ରଗ୍ବି ଚମ୍ପିୟନ୍ସିପ୍ରେ ଓଡ଼ିଶା ଚମ୍ପିୟନ୍ ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ୍ରେ ମହାରାଷ୍ଟ୍ରକୁ 15-0 ହରାଇ ଓଡ଼ିଶା ବାଳିକା ଦଳ ଟାଇଟଲ୍ ହାସଲ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣନ୍ତୁ ପିତ୍ତଜନିତ ରୋଗର ଆୟୁର୍ବେଦୀୟ ଉପଚାର। ଏ ସମ୍ପର୍କରେ କହୁଛନ୍ତି ଡାକ୍ତର ଦିଲୀପ କୁମାର ନନ୍ଦ।
2: ଶରୀରର ପିତ୍ତଜନିତ ରୋଗ ମଧ୍ୟରୁ ଶୀତପିତ୍ତ ଗୋଟିଏ, ଏହାକୁ ଲୋକ ଭାଷାରେ ପିତକୁରା କୁହାଯାଏ। ମହୁମାଛି ଯଦି ଶରୀର କାମୁଡ଼େ ଯେପରି ଦରଜ ହେବ, ଠିକ୍ ସେହିପରି ଦରଜ ଏହି ରୋଗର ହୋଇଥାଏ। ଏହା ସହିତ ଶରୀରର ସମସ୍ତ ଭାଗରେ ଲାଲ ଲାଲ ଚେପଡ଼ା ବାହାରିଥାଏ, କୁଣ୍ଡାଇ ହୁଏ। ଏହି ରୋଗର ତୀବ୍ରତାରେ ବମନ ତଥା ମୁଖ ଭିତରେ ଘାସ ଦୃଶ୍ୟ ହୁଏ। ରୋଗୀକୁ ସାମାନ୍ୟ ଜ୍ୱର ହେବା, ଭୋକ ନ ଲାଗିବା ତଥା ସମସ୍ତ ଶରୀରରେ କଷ୍ଟ ଅନୁଭବ ହୋଇଥାଏ, ଆଖି ଲାଲ ହୋଇଥାଏ। ଯଦି ରୋଗ ପ୍ରାରମ୍ଭରୁ ଚିକିତ୍ସା କରାନହୁଏ ତେବେ ଏହା ପଛକୁ ଉଗ୍ର ରୂପ ବା କ୍ରୋନିକ୍ ହୋଇଥାଏ। ଆୟୁର୍ବେଦ ଅନୁସାରେ ଶୀତ ବାୟୁର ସ୍ପର୍ଶରେ କଫ ଏବଂ ବାୟୁ ପ୍ରକୋପିତ ହୋଇ କୁପିତ ପିତ୍ତ ସହିତ ମିଶି ବାହାର ତ୍ୱଚା ତଥା ଆନ୍ତରିକ ରକ୍ତ ସହିତ ମିଶି ଶୀତପିତ୍ତ ଉତ୍ପନ୍ନ କରିଥାଏ। ଯେପରି ବିକୃତ ମାଂସ, ମାଛ, ଆନ୍ତକୁମି, କୌଣସି ବିଷାକ୍ତ ପୋକ ଚାବିବାରୁ ସଂଖ୍ୟା ବା କ୍ୟୁବିନି ଯୋଗର ସେବନରୁ ଶୀତପିତ ହୋଇଥାଏ। ଏହା ସହିତ ଅନ୍ୟ କାରଣ ମଧ୍ୟ ଯଥା ଝାଡ଼ା ସଫା ନ ହେବା, ଉଦା କପଡ଼ା ପିନ୍ଧିବା ଦ୍ୱାରା ରକ୍ତରେ ବିକୃତ କାରଣରୁ ହୋଇଥାଏ। ଆୟୁର୍ବେଦ ଅନୁସାରେ ଏହି ରୋଗରେ ଅତ୍ୟଧିକ ଶୋଷ ହୁଏ ତଥା ପିତ୍ତଦୋଷ କାରଣରୁ ଆଖି ଲାଲ ହୋଇଯାଇଥାଏ। ଏହି ରୋଗର ଉପଚାରରେ ରୋଗ ଉତ୍ପନ୍ନ ହେବାର ଅବଧି ଉପରେ ନିର୍ଭର କରିଥାଏ। ବହୁଧା ନୂତନ ରୋଗରେ ବାହ୍ୟଲେପ ଦିଆଗଲେ ଠିକ୍ ହୁଏ, କିନ୍ତୁ ପୁରାତନ ରୋଗରେ ବିଶେଷ ପ୍ରୟତ୍ନ ପୂର୍ବକ ଶୋଧନ ଏବଂ ସମାନ ଚିକିତ୍ସା କରିବାକୁ ପଡ଼ିଥାଏ। ଶୀତପିତ ରୋଗର ସମସ୍ତ ଅବସ୍ଥାରେ କଷ୍ଟଶୁଦ୍ଧି ନିତାନ୍ତ ଆବଶ୍ୟକ ଅଟେ। ଏଣୁ ଏହି ରୋଗରେ ଆୟୁର୍ବେଦର ଶୋଧନ ପ୍ରକ୍ରିୟା ବମନ ବିରେଚନ ବିଶେଷ ଲାଭ ହୋଇଥାଏ ତଥା ରୋଗକୁ ସମୂଳ ନଷ୍ଟ କରିଥାଏ। କଷ୍ଟଶୁଦ୍ଧି ପାଇଁ ତ୍ରିଫଳା ଚୂର୍ଣ୍ଣ, କୁସୁମ କ୍ଷୀର ବା ଏରଣ୍ଡ ତୈଳ 2-3 ଚାମଚ ମଧ୍ୟ କ୍ଷୀର ସହ ରାତ୍ରିରେ 3-4 ଦିନ ପର୍ଯ୍ୟନ୍ତ ନିଆଯାଇଥାଏ। ରସ ସିନ୍ଦୁର 80 ମିଲିଗ୍ରାମ ଏବଂ ହରିଦ୍ରା ଖଣ୍ଡ 4 ଗ୍ରାମ ଦିନକୁ 3 ଥର ମହୁ ସହିତ ନିଆଯିବ। ରସ ସିନ୍ଦୁର 100 ମିଲିଗ୍ରାମ, ଗୋଲମରିଚ ଚୂର୍ଣ୍ଣ 1-2 ଗ୍ରାମ ତଥା ଗେରୁ 1 ଗ୍ରାମକୁ ମିଶାଇ ଗୁଡ଼ ସହିତ ଖାଇବା ଦ୍ୱାରା ଶୀତପିତରେ ଆରାମ ମିଳିଥାଏ। ଶୀତପିତ ରୋଗରେ ଶରୀରର ତ୍ୱଚାରେ ଲାଲ ଚକଡ଼ା ବାହାରିବା କ୍ଷଣି ଗେରୁକୁ ସମଗ୍ର ଶରୀରରେ ଲେପ କରି କମ୍ବଳ ଘୋଡ଼ି ହୋଇ ଶୋଇଲେ ଏହା ଠିକ୍ ହୋଇଯାଇଥାଏ। ଯଦି ପେଟରେ କୃମି ହୋଇଥିବ ତେବେ ରୋଗୀକୁ କୃମିହର ଚୂର୍ଣ୍ଣ କିମ୍ବା କୃମି ମୁଦଗର ବଟି 3-4 ଦିନ ଦିଆଯିବା ଉଚିତ। ଏହା ବ୍ୟତୀତ ଶୀତପିତ ଭଞ୍ଜନ ରସ, ସର୍ବତଭଦ୍ର ରସ, ମହାଗନ୍ଧକ ରସାୟନ, ଗିଲିବାସତ୍ୱ, ପଞ୍ଚତିକ୍ତ ଘୃତ, ଅମୃତାଦି ଗୁଗୁଳ, ଆରୋଗ୍ୟବର୍ଦ୍ଧିନୀ ବଟି, ମହାମଞ୍ଜିସ୍ତାଦିରିଷ୍ଟ, ଖଦିରାଦିରିଷ୍ଟ, ତିକ୍ତ କଷାଏ, ଗୁଗୁଳ ତିକ୍ତ କଷାଏ, ଅରଗବଦଧାଇ କଷାଏ ମଧ୍ୟ ଏହା ପାଇଁ ଉପଯୁକ୍ତ ଔଷଧ ଅଟେ। ମହାମରିଚାଦି ତେଲ, ତିକ୍ତକ ଲେପ, ନନଗଣ୍ଡାଦି ତେଲକୁ ଲେପ ଭାବରେ ଶରୀରରେ ନିଆଯାଇପାରିବ। ଶୀତପିତରେ ଘରୁଆ ଉପଚାର, 1 ଗ୍ରାମ ଜୁଆଣି ଚୂର୍ଣ୍ଣକୁ ଗୁଡ଼ରେ ମିଶାଇ ଖାଇବାକୁ ଦେଲେ ରୋଗ ଶୀଘ୍ର ଉପଶମ ହୁଏ। ନିମ୍ବ ପତ୍ର ଚୂର୍ଣ୍ଣକୁ ଘିଅ ସହିତ ମିଶାଇ ଖାଲି ପେଟରେ ଦିଆଯାଇପାରିବ। ଅଧା କପ୍ କରଲା ରସକୁ ସକାଳୁ ଖାଲି ପେଟରେ ନେଲେ ଏହା ଅତ୍ୟନ୍ତ ଉପଯୋଗୀ ହୋଇଥାଏ। 3 ଗ୍ରାମ ହଳଦୀ ଗୁଣ୍ଡକୁ କ୍ଷୀର 1 ଗ୍ଲାସ୍ ସହିତ ପ୍ରତିଦିନ ନେବା କଥା। ଶୁଣ୍ଠି, ଗୋଲମରିଚ, ପିପଳି ତଥା ଜୁଆଣି 50-50 ଗ୍ରାମ ନେଇ ଏହାକୁ ଗୁଣ୍ଡ କରି 3 ଗ୍ରାମ ଲେଖାଏଁ କ୍ଷୀର ସହିତ ନିଆଯାଏ। ରୋଗୀକୁ 3-4 ଗୋଲମରିଚ ଖାଇବାକୁ ଦିଆଯାଇପାରେ। ତାପରେ 1 ଚାମଚ ଭଲ ଗାଈ ଘିଅ ଖାଇବା ପାଇଁ ଦେଇ ରୋଗୀକୁ ଗୋଟିଏ ମୋଟା କମଳ ଘୋଡ଼ାଇ ଦିଆଯିବ। କିଛି ସମୟ ପରେ ଆଶ୍ଚର୍ଯ୍ୟଜନକ ଭାବରେ ଶୀତପିତ ରୋଗ ଭଲ ହୋଇଯାଇଥାଏ। ଗୋଟିଏ ବଡ଼ ଚାମଚ

0: ଲୁଣ ଏକ ଚାମଚ ସୋରିଷ ତେଲ ନେଇ ଏହାକୁ ଭଲ ଭାବରେ ମିଶାଇ ଏହି ମିଶ୍ରଣକୁ ନେଇ ମୁଣ୍ଡରୁ ବ୍ରହ୍ମରନ୍ଧ୍ର ସ୍ଥାନରେ ହାତରେ ମାଲିସ କଲେ ରୋଗ ଶୀଘ୍ର ଉପଶମ ହୋଇଥାଏ। ଏକ କପ୍ ପାଣିରେ 5 ଗ୍ରାମ ଫିଟକିରି ମିଶାଇ ତାକୁ ପୀଡ଼ିତ ସ୍ଥାନରେ ଲଗାଯାଇପାରିବ। 4 ଚାମଚ ଅଦା ରସ ସହିତ ଗୁଡ଼ ମିଶାଇ ଖାଇବାକୁ ଦିଆଯାଏ। ଅଁଳା ଚୂର୍ଣ୍ଣ 2 ଚାମଚରେ ଗୋଲମରିଚ ଜିରା ପାଉଡର ଏବଂ ମିଶ୍ରି ମିଶାଇ ଥଣ୍ଡା ପାଣିରେ ସକାଳୁ ଏବଂ ସନ୍ଧ୍ୟାରେ ନିଆଯାଇଥାଏ। ପୁଦିନା ପତ୍ର ଚୂର୍ଣ୍ଣ 6 ଗ୍ରାମ ଗୁଡ଼ 20 ଗ୍ରାମକୁ 1 ଗ୍ଲାସ୍ ପାଣିରେ ମିଶାଯାଇ ଏହାକୁ ଗରମ କରାଯିବ। ଯେତେବେଳେ ପାଣି ଅଧା ହୋଇଯିବ ତାକୁ ଆଣି ଥଣ୍ଡା ହେଲା ପରେ ପୀଡ଼ିତ ବ୍ୟକ୍ତିକୁ ଦେଲେ ଏହି ରୋଗ ଶୀଘ୍ର ଉପଶମ ହୁଏ। ଗହମ, ମୁଗ, ଚାଉଳ, ପୋଟଳ, କରଲା, କଞ୍ଚା ହଳଦୀ, ଅଦାର ସେବନ ବହୁତ ଲାଭଦାୟକ ଅଟେ। ଅପଥ୍ୟ ମଧ୍ୟରେ ଖଟା, ଗରିଷ୍ଠ ଆହାର, ତେଲ, ଆଚାର, ମାଂସ, ମାଛ, ମଦିରା, ମସଲାଯୁକ୍ତ ଖାଇବା ଅପଥ୍ୟ ଅଟେ।
1: ସ୍ୱାସ୍ଥ୍ୟ ସୂଚନାରେ ଆଜି ଶୁଣୁଥିଲେ ପିତ୍ତଜନିତ ରୋଗର ଆୟୁର୍ବେଦୀୟ ଉପଚାର। ଏ ସମ୍ପର୍କରେ କହିଲେ ଡାକ୍ତର ଦିଲୀପ କୁମାର ନନ୍ଦ, ଆକାଶବାଣୀ ସମ୍ବଲପୁର। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି ଭାରତ ଓ ଇଣ୍ଡୋନେସିଆ. ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ. ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଇରାନ ବିରୁଦ୍ଧରେ ପୁଣି ଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା. ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟ ବ୍ରିଜ୍ T20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ. ଭାରତ ଏବଂ ଇଣ୍ଡୋନେସିଆ ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି. ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆନ୍ତୋଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଜାରି ଏକ ମିଳିତ ବିବୃତ୍ତିରେ ଆନ୍ତର୍ଜାତିକ ଆଇନ ଅନୁଯାୟୀ ଆହ୍ୱାନର ମୁକାବିଲା ଦିଗରେ ନିର୍ଣ୍ଣାୟକ, ସମନ୍ୱିତ ଏବଂ ଆନ୍ତର୍ଜାତିକ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କୁ ସହାୟକ ପ୍ରଦାନ କରୁଥିବା ଗୋଷ୍ଠୀଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଉଭୟ ନେତା ସହମତ ହୋଇଛନ୍ତି। ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ଆଭିମୁଖ୍ୟ ଉପରେ ଆଲୋକପାତ କରି ଉଭୟ ପକ୍ଷ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ବୃଦ୍ଧି କରିବାକୁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଏଥିରେ ମିଳିତ ଜାତିସଂଘ ଏବଂ ଆର୍ଥିକ କାର୍ଯ୍ୟକ୍ଷେତ୍ର ଅନ୍ତର୍ଭୁକ୍ତ। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଉଭୟ ଦେଶ ସେମାନଙ୍କର ଘରୋଇ ଆଇନ ଏବଂ ଅନ୍ତର୍ଜାତୀୟ ଦାୟିତ୍ୱ ଅନୁଯାୟୀ ସୂଚନା ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା ନେଇ ସହମତ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ଏ ସଂକ୍ରାନ୍ତ ଏକ ବୁଝାମଣାପତ୍ର ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଆତଙ୍କବାଦ ବିରୋଧୀ, ଅନ୍ତରାଷ୍ଟ୍ରୀୟ ଅପରାଧୀ, ସାଇବର ସୁରକ୍ଷା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଶିଳ୍ପ, ସାମୁଦ୍ରିକ ସୁରକ୍ଷା ଏବଂ ମହାକାଶ କ୍ଷେତ୍ର ସହଯୋଗକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଭାରତ ଇଣ୍ଡୋନେସିଆ ତୃତୀୟ ପର୍ଯ୍ୟାୟ ସୁରକ୍ଷା ଆଲୋଚନାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି। ଆର୍ଥିକ ଏବଂ ବାଣିଜ୍ୟ ସହଯୋଗ ଉପରେ କେନ୍ଦ୍ରୀଭୂତ ଆଲୋଚନାରେ 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ 2045 ଇଣ୍ଡୋନେସିଆ ଏମ୍ସ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି। ରାଷ୍ଟ୍ରପତି ସୁବିଆନ୍ତୋଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଛନ୍ତି। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ଡକ୍ଟର ଜୟଶଙ୍କରଙ୍କ ବାହାରିନ୍କୁ ଦୁଇଦିନିଆ ଗସ୍ତ ଗତକାଲି ଶେଷ ହୋଇଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ବାହାରିନ୍ର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କ୍ରାଉନ୍ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ସଲମାନ ବିନ୍ ହମାଦ ଅଲ୍ ଖଲିଫା ଏହି ଆଲୋଚନା ବୈଠକରେ ଉପସ୍ଥିତ ଥିଲେ। ସେଠାକାର ଉପପ୍ରଧାନମନ୍ତ୍ରୀ ଶେଖ୍ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ପୃଥକ ଭାବେ ବୈଠକରେ ଯୋଗ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ତଥା ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ

0: ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର ଇଂଲଣ୍ଡ 7 ୱିକେଟ୍ରେ 201 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଫିଲିପ୍ ସଲ୍ଟ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। 202 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 11 ଓଭର ଏବଂ 4 ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 76 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଜୋଫ୍ରା ଆର୍ଚର୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଭ୍ୟାଙ୍କୋଭର୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ପେନାଲ୍ଟି ସୁଟ୍ଆଉଟ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ 4-3 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ସ୍ୱିଜରଲ୍ୟାଣ୍ଡ ପ୍ରଥମ ଥର ପାଇଁ ଫୁଟବଲ ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଟଲାଣ୍ଟାଠାରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା 3-2 ଗୋଲ୍ରେ ଇଜିପ୍ଟକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛି ଭାରତ ଓ ଇଣ୍ଡୋନେସିଆ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୁଦ୍ଧରେ ପୁଣି ଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା। ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟ ବ୍ରିଜ୍ T20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ବର୍ଷା ଦିନିଆ କାଙ୍କିର ଚାଷ ଆମର ରାଜ୍ୟ କାଙ୍କିର ଚାଷ ଜହକିରି ବର୍ଷା ଆର୍ ଖରାଦିନେ କରାଯାଏସି। କମ୍ ଥଣ୍ଡା ଥିବାର ଇଲାକାମାନଙ୍କୁ ସେ ଦିନେ ଗଲେ ଇଟା କରାଯାଇପାରବା। 18-24 ଡିଗ୍ରୀ ସେଲସିୟସ୍ ଭିତରେ ତାତି ଥିଲେ ଅମଲ ଭଲ୍ ହେସି, ଆର୍ ତାତି ଅତକା ହେଲେ ଫଲ୍ ଧରବାର କ୍ଷମତାଟା କମିଯାଏସି। କାଙ୍କିର ଚାଷ କରବାର ଲାଗି ଉର୍ବର ନିଗିରା ଗହିର ଦୋର୍ସାନୁ ବାଲି ଦୋର୍ସା ଆର୍ ଯେନ୍ ମାଟିର ଅମ୍ଳତା 5.5-6.8 ଭିତରେ ଥିବା ସେ ମାଟିଥି କାଙ୍କିରର ଅମଲଟା ଭଲ୍ ହେସି, ଆର୍ ନୈତରାମାନଙ୍କୁ ଗଲେ ଏ ଚାଷ୍ଟା ଖରାଦିନେ କରାଯାଏସି। କାଙ୍କିର ଚାଷ କରବାର ଲାଗି କେତେଟା ଭଲ୍ କିସମ ହେଲା। ଉନ୍ନତ କିସମ ଥି ପୋଏନସେଟ୍, ସୁପ୍ରିୟା, ଚୈତାଲି, ନିର୍ମାଲ୍ୟ। ଶଙ୍କର କିସମ ଥି ରାଣୀ, ତୃପ୍ତି ଆର୍ ଆଜାକ୍ସ। ପୋଏନସେଟ୍ କିସମର ଆନ୍ଥାକ୍ଲୋଜ୍, ପାଣ୍ଡୁରକ୍ ଆର୍ କୋଣୁଆ ପତ୍ର ଦାଗ ରୋଗର ସହଣୀ ଶକ୍ତି ଅଛେ। ବିହନ ଗୋଟିଏ ଏକର ଚାଷ କରବାର ଲାଗି କାଙ୍କିରର 1-1.5 କେଜି ମଞ୍ଜି ଦରକାର ହେସି। 1 kg ମଞ୍ଜିକି 2 gram ଥିରାମ କି 1 gram କାର୍ବନ୍ ଡାଇଜିମ୍ ବାଭିଷ୍ଟିନ୍ ଦେଇକିରି ବିଶୋଧନ କରବାର କଥା। ମଞ୍ଜିକେ ଲଗାବାର ଆଗରୁ 6-12 ଘଣ୍ଟା ତକ୍ ପାଏନ୍ ଥି ବୁତରେଇକିରି ଲଗାଲେ ଗଜା ଜଲ୍ଦି ଆଙ୍କରିସି। ବର୍ଷାଦିନେ କାଙ୍କିର ଚାଷ କରବାର ଲାଗି ଇଟା ବଢ଼ିଆ ସମିଆ ଏ। ଆର୍ ବଜାରକେ ପହେଲା ପଠାବାର ଲାଗି ପଲିଥିନ୍ ବାଟିଆ ଚାରା କରିକିରି ଗଲେ ଲଗାଯାଇପାରବା। ଆମର ରାଜ୍ୟ 1-1.5 meter ଦୂରିଆଥି ମନ୍ଦା କରିକିରି କାଙ୍କିର ଲଗାଯାଏସି। ମନ୍ଦା ପ୍ରଣାଳୀଥି ଚାଷ କଲେ 30-45 centimeter ଲମ୍ବା ଚଉଡ଼ା ଆର୍ ଗହିର ଗାତ କୁଡ଼ିକିରି ଫି ଏକରକେ 6-8 ton କମ୍ପୋଷ୍ଟ ମୂଳ ସାର ହିସାବେ ଦେଇକିରି ମଞ୍ଜି ଲଗାବାର। ଗୋଟେ କି 2 ଦିନ ଆଗରୁ ପାଏନ୍ ମଡ଼େଇକିରି ଫି ମନ୍ଦାକେ 4-5 ବୁତରା ଯାଇଥିବାର ମଞ୍ଜି ଲଗାଯାଏସି। ବର୍ଷା ଦିନେ କାଣା କରାଯାଏସି, ମନ୍ଦାମାନଙ୍କୁ ମାଇଟ୍ର ଉପରେ କରାଯାଇଥିସି ଆର୍ ଇଟା ଭାଡ଼ିଥି ମାଡ଼ସି। ମଞ୍ଜି ଲଗାବାର ସମୟଥି ଫି ଏକରକେ 10 kg ଯବକ୍ଷାର ଯାନ, 12 kg ଫସ୍ଫରସ୍ ଆର୍ 30 kg ପଟାସିୟମ୍ ସାର ବ୍ୟବହାର କରାଯାଏସି। ତାହିଁରୁ 10 kg ଯବକ୍ଷାର ଯାନ ଆର୍ ମଞ୍ଜି ବୁନ୍ବାର 15-20 ଦିନଥି ଦିଆଯାଏସି। ମଞ୍ଜି ବୁନ୍ବାର 30-35 ଆର୍ 45-50 ଦିନ ବେଲ୍କେ 2 ଥର ମିଶ୍ରିତ ଅନୁସାର ଫି ଲିଟର ପାଇଁଥି 3 gram ମିଶେଇକିରି ବ୍ୟବହାର କରବାର କଥା। ତାହିଁରୁ ତାର ପରର ଯତ୍ନ, ମଞ୍ଜି ଲଗାବାର 10 ଦିନ ଭିତରେ ଖାଲି ଥିବାର ଜାଗାମାନଙ୍କୁ ଭରାଯାଏସି। ଫି ବନ୍ଦା କି 2 ଗଛ ରଖିକିରି ବାକି ଗଛକେ ଘିଚି ନିଆଯାଏସି। 15-20 ଦିନଥି ଥରେ ଆର୍ 25-30 ଦିନଥି ଆର୍ ଥରେ ଏନ୍ତିକିରି 2 କୁଡ଼ା ଖୁସା କରିକିରି ସବୁ ଅନାବନା ଘାସ ଲଟାମାନଙ୍କୁ ବାଛି ନେଇକିରି ସେମାନଙ୍କୁ ନଷ୍ଟ କରିଦେବାର କଥା। ଆର୍ ବର୍ଷା ଦିନେ କାଣା ହେସି, ଗଛ ମୂଲକେ ମାଇଟ୍ ଟେକାବାର କଥା। ଗଛ ଦ୍ୱିପତ୍ରିଆ ହେବାର ସମୟଥି ଇଥେଫୋନ୍ 0.1 gram ଫି ଲିଟର ପାଣିଥି ମିଶେଇକିରି ଝିଟିଲେ ମାଇ ଫୁଲ ଜହ ହେସି ଆର୍ ଅମଲ ବଢ଼ସି। ମାଟିର ବତର ଆର୍ ପାକେ ଦେଖିକିରି ପାଏନ୍ ମଡ଼ାବାର କଥା। ଆର୍ ଇତାର ଅମଲଟା ମଞ୍ଜି ଲଗାବାର 40-50 ଦିନଥି କାଙ୍କିର ଅମଲ ହେସି। ପରାଗ ସଙ୍ଗମର 5-7 ଦିନ ଭିତରେ କାଙ୍କିର ତୁଲାଯାଏସି। ପୁରା ଶାଗୁଆ ରଙ୍ଗର କାଙ୍କିରର ବଜାର ଚାହିଦା ଅତକା ରହିସି। ତ ବଗିଚାନୁ ଫି 2 ଦିନ ଅନ୍ତର ଥି କାଙ୍କିର ତୁଲୁନ୍। ଆର୍ କାଙ୍କିରକେ ହାତେ ନାଇଁ ଛିଡ଼ିକିରି ଦା କି ଛୁରୀ ବାଟିଆ ଚକୁ ବାଟିଆ କାଟୁନ୍। ଆର୍ ବଜାରକେ ପଠାବାର ଆଗରୁ ସଫା ପାଏନ୍ଥି ଧୋଇକିରି ପୁକୁରା ବଙ୍କା ଇ ଫଲ୍ମାନଙ୍କୁ ବାଛିଦେବେ। କିସମ ଆର୍ ଋତୁକେ ନେଇକିରି

0: ଗୋଟିଏ ଏକରକେ 40-50 କ୍ୱିଣ୍ଟଲ କାଙ୍କିର୍ର ଫଲ୍ ଅମଲ୍ ହେସି। ଆମର୍ ଯେନ୍ ଚାଷୀ ଭାଇ ବହେନ୍ମାନେ ସେପ୍ତି ଫୁଲ୍ ଚାଷ୍ କରୁଛନ୍, ସେମାନଙ୍କର ଜାନ୍ବାର୍ ଲାଗି ସେପ୍ତି ଫୁଲ୍ ଲଗାବାର୍ ଲାଗି ଠିକ୍ ସମୟ ହେଉଛେ ଜୁନ୍ ଆର୍ ଜୁଲାଇ ମାସ। ଇତାର୍ ତିନ୍ ପ୍ରକାର କିସମ୍ ଥିସି। ହଲଦିଆ ସେପ୍ତି ଫୁଲର ଉନ୍ନତ କିସମ୍ମାନେ ହେଲା ଚନ୍ଦ୍ରମା, କିକୁ ବିଓରି, ସୁପର ଜାଏଣ୍ଟ ଆର୍ ଇଭିନିଂ ଷ୍ଟାର୍। ଧଲା ସେପ୍ତି ଫୁଲର ଉନ୍ନତ କିସମ୍ମାନେ ହେଲା ବ୍ୟୁଟି, ସ୍ଲୋବଲ୍, ଇନୋସେନସ୍ ଆର୍ ପ୍ରିମିୟର। ସେନ୍ତା ଲାଲ ସେପ୍ତି ଫୁଲ୍ର କିସମ୍ମାନେ ହେଲା ବ୍ରାଭେ, ରଷ୍ଟିକ୍, ଆଲଫ୍ରେଡ୍ ଆଉ ୱିଲସନ୍। ଇ ଫୁଲ୍ର ଉନ୍ନତ କିସମ୍ ବାଛିଲା ଉତରୁ ଇତାର୍ କିସମ୍ ଉପରେ ଧ୍ୟାନ ଦଉନ୍। ଆର୍ ସେପ୍ତି ଫୁଲ୍ ଲଗାବାର୍ ଆଘନୁ ଫି ଏକର୍କେ 10 ଟନ୍ ଗୋବର ଖତ ବ୍ୟବହାର କରୁନ୍। ବୁନ୍ବାର ଉତରୁ ଅନୁମୋଦିତ ସାର୍ ଫି ଏକର୍କେ 12 କେଜି ଯବକ୍ଷାରଜାନ, 24 କେଜି ଫସ୍ଫରସ୍ ଆର୍ 16 କେଜି ପଟାସ୍ ବ୍ୟବହାର କରୁନ୍। ଚେର୍ ହେଇଥିବାର୍ ଗଛ ଖଣ ନାହେଲେ ପୁଆ ବିହନ ଆକାରଥି ଲଗାସନ୍। ଆର୍ ଧାଡ଼ିକେ ଧାଡ଼ି 30 ସେଣ୍ଟିମିଟର ଆର୍ ଗଛୁ ଗଛକେ 30 ସେଣ୍ଟିମିଟରର ବ୍ୟବଧାନଥି ଲଗୁନ୍।
1: ଶୁଣିଲେ ଚାଷର ହାଲ। ଏଥର ଶୁଣନ୍ତୁ, ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ସମ୍ବନ୍ଧୀ ସର୍ବସାଧାରଣଙ୍କ ପାଇଁ ଏକ ସୂଚନା। ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତାକାଲି 2026 ଜୁଲାଇ ମାସର 9 ତାରିଖ ସକାଳ 11:00 ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖାନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଶୁଣନ୍ତୁ ଯିବା ପରିବେଶ ସୂଚନା। ପରିବେଶ ସୂଚନାରେ ଆଜି ଶୁଣନ୍ତୁ ଜୀବାଶ୍ମ ଇନ୍ଧନ ସମ୍ପତ୍ତି ଓ ବିଶ୍ୱ, କହୁଛନ୍ତି ଡକ୍ଟର ସମାପିକା ଦାସ।
2: କନ୍ଫରେନ୍ସ ଅଫ୍ ପାର୍ଟିଜ୍ର 28ତମ ବିଶ୍ୱ ସମ୍ମିଳନୀ ଏକ୍ସପୋ ସିଟି ଦୁବାଇରେ ଅନୁଷ୍ଠିତ ହୋଇଯାଇଛି। ୟୁନାଇଟେଡ୍ ନେସନ୍ସ ଫ୍ରେମୱାର୍କ କନ୍ଭେନ୍ସନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ ଆନୁକୂଲ୍ୟରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଦୁବାଇରେ ଆୟୋଜନ କରାଯାଇଥିଲା। ବିଶ୍ୱର 198ଟି ରାଷ୍ଟ୍ର ଏକ ମିଳିତ ରାଜିନାମାରେ ସ୍ୱାକ୍ଷର କରି ନିର୍ଣ୍ଣୟ କଲେ ଯେ ବିଶ୍ୱ ଜୀବାଶ୍ମ ଇନ୍ଧନର କ୍ରମଶଃ ପରିସମାପ୍ତି ପାଇଁ ସମ୍ପୂର୍ଣ୍ଣ ରୂପେ ବଦ୍ଧପରିକର ଏବଂ ଏକ ବ୍ୟବସ୍ଥିତ ଓ ନ୍ୟାୟସଙ୍ଗତ ଢଙ୍ଗରେ ଏହି ପରିବର୍ତ୍ତନର ଧାରା କାର୍ଯ୍ୟକାରୀ ହେବା ଉଚିତ, ଯଦ୍ୱାରା 2050 ସୁଦ୍ଧା ନେଟ୍ ଜିରୋ ହାସଲ କରାଯାଇପାରିବ। ଦୁବାଇରେ ସମାପନ ହୋଇଥିବା ରାଜିନାମାକୁ ଦୁବାଇ ସର୍ବସମ୍ମତି ବୋଲି ଆଖ୍ୟା ଦିଆଯାଇଛି। ଏହି ରାଜିନାମା କେବଳ ଏଥିପାଇଁ ଗୁରୁତ୍ୱ ବହନ କରିଥାଏ ଯେ March 1995 ପ୍ରଥମ ଥର ପାଇଁ କନ୍ଫରେନ୍ସ ଅଫ୍ ପାର୍ଟିର ବିଶ୍ୱ ସମ୍ମିଳନୀ ବର୍ଲିନ୍ରେ ଅନୁଷ୍ଠିତ ହେବା ପରଠାରୁ ଦୁବାଇ ବିଶ୍ୱ ସମ୍ମିଳନୀରେ ପ୍ରଥମ ଥର ପାଇଁ ଔପଚାରିକ ସ୍ୱୀକୃତି ମିଳିଥିଲା ଯେ ଜୀବାଶ୍ମ ଇନ୍ଧନ ହିଁ ବିଶ୍ୱ ତାପନ ପାଇଁ ପ୍ରମୁଖ କାରଣ ଅଟେ। ଆଜି ପର୍ଯ୍ୟନ୍ତ ଯେତେ ଜଳବାୟୁ ସମ୍ପର୍କିତ ରାଜିନାମା ସମ୍ପାଦିତ ହୋଇଛି, ସମସ୍ତ ରାଜିନାମା କେବଳ ସବୁଜ ଗୃହର ଉତ୍ସର୍ଜନକୁ ହ୍ରାସ କରିବାର ଆବଶ୍ୟକତାକୁ ନେଇ ବହୁତ ଆଲୋଚନା ଓ ବାର୍ତ୍ତାଳାପ କରାଯାଇଛି, ଯଦିଓ ଏହା ଅତ୍ୟନ୍ତ ସାଧାରଣ ଜ୍ଞାନ ଓ ଆମେ ସମସ୍ତେ ଏହା ଜାଣୁ ଯେ ବିଶ୍ୱ ସବୁଜ ଗୃହ ବାଷ୍ପ ଉତ୍ସର୍ଜନର 3/4 ଏବଂ 90% ଅଙ୍ଗାରକାମ୍ଳ ବାଷ୍ପର ଉତ୍ସର୍ଜନ କୋଇଲା, ତୈଳ ଓ ପ୍ରାକୃତିକ ବାଷ୍ପ ଦହନରୁ ହିଁ ହୋଇଥାଏ। 2021 ଗ୍ଲାସ୍କୋଠାରେ ଅନୁଷ୍ଠିତ ହୋଇଥିବା 26ତମ କନ୍ଫରେନ୍ସ ଅଫ୍ ପାର୍ଟିସ୍ରେ ପୃଥିବୀର ଏକାଧିକ ରାଷ୍ଟ୍ର ସହମତି ପ୍ରକାଶ କରିଥିଲେ ଯେ ପୃଥିବୀରେ ଜୀବାଶ୍ମ ଇନ୍ଧନ ହେଉଛି ବିଶ୍ୱ ତାପନର ସର୍ବବୃହତ୍ ପଦଚିହ୍ନ ଏବଂ ଏହାର ବ୍ୟବହାରକୁ କ୍ରମାଗତ ହ୍ରାସ କରିବା ଉପରେ ସମସ୍ତ ରାଷ୍ଟ୍ର ଦୃଢ଼ ନିର୍ଣ୍ଣୟ କରିଥିଲେ। ଭାରତ ଏବଂ ଚୀନ୍ ପରି ବିକାଶଶୀଳ ରାଷ୍ଟ୍ରମାନେ କୋଇଲା ଓ ଜୀବାଶ୍ମ ଇନ୍ଧନର ବ୍ୟବହାରକୁ କ୍ରମାଗତ ହ୍ରାସ କରିବା ଦିଗରେ ନିଜସ୍ୱ ସହମତି ଦୁବାଇ ସମ୍ମିଳନୀରେ ପ୍ରକାଶ କରିନଥିଲେ। ସେମାନଙ୍କର ଯୁକ୍ତି ଥିଲା ଯେ ସେମାନେ ନିଜ ନିଜ ଦେଶର ଅଧିବାସୀଙ୍କୁ ଦାରିଦ୍ର୍ୟରୁ ମୁକ୍ତି ପ୍ରଦାନ କରିବା ସହ ସେମାନଙ୍କୁ ଶକ୍ତି ସୁରକ୍ଷା ମଧ୍ୟ ପ୍ରଦାନ କରିବାକୁ ଚାହାନ୍ତି ଏବଂ ସେଥିପାଇଁ ସେମାନେ ଆଗକୁ ଜୀବାଶ୍ମ ଇନ୍ଧନ ବ୍ୟବହାର କରିବାକୁ ଚାହାନ୍ତି। କୋଇଲା ସମ୍ପଦରେ ଭାରତ

0: ଏକ ଧନୀ ରାଷ୍ଟ୍ର ଭାବେ ପରିଚିତ ଥିଲେ ମଧ୍ୟ ବିଦେଶରୁ କୋଇଲା ଆମଦାନୀ କରିଥାଏ। ଏହାଛଡ଼ା ଭାରତରେ ସୀମିତ ତୈଳ ଓ ପ୍ରାକୃତିକ ବାଷ୍ପର ମଧ୍ୟ ଭଣ୍ଡାର ରହିଛି। ଚୀନ ଉଭୟ କୋଇଲା ଏବଂ ପ୍ରାକୃତିକ ବାଷ୍ପରେ ଧନୀ ରାଷ୍ଟ୍ର ଅଟେ। ପ୍ରାକୃତିକ ବାଷ୍ପର ବ୍ୟବହାର ଉପରେ ଅଧିକ ନିର୍ଭରଶୀଳ ଥିବା କାରଣରୁ ଏହି ଦୁଇ ଶକ୍ତି ଉତ୍ସର ବ୍ୟବହାରରେ ପରିସମାପ୍ତି ଘଟାଇବା ପାଇଁ ପଶ୍ଚାତପଦ ହେଉଅଛି। ଯେହେତୁ ଦୁବାଇ ସର୍ବସମ୍ମତି ରାଜିନାମାରେ ସମସ୍ତ ଜୀବାଶ୍ମ ଇନ୍ଧନକୁ ଅନ୍ତର୍ଭୁକ୍ତ କରାଯାଇଛି, ଏହା ସମସ୍ତ ଜୀବାଶ୍ମ ଇନ୍ଧନ ମଧ୍ୟରେ ଏକ ସମାନତା ପ୍ରତିଷ୍ଠା କରୁଛି ଏବଂ ସ୍ୱୀକାର କରୁଛି ଯେ ଏ ସମସ୍ତ ଜୀବାଶ୍ମ ଇନ୍ଧନର ବ୍ୟବହାରରେ ଯଥାଶୀଘ୍ର ପରିସମାପ୍ତି ଘଟିବା ଦରକାର, ଯାହାଦ୍ୱାରା ବିଶ୍ୱତାପନ ଶିଳ୍ପ ବିପ୍ଳବର ପରବର୍ତ୍ତୀ ସ୍ଥିତି ସହ ସମତୁଲ୍ୟ ହେବ। ଯେହେତୁ ଜୀବାଶ୍ମ ଇନ୍ଧନର କ୍ରମାଗତ ପରିସମାପ୍ତିକୁ ନେଇ କୌଣସି ସମୟସୀମା ନିର୍ଘଣ୍ଟ ହୋଇନାହିଁ, ଏହା ପ୍ରତୀୟମାନ ହେଉଛି ଜୀବାଶ୍ମ ଇନ୍ଧନ ଆଗକୁ ବିଶ୍ୱ ଅର୍ଥନୀତିର ମୁଖ୍ୟ ଆଧାର ହୋଇ ରହିବ।
1: ପରିବେଶ ସୂଚନାରେ ଆଜି ଶୁଣୁଥିଲେ ଜୀବାଶ୍ମ ଇନ୍ଧନ ସମ୍ପତ୍ତି ଓ ବିଶ୍ୱ, ଏ ସମ୍ପର୍କରେ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦିଆ ତରା। ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ପ୍ରଥମେ ଶ୍ରୀକାନ୍ତ ମୋହନ ବାରିକଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ।

ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦ୍ୟାନ୍ତରାରେ ଆଜିର କଣ୍ଠଶିଳ୍ପୀମାନେ ଥିଲେ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦୋରା। ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ବିଭିନ୍ନ ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ତରୁଣ କୁମାର ମହାରଣା, ପ୍ରୟାଗରାଜ ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ନରେଶ କୁମାର ବେରିହା, ଜିତେନ୍ଦ୍ର ବିଶ୍ୱାଳ ଏବଂ ଅନ୍ତର୍ଯ୍ୟାମୀ ବେହେରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ। ପ୍ରଥମେ ବିନାୟକ ଚନ୍ଦ୍ର ମହାନ୍ତଙ୍କ କଣ୍ଠରେ ଏହି ଛାନ୍ଦଟି ଶୁଣନ୍ତୁ। ରଚନା ଭକ୍ତଚରଣ ଦାସ।

ଆଜି ବିଷୟ ରହିଛି ମହାଶୁଆର ସେବା। ଆଲୋଚକ ଡକ୍ଟର ବିଶ୍ୱନାଥ ସାମନ୍ତରାୟ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ।

ବହୁ ପ୍ରାଚୀନ କାଳରୁ ପୁରୀ ଧାମ ଶ୍ରୀକ୍ଷେତ୍ର ଏକ ପରମ ପାବନ କ୍ଷେତ୍ର ରୂପେ ପ୍ରାଧାନ୍ୟ ଲାଭ କରିଆସିଛି। ଏହି କ୍ଷେତ୍ରର କ୍ଷେତ୍ରାଧିପ ଶ୍ରୀଜଗନ୍ନାଥ ଓ ଏହାଙ୍କର ପ୍ରସାଦ ମହାପ୍ରସାଦ ଆଜି ବିଶ୍ୱର କୋଣେ ଅନୁକୋଣେ ପ୍ରସିଦ୍ଧ। ସମସ୍ତ ଦେବ ମନ୍ଦିରରେ ଦେବତାଙ୍କୁ ନିବେଦିତ ନୈବେଦ୍ୟକୁ ପ୍ରସାଦ କୁହାଯାଉଥିବା ବେଳେ ଶ୍ରୀଜଗନ୍ନାଥାଦି ଦାରୁବ୍ରହ୍ମଙ୍କୁ ଅର୍ପିତ ନୈବେଦ୍ୟକୁ ମହାପ୍ରସାଦ କୁହାଯାଏ। ଶ୍ରୀକ୍ଷେତ୍ରସ୍ଥ ପ୍ରସାଦ ତିନି ବ୍ରହ୍ମଙ୍କର ମିଳନାବସ୍ଥାରେ ହେଉଥିବାରୁ ଏହା ମହାପ୍ରସାଦ। ଅର୍ଥାତ୍ ଶ୍ରୀମନ୍ଦିରରେ ରନ୍ଧାଯାଉଥିବା ଅନ୍ନ ଶ୍ରୀଜଗନ୍ନାଥାଦିଙ୍କୁ ଭୋଗ ଲାଗେ। ଏହି ଭୋଗ ନାମ ବ୍ରହ୍ମରୂପୀ ବିମଳାଙ୍କୁ ସମର୍ପଣ ହେବା ପରେ ଯାଇ ମହାପ୍ରସାଦ ରୂପେ ପରିଗଣିତ ହୋଇଥାଏ।

0: ମହାପ୍ରଭୁଙ୍କର ସମସ୍ତ ଭୋଗଦ୍ରବ୍ୟ ଶ୍ରୀମନ୍ଦିର ମଧ୍ୟସ୍ଥ ରୋଷେଇ ଘରେ ନିଷ୍ଠାର ସହିତ ରନ୍ଧନ କରାଯାଏ। ରୋଷକର୍ମ ଆରମ୍ଭ ପୂର୍ବରୁ ବିଧିପୂର୍ବକ ରୋଷ ହୋମ କରାଯାଇ ତାପରେ ରନ୍ଧନ କାର୍ଯ୍ୟ ଆରମ୍ଭ ହୁଏ। ଏହି ଭୋଗଦ୍ରବ୍ୟକୁ ଭୋଗ ନିମନ୍ତେ ସୁଆର ଓ ମହାସୁଆର ସିଂହାସନ ନିକଟକୁ ବା ଭୋଗ ମଣ୍ଡପକୁ ସତର୍କତାର ସହିତ ନେଇଥାନ୍ତି। ସେଇଥିପାଇଁ ଶ୍ରୀମନ୍ଦିରରେ ପ୍ରଚଳିତ ସୁଆର ଓ ମହାସୁଆର ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛପନ ଭୋଗ ପ୍ରସ୍ତୁତକାରୀ ଏହି ସେବା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେଉଛନ୍ତି ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ସୁଆର ଓ ମହାସୁଆର ମାନେ ଶ୍ରୀମନ୍ଦିରରେ ଦୈନିକ ଦିନ ଶ୍ରୀଜୀଉଙ୍କ ନିମନ୍ତେ ସବୁ ପ୍ରକାର ଭୋଗ ପ୍ରସ୍ତୁତି କରିଥାନ୍ତି ଏବଂ ଶ୍ରୀ ଛାମକୁ ନେଇଥାନ୍ତି। ଜଗନ୍ନାଥ ମନ୍ଦିରରେ ଆମର ଭୋଗ ହେଉଛି ଗୋଟେ ପ୍ରଧାନ ଅଙ୍ଗ, ଯେଉଁ ଦର୍ଶନ ସହିତ ଭୋଗଟା ବି ପ୍ରଧାନ ଅଙ୍ଗ। ଏଇ କ୍ଷେତ୍ରଟା ହେଲା ଭଗବାନଙ୍କର ଖାଇବା କ୍ଷେତ୍ର। ଏଠି ଭଗବାନ ସ୍ୱୟଂ ଭୋଜନ କରନ୍ତି ବୋଲି ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଏବଂ ଅନ୍ୟାନ୍ୟ ପୁରାଣମାନଙ୍କରେ ମଧ୍ୟ ଏହା ବର୍ଣ୍ଣନା ଅଛି। ମହାସ୍ୱାର ମାନେ ଭୋଗ ପ୍ରସ୍ତୁତି ହେବା ପୂର୍ବରୁ ପ୍ରତ୍ୟେକ ରୋଷ ନାୟକଙ୍କ ସାଙ୍ଗରେ ଶ୍ରୀମନ୍ଦିରରେ ଥିବା ସମସ୍ତ ରୋଷଶାଳାକୁ ଯାଇ ତଦାରଖ କରନ୍ତି, ଦେଖନ୍ତି ପୂର୍ବରୁ ସଙ୍କୁଡ଼ି ପଡ଼ିଛି ନା ନାହିଁ ଏବଂ ତା ଭଲ ଭାବରେ ଧୁଆଯାଇଛି ନା ନାହିଁ, ଧୁଅ ପଖାଳ ଠିକ୍ ଭାବରେ ତାକୁ ସଫା କରିକି ଗୋବର ପାଣି ଛିଞ୍ଚିଛି ନା ନାହିଁ, ଏସବୁ ନିଶ୍ଚିନ୍ତ ଭାବରେ ଦେଖିବେ। ଦେଖିଲା ପରେ ସେ ରୋଷରେ ହୋମ ହେବା ନିମନ୍ତେ ଅନୁମତି ଦେବେ। ମହାସ୍ୱାର ମାନେ ହୋମ ହେଲା ପରେ ନିଜେ ଉପସ୍ଥିତ ରୁହନ୍ତି। ବଡ଼ୁସ୍ୱାର ମାନେ ପ୍ରସ୍ତୁତ କରୁଥିବା ସମସ୍ତ ନୈବେଦ୍ୟ ସେ ଦେଖନ୍ତି ଏମାନେ ଠିକ୍ ଭାବରେ କରୁଛନ୍ତି ନା ନାହିଁ, କୌଣସି ଖାଦ୍ୟ ପୋଡ଼ିଯାଉନି କି କଞ୍ଚା ରହୁନି କିମ୍ବା ସେମାନେ ଯେଉଁ ଖାଦ୍ୟ କରୁଛନ୍ତି ସେ ଜଗନ୍ନାଥଙ୍କ ଉପଯୋଗୀ ନା ନାହିଁ, ସେ ନିଜେ ସେଗୁଡ଼ାକ ତଦାରଖ କରନ୍ତି। ଶ୍ରୀମନ୍ଦିର ରୋଷରେ ଆମର ପାରମ୍ପରିକ ମତେ ଯେଉଁ ଦ୍ରବ୍ୟ ମାନେ କଣ୍ଟକିତ ହୋଇନଥିବ, ଯେଉଁ ଦ୍ରବ୍ୟ ନାଳଯୁକ୍ତ ହୋଇନଥିବ, ଯେଉଁ ଦ୍ରବ୍ୟ ରାଗ ହୋଇନଥିବ, ବିଦେଶୀ ଜିନିଷ ଯେମିତି ଆଳୁ ହେଲା, ବିଲାତି ବାଇଗଣ ହେଲା, କଞ୍ଚା ଲଙ୍କା ହେଲା କି ଶୁଖିଲା ଲଙ୍କା ହେଲା, ବାହାରର ବିଭିନ୍ନ ଫଳ ଯେଉଁଟାକି ଓଡ଼ିଶାରେ ନୁହେଁ ସେଗୁଡ଼ାକ ସବୁ ଶ୍ରୀମନ୍ଦିର ରୋଷକୁ ଯାଏ ନାହିଁ।

0: ବଲ୍ଲଭ ପରେ ଠାକୁରଙ୍କର ସକାଳ ଧୂପ ହୁଏ। ଏହାକୁ ରାଜଭୋଗ ମଧ୍ୟ କୁହାଯାଏ। ଏହା ହେଉଛି ମହାପ୍ରଭୁଙ୍କର ପ୍ରଥମ ଶଙ୍ଖୁଡ଼ି ଭୋଗ। ଏହି ଭୋଗରେ ବିରିକାନ୍ତି, ମାଠପୁଳି, ଚଣ୍ଡ ମାଠପୁଳି, ହଂସକେଳି, କାକତୁଆ ଝିଲି, ଅଦା ପାଚିଡ଼ି, ଏଣ୍ଡୁରି, ଶାଗ, ଖେଚୁଡ଼ି, କାନିକା, ପିଠାପୁଳି, ବୁନ୍ଦିଆ କ୍ଷୀରି, ଘଷା ଜଳ ଓ ବିଡ଼ିଆ ପାନ ଆଦି ସମର୍ପଣ ହୁଏ। ମଧ୍ୟାହ୍ନ ଧୂପରେ ସକାଳ ଧୂପର ସମସ୍ତ ନୀତି ଅନୁସୃତ ହେଲେ ମଧ୍ୟ ମରିଚ ଲଡ଼ୁ, ସାନ ପିଠା, ପାଞ୍ଚପଟିଆ, ନିଯୋଗ ପିଠା, ବଡ଼ା, ପଖାଳ, ଓରିଆ, ବୁନ୍ଦିଆ କ୍ଷୀରି, କଡ଼ମ୍ବା, ତାଟ ମନୋହର, ଭଜା, ମାଠପୁଳି, ଆରିସା, ତିପୁରି, ସାକର, ସୁଜି କ୍ଷୀରି, ମୁଗ ସିଝା, ମନୋହର, ପଣା ଆଦିକୁ ଷୋଡ଼ଶ ଉପଚାରରେ ଭୋଗ କରାଯାଏ।
1: ଭୋଗ ବସିବା ପୂର୍ବରୁ ମାହାସୁଆର କ'ଣ କରିବେ, ରୋଷା ଆଡ଼କୁ ଯିବେ। ସେମାନେ ଭାତ, ତିଅଣ, କ୍ଷୀରି, ପିଠିଆ ଇତ୍ୟାଦି ସମସ୍ତ ଠିକ୍ ଭାବରେ ପ୍ରସ୍ତୁତ ହେଇଛି ନା ନାହିଁ ଦେଖିବେ। ଠିକ୍ ଭାବରେ ଯଦି ଭୋଗଟା ପ୍ରସ୍ତୁତ ହେଇସାରିଥିବ ତାହେଲେ ସେ ପ୍ରତିହାରୀଙ୍କି ଯାଇକରି ଖବର କରିବେ ଯେ ବର୍ତ୍ତମାନ ଆମ ରୋଷେଇ ଭିତରେ ସମସ୍ତ ଜିନିଷ ରେଡ଼ି ଅଛି, ମହାପ୍ରଭୁଙ୍କର ମଣି ନିମନ୍ତେ ଆପଣ ଡାକିବାକୁ ଆସିବା ହୁଅନ୍ତୁ। ତାପରେ ପ୍ରତିହାରୀ ସେବକ ଏବଂ ଅନ୍ୟାନ୍ୟ ତାଙ୍କର ପ୍ରଧାନୀ ଲେଙ୍କା ସେମାନେ ସମସ୍ତେ ଏକାଠି ହୋଇକରି ରୋଷେଇ ପାଖକୁ ଆସିବେ ଏବଂ ଶ୍ରୀଛାମଙ୍କୁ ଭୋଗ ନେବା ନିମନ୍ତେ ନିବେଦନ କରିବେ। ନିବେଦନ କଲାପରେ ତାଙ୍କ ସାମ୍ନାରେ ବିଡ଼ୁଆ ପନ୍ତିବଡ଼ୁ ଯେଉଁ ସେବକ ଆମର ଥାଆନ୍ତି ସେମାନେ ଘିଅ ପକାଇବେ। ସେହି ସମୟରେ ମହାସୁଆର ଉପସ୍ଥିତ ରହିବେ। ସେ ଦେଖିବେ ଯେ ଠିକ୍ ଭାବରେ ଘିଅ ପଡ଼ୁଛି ନା ପଡ଼ୁନି ଏବଂ ସେ ଦେଖିବେ ଯେ ପ୍ରକୃତରେ ଯିଏ ଛେକ ନେଇକି ଯାଉଛନ୍ତି ସେମାନେ ଠିକ୍ ତାଙ୍କର ନିୟମରେ ଅଛନ୍ତି ନା ନାହିଁ, ବାଘ ପେଟି ବାନ୍ଧିଛନ୍ତି ନା ନାହିଁ, ଏଗୁଡ଼ା ବି ସେମାନେ ଦେଖିବେ। ଏବଂ ତାପରେ ପ୍ରଥମ ଛେକ ମହାସୁଆର ହିଁ ନେଇକି ଯିବେ, ପ୍ରଥମ ଛେକ ସିଏ ନେବେ। ତାଙ୍କ ପରେ ଅନ୍ୟାନ୍ୟ ସୁଆରମାନେ ଛେକ ନେଇକି ଶ୍ରୀଛାମକୁ ଯିବେ ଏବଂ ସେ ନେଲା ପରେ ଭିତରେ ସିଏ ପ୍ରଥମେ ଛେକ ରଖିବେ। ରଖିଲା ପରେ ଅନ୍ୟାନ୍ୟ ଛେକ ସବୁ, ଅନ୍ୟାନ୍ୟ ଭୋଗ ସବୁ ଠିକ୍ ଭାବରେ ଠିକ୍ ପଂକ୍ତି ଭିତରେ ରହୁଛି ନା ନାହିଁ ଏବଂ କେଉଁ ପଂକ୍ତି କେଉଁଠି ରହିବ, କାହା ପରେ କିଏ ରହିବ, ସେ ତଦାରଖ କରିକି ମଧ୍ୟ ଭିତରେ ଶ୍ରୀଛାମରେ ରଖେଇବେ।

0: ସନ୍ଧ୍ୟା ଧୂପରେ ସକାଳ ଓ ମଧ୍ୟାହ୍ନ ଧୂପର ନୀତି ଅନୁସୃତ ହେଲେ ମଧ୍ୟ ତଦ୍ଭିନ୍ନ କେତେକ ବିଶେଷ ନୀତି ପାଳନ କରାଯାଏ। ଏହି ଧୂପରେ ମହାପ୍ରଭୁଙ୍କୁ ଝଡ଼େଇ ନେଦା, ମନୋହର, ପାରିଜାତକ, ମାଣ୍ଡୁଅ, ଜେନାମଣି ପିଠା, ହଂସବଲ୍ଲଭ ପିଠା, ମହାବୀର ପିଠା, ମାଠପୁଳି, ଫେଣି, ସୁଆରୀ, କଅଁଳପୁଳି, ସୁବାସ ପଖାଳ ଆଦି ଲାଗି କରାଯାଏ। ବଡ଼ସିଂହାର ଧୂପରେ ଅମାଲୁ, ସରପୁଳି, ସୁଆର ପିଠା, ରୋଷପାଇକ ପିଠା, ଖଇର ଚୂଳ, କଦଳୀ ବଡ଼ା, କ୍ଷୀରି, କାଞ୍ଜି, ଟଭା ପଖାଳ, ସାକରା ଆଦି ଭୋଗ ଲାଗି ହୁଏ। ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ନୀତି ମଧ୍ୟରେ ଏହିସବୁ ଭୋଗ ଲାଗିହେଲେ ମଧ୍ୟ ପର୍ବପର୍ବାଣୀ ସମୟରେ କେତେକ ବିଶେଷ ପ୍ରସ୍ତୁତ ଭୋଗ ଲାଗି କରାଯାଇଥାଏ।
1: ରଥଯାତ୍ରା ସମୟରେ ମହାସ୍ୱାମୀମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତା କାରଣ ଯେକୌଣସି ଫଳ ମୂଳ ବା ଅନ୍ୟାନ୍ୟ ଶୁଖିଲା ଜିନିଷ ଏଇ ଶ୍ରୀ ଛାମୁରେ ଲଗେଇବାର ଅଧିକାର କେବଳ ମହାସ୍ୱାମୀମାନଙ୍କର ହିଁ ଅଛି, ଆଉ କାହାର ନାହିଁ। ତେଣୁ ଯେହେତୁ ରଥ ଉପରେ

ବିଭିନ୍ନ ପ୍ରକାର ଶୁଖିଲା ଭୋଗ ହେଉଛି। ତେଣୁ ମହାସ୍ୱର ମାନେ ପ୍ରତ୍ୟେକ ଧୂପରେ ସେମାନେ ପନ୍ତି ଲଗାନ୍ତି, ପନ୍ତି ଆଣିକିରି ବାଢ଼ନ୍ତି ଏବଂ ଶ୍ରୀ ଛାମୁରେ ଠିଆ ହୋଇକରି ଗୋଟେ ଖଦି ଧରିକି ବି ବିଞ୍ଚନ୍ତି, ମହାପ୍ରଭୁ ଯେଉଁଭଳିଆ ଭାବରେ ଗରମ ନ ହେବ ତାକୁ ଦେଖନ୍ତି। ତା ଛଡ଼ା ଆପଣଙ୍କର ଯେଉଁ ଅଧରପଣା ହୁଏ ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି, ନୀଳାଦ୍ରି ବିଜେ ପୂର୍ବରୁ ଅଧରପଣା ହୋଇଥାଏ ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟରେ, ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ମହାସ୍ୱରମାନଙ୍କ ଦୈନିକ ଦିନ ସେମିତି ସେମାନେ ରୋଷକୁ ଆସିବେ, ସେ ଦେଖିବେ ଠିକ୍ ଅଛି ନା ନାହିଁ, ତାପରେ ପୂଜା ପଣ୍ଡାଙ୍କୁ କହିବେ, କହିକିରି ରୋଷରେ ହୁମ କରିବେ। ହୁମ କରିଗଲା ପରେ ବିଭିନ୍ନ ଯେଉଁ ଭୋଗ ପ୍ରସ୍ତୁତି କରାଯିବ ରଥଯାତ୍ରା ନିମନ୍ତେ, ଖେଚେଡ଼ି ଭୋଗ ହେଲା କି ପିଠା ଭୋଗ ହେଲା, ତାକୁ ଠିକ୍ ଭାବରେ ପ୍ରସ୍ତୁତି ହେଉଛି ନା ନାହିଁ ଦେଖିବେ। ଦେଖିସାରିଲା ପରେ ଯାଇକି ଭିତରେ ଖବର କରିବେ ଯେ ହଁ ଆମେ ପ୍ରସ୍ତୁତ ଅଛୁ। ତାପରେ ଭୋଗ ଡାକି ଆସିଲେ ପ୍ରଥମ କାନ୍ତି ଛେକ, କାନ୍ତି ହେଉଛି ଗୋଟେ ବିଶେଷ ଧରଣର ପିଠା ଯେ ଜଗନ୍ନାଥଙ୍କର ଅତି ପ୍ରିୟ, ଯେଉଁଟାକି ମହାସ୍ୱର ତାଙ୍କ ତା ନାଁ ହେଉଛି ଚନ୍ଦ୍ରକାନ୍ତି। ସେ ଯିଏ ତାକୁ ଯିଏ ନିଅନ୍ତି ତାଙ୍କ ନାଁ ହେଲା ଚନ୍ଦ୍ରକାନ୍ତି ମହାସ୍ୱର। ସେ ଦୈନିକ ଦିନ ପ୍ରଥମେ ଚନ୍ଦ୍ରକାନ୍ତି ନେଇ ଆଗକୁ ଆସିଲେ, ତାଙ୍କ ପଛରେ ଅନ୍ୟାନ୍ୟ ପନ୍ତିବଡ଼ୁ ସେବକ ଖେଚେଡ଼ି ବା ଅନ୍ୟାନ୍ୟ ଛେକ ତାଙ୍କ ସହିତ ଯିବ, ଯାଇକି ମହାପ୍ରଭୁଙ୍କ ଭୋଗ ଉଠିବ। ମହାସ୍ୱର ମାନେ କେବଳ ଅନ୍ୟାନ୍ୟ ଯାତ୍ରାମାନଙ୍କରେ ଭୋଗ ଛାମୁରେ ବାଢ଼ିବା ନିମନ୍ତେ ଅଧିକାରୀ, ତାଙ୍କ ଛଡ଼ା ଅନ୍ୟ କେହି ବାଢ଼ି ପାରିବେ ନାହିଁ। ଯଥା ଆପଣଙ୍କର କାର୍ତ୍ତିକ ମାସରେ ବାଳଭୋଗ, ବାଳଭୋଗ ସମୟରେ ସେମାନେ ସମସ୍ତ ପ୍ରକାର ବାଳଭୋଗ ପ୍ରସ୍ତୁତି ଯିଏ କରିଥିବେ ତାଙ୍କଠୁ ନେଇକି ଏବଂ ବିଭିନ୍ନ ମଠବାଡ଼ିରୁ ନେଇ ଶ୍ରୀ ଛାମୁରେ ବାଢ଼ିଥାନ୍ତି। ବଲ୍ଲଭ ସମୟରେ ସେମାନେ ସୁଧସ୍ୱାରଙ୍କଠୁ ବଲ୍ଲଭ ନେଇ ପନ୍ତିରେ ବାଢ଼ିକରି ବଲ୍ଲଭ ଉଠାଇଥାନ୍ତି ଏବଂ ଚନ୍ଦନ ସମୟରେ ସେମାନେ ପଣା ଭୋଗ କରିଥାନ୍ତି ଏବଂ ଯେଉଁ ଦ୍ରବ୍ୟ ସବୁ ପ୍ରସ୍ତୁତ ହୋଇଥାଏ ତାକୁ ସେ ପ୍ରଥମ ଛେକ ନେଇକରି ଶ୍ରୀଜୀଉଙ୍କୁ ଦେଇଥାନ୍ତି। ବନଭୋଜି ସମୟରେ ଗୋଟେ ବିଶେଷ ସେବା ମହାସ୍ୱର ମାନଙ୍କର ହେଲା ଯେ ଜଗନ୍ନାଥ ସେତେବେଳେ ବନଭୋଜି ସକାଶେ ସିକା ବାହୁଙ୍ଗା ଧରିକି ଯାଆନ୍ତି, ସେହି ସମୟରେ ମହାସ୍ୱର ମାନେ ସରକୁ ପ୍ରସ୍ତୁତ କରିକିରି ନେଇକିରି ସିଙ୍ଗାରିଙ୍ଗି ଦେଲେ, ସେଇଟା ଶ୍ରୀଜୀଉଙ୍କ ମାନେ ଶ୍ରୀହସ୍ତରେ ରହେ ସିକା ଭିତରେ ଆଉ ସେଇଟା ଭୋଗ ଲାଗେ। ସେଇଟା ହେଲା ତାଙ୍କର ଗୋଟେ ବିଶେଷ ସେବା, ସେଇଟା ଗୋଟେ ମହାସ୍ୱରଙ୍କର।

ସିଂହଦ୍ୱାର ବାଟେ ଦେଉଳ ପ୍ରବେଶ କରି ବାଇଶି ପାହାଚ ଓ କୁର୍ମ ବେଢ଼ା ଅତିକ୍ରମ କଲେ ସମ୍ମୁଖରେ ପଡ଼େ ଭୋଗ ମଣ୍ଡପ। ଭିତର ବେଢ଼ା ଚଟାଣରୁ ପ୍ରାୟ 4.5 ଫୁଟ ଉଚ୍ଚରେ ରହିଛି ଭୋଗମଣ୍ଡପର ଚଟାଣ। ଏହାର ଚାରିଦିଗରେ ରହିଛି 4ଗୋଟି ଦ୍ୱାର। ତେବେ ପୂର୍ବପଟୁ ଓ ଉତ୍ତର ଦିଗରୁ ହିଁ ଭୋଗମଣ୍ଡପକୁ ପାହାଚ ରହିଛି। ଦକ୍ଷିଣ ପଟ ଦ୍ୱାର ଭୋଗବୁହା ରାସ୍ତା ସହ ସଂଯୁକ୍ତ ହୋଇଛି। ସେଇ ବାଟେ ଭୋଗ ପଦାର୍ଥ ବୁହା ହୋଇ ଭୋଗମଣ୍ଡପ ଚଟାଣରେ ପୂଜା ପାଇଁ ପରସାଯାଏ। ଶାଣ ପଥରରେ ନିର୍ମିତ ଏ ଦେଉଳର ଚଟାଣ ଏକ ସମବାହୁ ବିଶିଷ୍ଟ କ୍ଷେତ୍ର। ଲମ୍ବ ଓ ପ୍ରସ୍ତରେ ଏହା 44 ଫୁଟ ଲେଖାଏଁ। ଏହାର ଉପରେ ଖୁବ୍ ବଡ଼ ବଡ଼ 4ଗୋଟି ସ୍ତମ୍ଭ ବିଦ୍ୟମାନ। ଖମ୍ବଗୁଡ଼ିକ ଉଚ୍ଚତାରେ ପ୍ରାୟ 25 ଫୁଟ। ସମସ୍ତ ଖମ୍ବ କଳାମୁଗୁନି ପଥରରେ ନିର୍ମିତ। ପ୍ରତି ଖମ୍ବରେ ଗୋଟିଏ କରି 4ଗୋଟି ଭାସ୍କର୍ଯ୍ୟ ରହିଛି। ଚଟାଣରୁ ପ୍ରାୟ 10 ଫୁଟ ଉଚ୍ଚତାରେ ଥିବା ଏହି ଭାସ୍କର୍ଯ୍ୟଗୁଡ଼ିକରୁ 3ଟି ହସ୍ତୀର ଭାସ୍କର୍ଯ୍ୟ ଏବଂ ଗୋଟିଏ ବିଷ୍ଣୁଙ୍କୁ ବହନ କରିଥିବା ଗରୁଡ଼ଙ୍କର ଭାସ୍କର୍ଯ୍ୟ। ପୂର୍ବପଟରେ ଗୋଟିଏ ସ୍ତମ୍ଭରେ ଏକ ଶିଳାଲେଖ ମଧ୍ୟ ରହିଛି। ତେବେ ଭୋଗମଣ୍ଡପକୁ ସବୁଠାରୁ ଅଧିକ ଆକର୍ଷଣୀୟ କରିଛି ପୂର୍ବପଟ ଓ ଉତ୍ତରପଟ କାନ୍ଥଦ୍ୱୟର ବାହ୍ୟ ପାର୍ଶ୍ୱ ଭାସ୍କର୍ଯ୍ୟାବଳୀ। ଏହି ଦୁଇ କାନ୍ଥରେ ଥିବା ଉଭୟ ଦ୍ୱାରରେ ଶୋଭା ପାଉଛି 2 ଯୋଡ଼ା ଗଙ୍ଗା ଯମୁନାଙ୍କ ମୂର୍ତ୍ତି। କଳାମୁଗୁନି ପଥରରେ ନିର୍ମିତ ଏହି 4ଟି ଯାକ ମୂର୍ତ୍ତି ଅପେକ୍ଷାକୃତ ବଡ଼ ଏବଂ କାରୁକାର୍ଯ୍ୟ ସମ୍ପନ୍ନ। ପୂର୍ବପଟର ପାହାଚ ଶ୍ରେଣୀ ତଳେ ଏକ ତ୍ରିଭୁଜାକାର ପୀଠରେ ଶୋଭା ପାଉଛନ୍ତି ପ୍ରାୟ 1.5 ଫୁଟ ଉଚ୍ଚର ନୃସିଂହ ବିଗ୍ରହଟିଏ। ରତ୍ନସିଂହାସନ ସମୀପରେ ସକାଳ ଧୂପ, ପ୍ରଥମେ ଅର୍ଣ୍ଣଭୋଗ ଅର୍ପଣ ହେବା ପରେ ଅର୍ପଣ ହୁଏ ଛତ୍ରଭୋଗ। ଛତ୍ରଭୋଗରେ ବିପୁଳ ପରିମାଣର ଭୋଜ୍ୟ ଦ୍ରବ୍ୟ ବଢ଼ାଯାଏ। ପୂଜା ପାଇଁ 3 ଜଣ ପୂଜାପଣ୍ଡା ଉତ୍ତରକୁ ମୁହଁ କରି 3ଟି କାଠ ପିଢ଼ାରେ ବସନ୍ତି। ସମଗ୍ର ପୂଜା ସମୟରେ ରତ୍ନସିଂହାସନ ଦିଗରେ ମୁହଁ କରିଥିବା ପଶ୍ଚିମ ଦ୍ୱାର ଖୋଲା ରହେ। ପୂଜା ହୁଏ ବିବିଧ ଉପଚାରରେ। ଛତ୍ରଭୋଗ ହିଁ

ଏକମାତ୍ର ପୂଜା ଉପଚାର ଯାହା ଦର୍ଶକମାନେ ମଧ୍ୟ ନାଟ ମନ୍ଦିରରେ ଛିଡ଼ା ହୋଇ ଦେଖିପାରନ୍ତି। ପୂଜା ସରିବା ପରେ ଛତ୍ରଭୋଗ ପଦାର୍ଥ ଆନନ୍ଦ ବଜାରକୁ ଯାଏ ଅଗଣିତ ଭକ୍ତମାନଙ୍କ ପାଇଁ।

0: அப்புறமேல சொல்லு.
1: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସୁଗମ ସଙ୍ଗୀତରେ ଆଜି ଶୁଣନ୍ତୁ ଆଧୁନିକ ଗୀତ। ପ୍ରଥମେ ପ୍ରମୋଦ କୁମାର ପଣ୍ଡାଙ୍କ କଣ୍ଠରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ବେଣୁଧର ଷଡ଼ଙ୍ଗୀ।

ସୁଗମ ସଙ୍ଗୀତରେ ଆଜି ଶୁଣୁଥିଲେ ଆଧୁନିକ ଗୀତ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ପ୍ରମୋଦ କୁମାର ପଣ୍ଡା, ଅଭିଜିତ ମଜୁମଦାର ଏବଂ ସଂଯୁକ୍ତା କୁମାରୀ ଜେନା। ବର୍ତ୍ତମାନ ଶୁଣନ୍ତୁ ହୀରାକୁଦ ବନ୍ଧନରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ ସମ୍ବନ୍ଧୀ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧର ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତାକାଲି 2026 ଜୁଲାଇ 9 ତାରିଖ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ

ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରି ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୁ ଅନୁରୋଧ। ଉପସ୍ଥାପନା ମମତା ପଣ୍ଡା। ଏହି କାର୍ଯ୍ୟକ୍ରମରେ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆମ ପାଖକୁ ଫୋନ୍ କରନ୍ତୁ 0663241240 ଏବଂ 0663241231 ନମ୍ବରରେ। ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୁ ଅନୁରୋଧ।

0: ହ୍ୟାଲୋ
1: ହ୍ୟାଲୋ ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ, ପଣା ନାନି, ଜୁହାର
0: ଜୁହାର ଆଜ୍ଞା, କିଏ କହୁଥିଲେ ଆପଣଙ୍କର ଦେବେ ପରିଚୟଟା?
1: ମୁଇଁ ଚିତ୍ରସନ ସବର କହୁଛେ ନାନୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ। ଆଉ କେନ୍ତା ଅଛନ୍ ନାନୀ?
0: ହଁ ମୁଇଁ ତ ଭଲ ଅଛେ, ଆପଣ କେନ୍ତା ଅଛନ୍?
1: ମୁଇଁ ବି ବଢିଆ ଅଛେ ନା ନାନୀ।
0: ଆଚ୍ଛା ଆପଣଙ୍କର ଆଡ଼େ ପାଗ କେନ୍ତା?
1: ହଁ ନାନୀ, ବର୍ଷା ତ ହେଲା ନାନୀ 5 ଦିନ।
0: ଆଚ୍ଛା
1: ଇହାଦେ
0: ଛାଡ଼ିଛେ? ତ
1: ହଁ ଛାଡ଼ିଛେ ନାନୀ।
0: ତ ଆଜି କେନ୍ ଗୀତ ଶୁଣମା? ଆଜି କେନ୍ ଗୀତ ଶୁଣମା? ଆଜ୍ଞା
1: ଆଜି ସପନ ବଣିକଟା ଶୁଣେଇ ଦେବେ ନାନୀ।
0: ଯେ ଆଜି ଆପଣ ଆପଣ ଜାନ
1: ସପନ ବଣିକ ଆରେ ଆମର ଏଇ ଗୀତ ଶୁଣେଇ ଦେବେ ନାନୀ।
0: ଆଚ୍ଛା ଆପଣ କାଣା ସ୍ପିକର ଦେଇଛନ୍ କେ? ହେତିର ଲାଗି ଆମର ଇକୋ ହଉଛେ ଆଜ୍ଞା, ସ୍ପିକର ନାଇଁ ଦଉନ୍ ହେଲା, ଇକୋ ହଉଛେ ତ ଇଆଡ଼େ ଆପଣଙ୍କର ଶୁଣବାକେ ଅସୁବିଧା ହେବା, କଥା ଲାଗମା ବେଲେ ସବୁ ଇକୋ ହଉଛେ। ଆପଣ ସ୍ପିକର ଟା ନାଇଁ ଦଉନ୍, କାଟି ଦଉନ୍। ବେଲେ ଇକୋ ହଉଛେ ଆଜ୍ଞା, ତ କଥା ତ ଆମେ ସବୁବେଳେ ଲାଗୁଛୁ, ତ ଆମେ ଶୁଣମା ଆଜ୍ଞା।
1: ଠିକ ଅଛି ନାନୀ, ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଆଜ୍ଞା।

0: ଚାଲୁନ ଆଜ୍ଞା ସଭେ ମିଶିକିରି ଶୁନମା, ବର୍ଷା ଛାଡି ଯାଇଛେ କିନ୍ତୁ ପାକଟା ବଢିଆ ହେଇଛେ। ହଁ ଆଜି ବୁଧବାର ବି ଆଏ ବୋଲେ ମସ୍ତ ମାନେ ବସିକିରି ଆମେ ଘର ଭିତରେ ଶୁନମା ଆଜ୍ଞା। ହଁ ଆଜ୍ଞା, ଟାଇମ ପାସ୍ ନୁହେଁ ଆଜ୍ଞା, ରେଡିଓ ଶୁଣୁଥିବା, କାମ ବି ଚାଲିଥିବା। ନାଇଁ ହେଟା ପରେ ରେଡିଓ ଚାଲୁଥିବା ବେଲେ ଆପଣଙ୍କର କାମ ଝଟ ଉସିରବା ଯେ। ଠିକ ଅଛି ଆଜ୍ଞା, ଚାଲୁନ ତାହେଲେ ଏଇ ଗୀତଟା ଶୁନମା ଆଜ୍ଞା।
1: ହଁ ଆଜ୍ଞା, ଜୟ ସୀତାରାମ,
0: ଜୟ ସୀତାରାମ ଆଜ୍ଞା।

0: ଆଉ ଆପଣଙ୍କ ଏଛନ୍ ମୌସମ କେନ୍ତା ଅଛି ଆଜ୍ଞା?
1: ଭଲ ଅଛି, ଏଇଟା ତ ମୁଇଁ ବର୍ତ୍ତମାନ ସେଠାରେ ଅଛି, ମୁଁ ଖାଲି ଲଟା ମରା ଟିକେ ମାରିଦେଲି ଏଇଟା।
0: ଆଚ୍ଛା, ଲଟା ଆପଣଙ୍କର କ୍ଷେତ ଏଇଟା?
1: ହଁ, କ୍ଷେତରେ ଅଛି।
0: ଏ ଲଟା ମରା ଯେନ୍ ମାରସନ୍, ଏ ଲଟା ମରା ମାରିଲେ ଗଛ ପତ୍ର ର କିଛି କ୍ଷତି ନା ହୁଏ ୟା? ଖାଲି ଲଟା ମରବା?
1: ହଁ, ଖାଲି ଲଟା ମରା ମାରିଲେ ଲଟା ମରି ଆସି ଖାଲି ମୁଖଲି କିଛି ନା ହୁଏ।
0: ଆଉ ନାଇଁ ବାହାରେ? ଆଉ ନାଇଁ ବାହାରେ?
1: ହଁ, ନା ବାହାରେ, ସେଟା ଗୋଟେ ସିଜନ ଗଲା ଏଟା।
0: ଆଚ୍ଛା,
1: ହଁ
0: ଆଜ୍ଞା, ବଛାଲେ
1: କେନ୍ତା ଟିକେ ସ୍ପ୍ରେ କରବାର କଥା, ଆମର ପତ୍ର ସିଞ୍ଚନ ଭଲ କରି ଟିକେ କରବାର କଥା, ସବୁ ଆଡ଼େ ଭଲ କରି ବାହିବା ହେଲେ ସବୁ ଲଟାଟା ମରି ଆସି ପଚିଶ ଦିନ ଭିତରେ ଟିକେ ଦେଲେ କାନ୍ଦସି ବଡ଼ ହେଇଗଲେ ଟିକେ ନା ମରେ।
0: ଆଚ୍ଛା, ବଡ଼ ହେଲା ଲଟା ନାଇଁ ମରେ? ନାଇଁ, କିନ୍ତୁ ଆଜ୍ଞା ଏଇ ଲଟା ମରାର କେତେଟା ଔଷଧ କେ ବ୍ୟାନ୍ କରା ହେଇଛେ ଯେ?
1: ହଁ, ଏଇଟା ଏଇଟା ଏନ୍ ବ୍ୟାନ୍ କରା, ଏଇଟା ଆମର ମୁହଲି ରହିଲେ ଏଇଟା ପେଣ୍ଡାମିଥାଇଲ।
0: ଆଉ କିଛିଟା ଔଷଧ ବ୍ୟାନ୍ କରା ହେଇଛେ? ନାଇଁ,
1: ହଁ ଏଇଟା ସେ ଆମର ଯେନ୍ ପଡ଼ିଆରେ ଯେନ୍ ମରା ଅଛି କି ଘାସ ଯେନ୍, ଏଇଟା
0: ଆଚ୍ଛା
1: ସେଇଟା ମରା ହେଇଛି ଆମର।
0: ଯଦି ଆପଣ ଲଟା ମରା ସୋଚ ଜାଗାରେ ମାରି ଦେଇଛନ୍, ଧରୁନ ବଗିଚା ପତରରେ ବାହାରେ ଯଦି ମାରି ଦେଇଛନ୍, କେନ୍ସି ଗାଈ ଗୋରୁ ଯଦି ଚରି ଦେଲା ସେ ଭିତରେ ନାଇଁ ମରବାର ଭିତରେ, ବେଲେ କିଛି କ୍ଷତି ଅଛି ଆଜ୍ଞା? ଆଚ୍ଛା, ତାହେଲେ ଗାଈ ଗୋରୁର କ୍ଷତି ହେବା ନାଇଁ? ବେଲେ ଆମେ ଜାନି କ୍ଷେତେ ମାରୁଛୁ, ଲଟାଟା ତ ମରୁଛେ, ତାର ସଙ୍ଗେ ଧାନ ଗଛ ବି ଅଛେ, ତାର କିଛି କ୍ଷତି ନାଇଁ ହୁଏ? ଆଚ୍ଛା, ସେ ତାର ସିନା କ୍ଷତି ନାଇଁ ହେବାର ସେ ଗଛର, ଆପଣ ଏଟା କେନ ମୁଫଲି କ୍ଷେତେ ମାରୁଛନ୍? କେନ ମାରୁଛନ୍ ବୋଇଲେ ଗଛେ ଇ ଧାନ କ୍ଷେତେ କି ମୁଫଲି କ୍ଷେତେ? ମୁଫଲି ତି? ଆଚ୍ଛା, ବେଲେ ମୁଫଲିଟା ରହି ଯାଉଛେ ଭିତରେ ବୋଲୁନ, କିଛି ଅସୁବିଧା ନାଇଁ ହୁଏ?
1: କିଛି ନାଇଁ ହେବାର, ଏଇଟା ଗଛ ପାଇଲେ ବି ଗଛ ନା ମରବାର, ବାକି ଯାହା ଅନ୍ୟ ଜିନିଷ ଜାଣା ବି ଥିବା ସେଟା ସବୁ ସହାୟନ।
0: ଯେ ଖାଇଲେ ଆମର ଅସୁବିଧା ନାଇଁ ହୁଏ ତ?
1: ନାଇଁ ହେବାର, ନାଇଁ ହେବାର, ସେତିକି ଟାଇମ ନାଇଁ ହେବାର, କିଛି ନା କେମିକାଲ ନା ରହିବାର ବୋଲୁଛନ୍ କମ୍ପାନୀ ବୋଲେ।
0: ଆଜ୍ଞା, ହଁ, ବିଜେପୁର ସାଇଡ଼ରେ ଆପଣଙ୍କର ତ ମୁଫଲି ବହୁତ ହେସି, କିନ୍ତୁ କାଁ କରବେ ଏଇ କେମିକାଲ ଆଉ ଇଟା ଖାଇକରି ତ ବରଗଡ଼ ଦେଖୁଛନ୍ ଏଛନ୍ କ୍ୟାନ୍ସର ହଫ ହେଇଗଲା। ହଁ ହଁ, ଆମେ କିନ୍ତୁ ଆଜ୍ଞା ଆମେ ଯେତେ ପାର୍ମା ଆମେ ଟିକେ ସଚେତନ ହେବାର ଲାଗି, ଆମର ଭବିଷ୍ୟତ ପିଢ଼ି ଲାଗି ଆମେ ଯଦି ଜୈବିକ ସାର ବ୍ୟବହାର କର୍ମା, ହୁଏତ ଆଦାୟ ଟିକେ କମ୍ ହେଇପାରେ, କିନ୍ତୁ ଆମେ ତ ବଞ୍ଚିଯିମା ଆଜ୍ଞା, ଆମର ଭବିଷ୍ୟତ ପିଢ଼ି ବଞ୍ଚିଯିବେ। ଚେଷ୍ଟା କର୍ମା ଆମେ ଯେତେ କମ୍ ପାର୍ମା, ଆମେ ତାମାନେ ଏଇ କେମିକାଲ୍ସ ୟୁଜ୍ ନାଇଁ କର୍ବା।
1: ଆଚ୍ଛା,
0: ଠିକ୍ ଅଛି, ବହୁତ ବଢ଼ିଆ କଥାଟେ କହିଲେ।
1: ତ
0: କାହାକି କର୍ମା କହୁନ ଆଜ୍ଞା? ଧନ୍ୟବାଦ ଆଜ୍ଞା।
1: ତାପରେ ଆମର ହେଲେ ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, କରମ ସାନି ସାହୁ, ଆଉ ଦୋଳଗୋବିନ୍ଦ ମିଶ୍ର ଦାଳ, ଏଇଟା ସ୍ପେଶିଆଲି ଗୀତଟା ଡେଡିକେଟ୍ ଗୋବିନ୍ଦ ମେହେର, ନାଗୁ ପାତ୍ର, କରମ ସାନି, ଦୀକ୍ଷା ଗୋପାଳ, ମନୋଜ ପଟେଲ, କ୍ଷମା ସାଗର ସାହୁ, ଆଉ ଯାହା ଅଛନ୍ ଶୁଣୁଛନ୍ ଆମର ବୃଷଭ ଗହିର, ସମସ୍ତଙ୍କୁ ଏଇ ଗୀତଟା ଡେଡିକେଟ୍।
0: ଠିକ୍ ଅଛେ, ସମସ୍ତଙ୍କୁ କାର୍ଯ୍ୟକ୍ରମ ତ ଶୁଣୁଛନ୍ ସମସ୍ତେ, ସମସ୍ତଙ୍କୁ ଏଇ କାର୍ଯ୍ୟକ୍ରମ ମାଧ୍ୟମ ଥି ଆମେ ଗୀତ ଡେଡିକେଟ୍ କରିଦଉଛୁ। ଆଉ ଆସୁନ୍ ସଭେ ଯାକର ମିଶିକିରି ଆମେ ସୁନ୍ଦର ଗୀତଟା ଶୁନମା ଆଜ୍ଞା।
1: ଠିକ୍ ଅଛେ, ନମସ୍କାର। ନାନୀ
0: ନମସ୍କାର ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ
0: ହଁ ଆଜ୍ଞା
1: ନମସ୍କାର
0: ନମସ୍କାର ଆଜ୍ଞା କର୍ଣ୍ଣ ଭାଇ ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ ଆଜି ବହୁତ ଦିନ ପରେ କଥା ଲାଗୁଛୁ ଆମେ ତ ସବୁନୁ ପହିଲା ଆମର ଶ୍ରୋତା ମାନଙ୍କୁ କହିଦଉନ୍ ଆଜି କେନ୍ ଗୀତ ଶୁଣମା ତାପରେ କଥା ହେମା ଆପଣଙ୍କର ପସନ୍ଦ ମୁଇଁ ଭଲ କରି ଜାଣିଛେ ଆପଣଙ୍କର ପସନ୍ଦର ଚଳଚ୍ଚିତ୍ର ହଉଛେ ଛାତିରେ ଲେଖିଛି ତୋରି ନା ନାଇଁ ହଁ ସେଥିରେ କେନ୍ ଗୀତ ଶୁଣମା ଟାଇଟିଲ୍ ସଙ୍ଗଟା ଶୁଣମା ତ ଶୁଣମା ଆଜ୍ଞା ଆଉ କେନ୍ତା ଅଛନ୍ କହୁନ୍
1: ବହୁତ

କାଁ କରମା କହୁନ୍, ଆପଣ ତ ଜାଣିଛନ୍ ଆମର ତ କେତେ କେତେ ଶ୍ରୋତା ଜୁଡି ହଉଛନ୍। ଆପଣ ମାନେ ଆପଣ ଶୁଣୁଛନ୍, ରେଡିଓଟା ଶୁଣୁଛନ୍ ତ? ଯା ହଉ, ହେଟା ହିଁ ଆମର ଭଲ ହେ। ଆପଣ ମାନେ ଆମର ସମ୍ପତ୍ତି, ଆପଣ ଆମର ଗର୍ବ ଗୌରବ। ଆନ୍ ଆପଣ ଶୁଣୁଛନ୍ ବୋଲି ଆମେ କାର୍ଯ୍ୟକ୍ରମ କହୁଛୁ। ହଁ ଆଜ୍ଞା, ଠିକ ଅଛେ। ଆପଣଙ୍କର ଅନୁରୋଧଟା ମୁଇଁ ଆଉ ଥରେ କହିଦଉଛେ। ଆଜି ଯେନ୍ ରାତି 9:30 ସତୀ ନାଟକ ବାଜବା, ଯେନ୍ଟାକେ ଲେଖିଛନ୍ ସତ୍ୟରଞ୍ଜନ ବେହେରା, ସେଟା ଆପଣ ତ କହୁଛନ୍ ବଢ଼ିଆ ଡ୍ରାମାଟେ ଆଏ ବୋଲି, ମୁଇଁ ବି ଶୁଣିଛେ ଭଲ ଡ୍ରାମା ଏ। ସବୁ ଆପଣ ଶ୍ରୋତାମାନଙ୍କୁ ଅନୁରୋଧ କଲେ ମୁଇଁ ଆଉ ଥରେ କହିଦଉଛେ, ଆଜକା ରାତି 9:30 ଆମର କେନ୍ଦ୍ରଠୁ ଶୁଣବେ ନାଟକ ସତୀ। ହଁ ଆପଣ ତାହେଲେ ପ୍ରୋଗ୍ରାମ ହାଇଲାଇଟ୍ ଶୁଣିଛନ୍? ହଁ ଆଜ୍ଞା, କାଣା ହେସି କି ଆମର ଇଆଡ଼େ ଥିସି ଆପଣଙ୍କର ସାଂସ୍କ୍ରିଟ ନ୍ୟୁଜ, ଆଉ ସିଆଡ଼େ ଥିସି କଟକ, ବୋଲେ ଆଜ୍ଞା ଆମେ କାଣା ହେସି କି ଆମେ ବାଧ୍ୟ ହଉଁ କଟକଟା ବଜାବାକେ ଆମେ କାଟି ନାଇଁ ପାରୁ। ଯେତେବେଲେ କଟକ ନୁ ପଲେ ଆସି ଘା ଘା କଟକ ଲେଟ୍ କରସି, ତ ଆମେ ସବୁବେଳେ ଚେଷ୍ଟା କରସୁଁ ଯେ ପୁରା କାର୍ଯ୍ୟକ୍ରମ ସୂଚନା ଆପଣଙ୍କୁ ଦେବାର୍ ଲାଗେ, କିନ୍ତୁ କେତେବେଲେ କେନ୍ତା ହୁଏ ତ ନାଇଁ ହଉଥିବା, ଦେଇ ନାଇଁ ହଉଥିବା, ନହେଲେ ଆମେ ସବୁବେଳେ ଚେଷ୍ଟା କରସୁଁ ଆପଣଙ୍କୁ ପୁରା କାର୍ଯ୍ୟକ୍ରମ ସୂଚନା ଦେବା ସଙ୍ଗେ, ତାର୍ ସଙ୍ଗେ କାଁ କରସୁଁ ଆମେ ମଝି ମଝିରେ ଆପଣମାନଙ୍କୁ କାର୍ଯ୍ୟକ୍ରମ ବାବଦ ଠିକ କହୁଥିସୁଁ, ଆଜି କାର୍ଯ୍ୟକ୍ରମ ଶୁଣବେ, ଆଜି ସେ କାର୍ଯ୍ୟକ୍ରମ ଶୁଣବେ। ହେଟା କାଣା ହେଇଛେ, ହେଟା ଆମର ମୁଖ୍ୟ ସମ୍ବାଦଟିଏ, ବେଲେ ହେଟା ଆମେ କାଣା କରୁଛୁଁ କି ଆପଣମାନଙ୍କୁ ତାମାନେ ସାବଧାନ କରିଦେବାର୍ ଲାଗି ପ୍ରାୟ 45 ମିନିଟ୍ ଅଧା ଘଣ୍ଟା ଘଣ୍ଟାଟାକେ ଥରେ ଥରେ ଦଉଛୁନ। ଯାହା ହଉ, ଆପଣ ଶୁଣୁଛନ୍ ଆମର କାର୍ଯ୍ୟକ୍ରମ, ଏନ୍ତା ଆହୁରି ବି ଶ୍ରୋତା ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ବୋଲି ଆମେ ଆପଣମାନଙ୍କୁ କହୁଛୁଁ। ତ ଆଜି ତ କଥା ଲାଗ୍ଲା ନ, ବହୁତ କଥା ଲାଗ୍ଲା ନ, ଫେର୍ ଦେଖୁନ୍ ଆହୁରି ଆମର କେତେ ନା କେତେ ଶ୍ରୋତା ଟାକିଥିବେ, ତ ଆପଣଙ୍କର ପସନ୍ଦର ଗୀତଟା ଶୁଣମା। ନିଶ୍ଚୟ ଆଜ୍ଞା, ଆମେ ସବୁ ଉଦ୍ଘୋଷକ ଉଦ୍ଘୋଷିକା ସଙ୍ଗେ ଆପଣଙ୍କର ଯେତେ ବି ଶ୍ରୋତା ଶୁଣୁଛନ୍ ସମସ୍ତଙ୍କୁ ଆପଣଙ୍କର ତରଫରୁ ଏଇ ଗୀତଟା ଡେଡିକେଟ୍ କରିଦଉଛୁ। ଆସୁନ୍ ସଭେ ଯାକର ମିଶିକିରି ଆପଣଙ୍କର ପସନ୍ଦର ଏଇ ସୁନ୍ଦର ଗୀତଟା ଶୁଣମା। ଆଜ୍ଞା, ଜୁହାର ଆଜ୍ଞା।

0: ଆମର ଭବିଷ୍ୟତ ପିଢ଼ି କି ଆମେ କାଁ କରୁଛୁ, 14 ବର୍ଷ ଅର 13 ବର୍ଷ ଛୁଆ କି ଆମେ ଗାଡ଼ି ଦେଇ ଦଉଛୁ, ଯାଦ୍ୱାରା ଆକ୍ସିଡେଣ୍ଟ ବହୁତ ଜୋର ହଉଛେ, ତାକର ବି ଜୀବନ ଯାଉଛେ, ପ୍ଲସ ଆମର ମାନଙ୍କର ବି ହଇରାଣ ହେବାକେ ପଡୁଛେ। ଆଉ ଯିଏ ଗୋଟେ ଭଲ ଲୋକଟେ ଗାଡ଼ି ଚଲାଉଥିବା ଆଜ୍ଞା, ଏ ଛୁଆମାନେ ଯଦି ଟ୍ରାଫିକ ନିୟମ ନାଇଁ ଜାଣିପାରିକିରି ତାକେ ଜୋରରେ ସ୍ପିଡ୍ ଚଲେଇକିରି ପକେଇ ଦଉଛନ୍, ତାହେଲେ ଅପରପକ୍ଷ ବି ବହୁତ ହଇରାଣ ହଉଛେ ଆଜ୍ଞା। କେତେଟା ପରିବାର ଉଜୁଡି ଗଲାନି ଛୁଆମାନେ ଚଲାବାର ଥି ଯେ, କାଣା କର୍ମା। ଠିକ ଅଛେ, ଆମେ ସଚେତନ ହେଲେ ଯାଇକିରି ଆମର ପୃଥିବୀ ସଚେତନ ହେବା ଆଜ୍ଞା। ତ ଆମେ ଆଗ ଆରମ୍ଭ କର୍ମା। ହଁ ଆଜ୍ଞା, ଆଉ ବହୁତ ସୁନ୍ଦର ଗୀତଟେ ଆପଣ ବାଛିଛନ୍। ହଁ ଆଜ୍ଞା, କାହାକେ କର୍ମା କହୁନ୍।
1: ମୁରଲୀ ପ୍ରସାଦ କର, ଆଉ ତାପରେ ଆମର ମୋର ମାମୁ ସୁବଲ ସାହୁ, ପଣ୍ଡିତ ବିଜେପୁର କରମ ସାନି ସାହୁ, ତାପରେ ଆସିଗଲେ ରାଧାକାନ୍ତ ଭୋଇ, ତାଙ୍କର ତାଙ୍କୁ ଏଇଟା ଡେଡିକେଟ ଅଛି, ଆଉ ଆମର ଭକ୍ତ ଚରଣ ଭୋଇ, ସେନୁ ପ୍ରଶାନ୍ତ ଖମାରୀ, ତାଙ୍କର ପୁଷ୍ପାଞ୍ଜଳି ଖମାରୀ, ଆଉ ପଟେଲ ପାନ ଦୋକାନ, ତାପରେ ଦୀକ୍ଷା ଗୋପାଳ, ସ୍ୱର୍ଣ୍ଣପ୍ରଭା କର, ଆଉ ନାଗୁ ପାତ୍ର, ଆଉ ଯେତିକି ବି ଶ୍ରୋତା ବନ୍ଧୁ ଯାହା ଯାହା ମାନଙ୍କ ନାଁ ବି ସାରିଦେବି, ସମସ୍ତଙ୍କୁ ଏଇ ଗୀତ ଶୁଣେଇଦେବେ, ଆଉ ସମସ୍ତେ ଟିକେ ସାଇକଲ ଫାଇକଲ ବ୍ୟବହାର କରୁନ୍, ସୁସ୍ଥ ରହୁନ୍, ସମସ୍ତଙ୍କର ଚଲା ପଟରେ ପୁଷ୍ପ ବୃଷ୍ଟି ହଉ, ଏଇଟା ଭଗବାନ ମୋର କାମନା ଅଛି ମ୍ୟାଡମ।
0: ବହୁତ ସୁନ୍ଦର ମେସେଜ ଟେ ଆପଣ ଦେଲେ ଆଜ୍ଞା, ଆପଣଙ୍କର ମେସେଜ ସଙ୍ଗେ ଏଇ ସୁନ୍ଦର ଗୀତଟା ଆସୁନ୍ ଶୁଣମା ଆଜ୍ଞା।
1: ଧନ୍ୟବାଦ,
0: ଧନ୍ୟବାଦ ଆଜ୍ଞା।

0: हेलो।
1: हेलो आज्ञा आकाशवाणी। हेलो अनुरोध।
0: हाँ आज्ञा आकाशवाणी। हेलो अनुरोध कार्यक्रम।
1: नानी जुहार।
0: जुहार
1: नानी जुहार
0: जुहार आज्ञा।
1: आज्ञा मुई झारसुगुड़ा जिला लोहरा ब्लॉक पतलोड़ा पंचायत चेंदुडीहरु परमानंद किसान कहुछ।
0: किसान बाबू आपन को आमर कार्यक्रम के आमे स्वागत करुछु। आज पूरा झारसुगुड़ा रो लाइन लागी जाई छे।
1: आज्ञा बहुत दिनों ते घर काम चालू थला तो बोले
0: हाँ
1: लगे
0: नहीं नहीं झारसुगुड़ा जिला रो पूरा लाइन लागी जाई छे। बेले आज केन गीत सुनमा आज्ञा कहुन ना तरे कथा हेमा।
1: आज्ञा हीरो चलचित्र रो संकटमोचन।
0: अच्छा बहुत बढ़िया गीत टे आपण बाछले। आपण काना करू छन आज्ञा?
1: आज्ञा यादे ओदाट के जुगे छन पतर पुता डाल दुनु क्वाल पुन दे करे एटा धवा हो जुगो छी।
0: ओदा
1: ओदा।
0: अच्छा ओदा जुगे छन। हां
1: आज्ञा इटा डेढ़ एकड़ पखा
0: एडा त पाग। आउ केते दिना दु गले बाहरी जबार कथा ओदा ना आज्ञा? नुआ ओदा
1: नहीं ता मोटा इ जों रे करसु एटा दसरा मासे बार।
0: हां दसरा मास के नुआटा बाहर सी ठीक पोजुं त्या बेल के ଅଦା ଗଛ ସହିତ ନୂଆଟା ବାହାରି ଥିସି ନ ଏଛିନି ଟିକେ ଅଦା ସଙ୍କଟ ଦେଖା ଦେସି ନାଇ
1: ସାରୁ ହଲଦି
0: ହଁ ହଁ
1: ଝୁଙ୍ଗା ଜଙ୍ଗୁ କର୍ଲା କୁନ୍ଦୁ ଟିକେ ଟିକେ ସବୁ ତ ଖାଇବାର ଅଗଲି ଗଲା ବିକ୍ରି।
0: ଆଜ୍ଞା ହଲଦିଟା ତ ପ୍ରତି ବର୍ଷ ନାଇ ବାହାରେ।
1: ଆଜ୍ଞା ଏଇଟା ତ ବର୍ଷିଆ ବର୍ଷେ ଥି ଥରେ
0: ବର୍ଷେ ଥି ହଲଦି ବାହାରୁଛେ।
1: ହଁ
0: ଯା ହଉ ବଢ଼ିଆ କଥା।
1: ଆପଣଙ୍କ ଦରକାର ହେଲେ ପଠେଇ ଦମା।
0: ନିଶ୍ଚୟ ଆଜ୍ଞା ଆମେ ମାନେ ହଲଦି ଘିନୁଛୁ ତ
1: ଆମେ ପଠେଇ ଦେଇଥିଲି ଆମ୍ବ ପଠେଇ ଦେଇଥିଲି ଖଜୁରୀ ଆମ ଜାମ୍ବୁ ସବୁ ପଠେଇ ଦେଇଥିଲି ଆମର ସେ ମହାଦେବ ବସ୍ତି ମାନସ ଆଜ୍ଞାକୁ ଆସ ନେଇଯାଉ ବୋଲି ଯେ ତ ନେଇ ନେଲେ ଖରେଶ ପର୍ବା ଏଦିନ ରେଙ୍ଗାଲି ଆମର ମିଟିଂ ଥିଲା ଏଫଏମ୍ ସହିତ। ହଁ
0: ହଁ
1: ତ ପଠା ହେଇଥିଲା ପ୍ୟାକିଂ କରି।
0: ଆଚ୍ଛା ତାହେଲେ ମାନସ ବାବୁ ଭୁଲି ଯାଇଥିବା
1: ଆଜ୍ଞା।
0: ହଁ କି ତାକେ ବୋଧେ ଟିକେ ପ୍ରୋବ୍ଲେମ ହେଇଥିବା କିଛି ଯାହା ହଉ ଆପଣ ପଠେଇଥିଲେ
1: କାଲି ସନ୍ତୋଷ ଆଜ୍ଞା ସଙ୍ଗେ କଥା ଲାଗିଲି ଯେ ଆମର କିସାନ ଓନର ଗୋଟେ ଫର୍ମ ପକ ବୋଲୁଛନ୍ ଯେନ୍ କହୁଛନ୍।
0: ହଁ ଆଜ୍ଞା କିସାନ ଭାଷାରେ ଆମର ତ ବାହାରିଛେ। ଆପଣ ଯେନ୍ ମାନେ ସୁନ୍ଦର କହିପାରୁଛନ୍ କିସାନ ଭାଷା ସ୍ପଷ୍ଟ ଭାବରେ କହିପାରୁଥିବେ।
1: ହଁ ଆଜ୍ଞା ପୁରା କ୍ଲିଅର।
0: ହଁ ତ ସେଟା ଆମର କାର୍ଯ୍ୟକ୍ରମ ଚାଲିଛେ ନା ଜାନ ମାକା ପୁପୁ ଝକା ଝକା
1: ଆଜ୍ଞା
0: ଏଛେନ କିସାନ ଭାଷାର ଚାଲିଛେ। ହୁଁ 15 ଜୁଲାଇ ତକ ଟାଇମ ଅଛେ ଆପଣ ପକେଇ ପାରିବେ ଆଜ୍ଞା। ଆଉ ଠିକ ଅଛେ ଆପଣ ତ
1: ଖରା ଟିକେ ହଉଛି ଆଜ ଧାନ ପଲା ମାନେ ପକା ହେଇଛି।
0: ହୁଁ ହୁଁ
1: ପାଣି ହେଇଯାଇଛି ନା ମୋତା ରଥ ଆର୍କେ ଯୁଗେ
0: ଆଜ୍ଞା
1: ଆଜ୍ଞା ଟିକେ ଡେଡିକେଟ କର୍ମା
0: କାହା କାହାକେ କର୍ମା କହୁନ
1: ପହେଲା ଆପଣଙ୍କୁ।
0: ହୁଁ ଧନ୍ୟବାଦ ଆଜ୍ଞା।
1: ତାପରେ ଆପଣଙ୍କର ଯେତେ ଆକାଶବାଣୀର କର୍ମକର୍ତ୍ତା ଅଛନ୍ ତାଙ୍କୁ।
0: ହଁ ଆଜ୍ଞା ସମସ୍ତେ ଆମର କାର୍ଯ୍ୟକ୍ରମ
1: ଶ୍ରୋତା ଅଛନ୍ ପରେଶ ପରୁଆ ଲରିଆପାଲି ଭକ୍ତ ଚରଣ ଭୋଇ
0: ଆଜ୍ଞା
1: ଦୀକ୍ଷା ଗୋପାଳ କଳାହାଣ୍ଡି ସ୍ୱର୍ଣ୍ଣପୁର ବରଗଡ଼ କଟାପାଲି ଲକ୍ଷ୍ମୀନାରାୟଣ ବାଘ ମନୋଜ ପଟେଲ ସୁବଲ କୁମାର ସାହୁ ମୁରଲୀ ମେହେର ରାମପୁର ବରଗଡ଼ ଦେବରାଜ ତ୍ରିଲୋଚନ ପ୍ରଧାନ ଚୈତନ୍ୟ ପଟେଲ ଚମା ସାଗର ସାହୁ ଦୁଲଗୋବିନ୍ଦ ମିଶ୍ର ସୁଲେଇ କିରିମିରା ବ୍ଲକ ରାଧାକାନ୍ତ ଭୋଇ ଚାରପାଲି ବିଜେପୁର ନାଗୁପାତ୍ର ଲୋକନାଥ ପ୍ରଧାନ ଯଶବନ୍ତ ପାଇକ ଉପେନ୍ଦ୍ର ସୁନା ଦେବରାଜ ଚିଚିଣ୍ଡା ଆଜ୍ଞା ବାକି ଯେତେ ଯେତେ ଶୁଣୁଛନ୍ ଶ୍ରୋତାମାନଙ୍କୁ ସବୁ ଡେଡିକେଟ।
0: ଠିକ୍ ଅଛି ଆଜ୍ଞା କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଶ୍ରୋତାମାନଙ୍କୁ ଆପଣଙ୍କର ତରଫରୁ ଏଇ ସୁନ୍ଦର ଗୀତଟା ଆମେ ଡେଡିକେଟ୍ କରିଦେଉଛୁ। ଆଉ ଆସୁନ୍ ସଭେ ମିଶିକିରି ଗୀତଟା ଶୁଣମା ଆଜ୍ଞା।
1: ନାନୀ ଜୁହାର ଜୟ ମା ସମଲେଇ।
0: ଜୁହାର ଆଜ୍ଞା।

0: ହ୍ୟାଲୋ ହ୍ୟାଲୋ ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ, ଅନୁରୋଧ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା, ମୁଁ ଲୋକକଲା ଗ୍ରାମ କୁମାରୀରୁ ଜୟଗୋପାଲ ବେହେରା କହୁଥିଲି।
0: ବେହେରା ବାବୁ, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ।
1: ଧନ୍ୟବାଦ।
0: ଆପଣ ତ କଳାର ମାଟିଠୁ ଫୋନ କରିଛନ୍, କେନ୍ତା ଅଛନ୍?
1: ବହୁତ ଭଲ ଅଛି ଆଜ୍ଞା, ଆପଣମାନଙ୍କର କୃପାରୁ ରେଡ଼ିଓ ଶୁଣି ଶୁଣି
0: ରେଡ଼ିଓ
1: ସବୁ ଦୁଃଖ ସୁଖ ଭୁଲି ଯିବାର ପଡ଼ୁଛି ରେଡ଼ିଓ ଶୁଣିଲେ।
0: ହଁ ଆଜ୍ଞା, ହେଇଟା ତ ଗୋଟେ ଆମର ଆମେ ଆମର ତାମାନେ ରେଡ଼ିଓର ଏଟାଏ, ଆପଣ କାମ କରୁଥାଉନ୍, ଧାମ କରୁଥାଉନ୍, ଯାହା ବି କରୁଥାଉନ୍, ଆପଣ ଯଦି ରେଡ଼ିଓଟା ପାଖେ ରଖିଛନ୍ ବେଲେ କାମଟା ଉସରି ଯିବା କେତେବେଲେ ଯେ ଆପଣ ଜାନିବି ନାଇଁ ପାରନ୍। ହେଟା ତ ଆଏ, ହେଟା ଆମର ସଙ୍ଗୀତର ମହିମା ଆଏ ଆଜ୍ଞା। ପ୍ରକୃତିରେ ଯଦି ଆପଣଙ୍କର ହେତିର୍ ଲାଗି ତ ବିଶ୍ୱ ଦେଖ ମଧୁମୟ, ପୁରା ସଙ୍ଗୀତମୟ ଆଏ ଆମର ବିଶ୍ୱଟା, ଆଉ ସବୁଆଡ଼େ ସଙ୍ଗୀତ ଭରିଛେ। ଏଇଟା ପ୍ରକୃତରେ ମେଡିସିନ ଆଜ୍ଞା। ଆଜ୍ଞା, ଆଜ୍ଞା, ଆପଣ ଯଦି ଭଲ ନାଇଁ ପାଇ ଶିଖିବେ ବେଲେ ଆପଣ ରେଡ଼ିଓ କେବେ ଶୁଣି ନାଇଁ ପାରନ୍, ସଙ୍ଗୀତ ଶୁଣି ନାଇଁ ପାରନ୍, କଳାକେ ଆପଣ ନାଇଁ ଗ୍ରହଣ କରିପାରନ୍। ହେତିର୍ ଲାଗି ଭଲ ପାଇ ବସ୍ମା, ଆଉ ଆମର ଯେତ୍କି ବି ତାମାନେ ଅଛେ ସବୁ ଇଟା ଗୋଟେ ପୁରା ମେଡ଼ିସିନ ବେଲେ କହି କିଛି ଅତ୍ୟୁକ୍ତି ନୁହେଁ ଆଜ୍ଞା। ଏଇଟା ଆଜିକାଲି ପରେ ହେତିର୍ ଲାଗି ଥେରାପି ଆଏ, ସଙ୍ଗୀତଟା ବାଜୁଛେ ଆପଣଙ୍କର ବ୍ୟାଙ୍କ ଫ୍ୟାଙ୍କ ଦେଖିବେ ଯାହିଁ ଅଫିସ।

0: ହସ୍ପିଟାଲ ସବୁନ ବାଜୁଛି ଆଜ୍ଞା। ମ୍ୟୁଜିକ୍ ଥେରାପି ଦିଆ ହଉଛି, ମାନସିକ ଶାରୀରିକ ସବୁ ଯନ୍ତ୍ରଣା ଉପଶମ ହେଇପାରବା ଇଥି। ଠିକ ଅଛି ଆଜ୍ଞା, ଆଜି କେନ୍ ଗୀତ ଶୁଣମା ଆଜ୍ଞା? ଆପଣ ତ ବହୁତ ସୁନ୍ଦର ଗୀତଟେ ବାଛିଛନ୍। କାହାକେ ଶୁନାମା କହୁନ?
1: ଆମର ରବୀନ୍ଦ୍ରନାଥ ମେହେର, ସୁବଲ ସାହୁ, ଚୈତନ୍ୟ ପଟେଲ, ରାଧାକାନ୍ତ, ଜଳଗୋବିନ୍ଦ ମିଶ୍ର
0: ଆଜ୍ଞା,
1: ତାପରେ ପ୍ରଶାନ୍ତ ଖମାରୀ, ଆମର ପୁଷ୍ପାଞ୍ଜଳି ଖମାରୀ, ପଟେଲ ପାନ୍ଦୁକାନ
0: ଆଜ୍ଞା,
1: ଆଉ ହଁ ସବୁ ଶ୍ରୋତା ମାନଙ୍କୁ ଏଇ ଗୀତଟା ଶୁଣାବା ଆଜ୍ଞା।
0: ଠିକ ଅଛି ଆଜ୍ଞା, ଆମର କାର୍ଯ୍ୟକ୍ରମ ସେମାନେ ନିଶ୍ଚୟ ଶୁଣୁଥିବେ, କାଁ କରି ସେମାନେ ଆମର ରେଗୁଲାର ଶ୍ରୋତା, ବହୁତ ଥର ଫୋନ କରସନ୍। ହଁ
1: ମୋର ପାଖେ ଟିକେ ସମୟ କମ କିନ୍ତୁ ମୁଁ ସବୁ ଶୁଣୁଛେ, ମୋର ତ ରେଡିଓ ଶୁଣିବାଟା 37 ବର୍ଷ ହେଲାନ
0: ଆଜ୍ଞା। ଆପଣ ମାନେ ତ ଶୁଣୁଛନ୍ ବୋଲି ଆମେ ବଜେଇ ପାରୁଛୁ ଆଜ୍ଞା,
1: ରେଡିଓ ଅଛି ସବୁ ଭାଇ ମାନଙ୍କର ସହ ମୋର କନେକ୍ସନ ଅଛି, ସମସ୍ତେ ମତେ ବି ଜାଣିଛନ୍ତି, ମୁଁ ସବୁ ଶୁଣୁଛେ, ଆଉ ରେଡିଓ ତ ମୋର ଦୋକାନ ଅଛି, ଦୋକାନରେ ବାଜୁଛି ସେ ରେଡିଓ ସବୁବେଳେ
0: ଆଜ୍ଞା ଆଜ୍ଞା। ଠିକ ଅଛି ଆସୁନ ସମସ୍ତେ ମିଶିକିରି ସୁନ୍ଦର ଗୀତଟା ଶୁନମା।
1: ଧନ୍ୟବାଦ
0: ଧନ୍ୟବାଦ ଆଜ୍ଞା।

ଆପଣମାନେ ଶୁଣୁଛନ୍ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ଦାୟିତ୍ୱ ତିମେ ମମତା ପଣ୍ଡା, ବୈଷୟିକ ସହାୟତା ପ୍ରକାଶ ଚନ୍ଦ୍ର ଛତ୍ରିଆ ଆଉ ସୁଜୟ କୁମାର ପ୍ରମାଣିକ। ଇ କାର୍ଯ୍ୟକ୍ରମ ଥି ନିଜର ପସନ୍ଦ ଗୀତ ଶୁଣବାର୍ ଲାଗି ଆମମାନଙ୍କେ ଫୋନ୍ କରୁନ୍। ସବୁ ବୁଧବାର ସକାଳ 9 ବଜେନୁ 10 ବଜେ ଭିତରେ ଆମକୁ ଯୋଗାଯୋଗ କରବାର୍ ଲାଗି ଆମର କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241140 ଆଉ 0663241231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

ଏଥିସହିତ ଶେଷ କରୁଛୁ ଆଜିର ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଏହାର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ଅପରାହ୍ନ 4:02। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଜୟପୁର କେନ୍ଦ୍ର ଥୁ କାର୍ଯ୍ୟକ୍ରମ ଶୁଣିପାରୁଛନ୍। ମିଡିୟମ୍ ୱେଭ୍ ଥି 317.5 ମିଟର ଆଉ 945 କିଲୋ ହର୍ସ ଥି। ଏଫ୍ ଏମ୍ ମହାନଦୀ ଥି 101 MHz ଥି। ଇତାକେ ଛାଡ଼ିକରି ଆପଣମାନେ ଆମକୁ ନ୍ୟୁଜନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ଗଲେ ଶୁଣିପାରବେ। ଆସୁନ୍ ଶୁନ୍ମା ଓଡ଼ିଆ ସିନେମାର ଗୀତ। ସବୁନୁ ପହେଲେ ତୋ ପାଇଁ ସିନେମାର ଇ ଗୀତଟାକେ ଶୁଣୁନ୍। ଗୀତକେ ଗାଇଛନ୍ ଶକ୍ତି ମିଶ୍ର ଆଉ ତପୁ ମିଶ୍ର। ଗୀତକେ ଲେଖିଛନ୍ ବସନ୍ତରାଜ ସାମଲ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ମନ୍ମଥ ମିଶ୍ର।

0: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
1: ମୋ ସୁନା ପୁଅ ସିନାମାର ଇ ଗୀତକେ ଗାଇଛନ୍ ବିଭୁ କିଶୋର, ଗୀତକେ ଲେଖିଛନ୍ ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005।

0: ଶୁଣୁଥିଲେ ଓଡ଼ିଆ ସିନେମାର ଗୀତ
1: ଆକାଶବାଣୀ ସମ୍ବଲପୁର ମୂଲ କରୁଛୁ ଗୋଟେ ହିନ୍ଦୀ ସିନେମାର ଗୀତର କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣୁନ୍ ରାଜ ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ସମୀର ଆଉ ସୁରେଶ ସଜେଇଛନ୍ ନଦୀମ ଶ୍ରବଣ କାର୍ଯ୍ୟକ୍ରମର ପହିଲା ଗୀତକେ ଶୁଣୁନ୍ ଗାଇଛନ୍ ଅଲକା ୟାଗ୍ନିକ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257, IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086-1705-257, IFSC କୋଡ୍ SBIN00005। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇ

0: ବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961ରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 06632410961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଗୋଟେ ହିନ୍ଦୀ ସିନେମା ଗୀତ କ୍ରମଥି ଶୁଣୁଛନ୍। ରାଜ ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ସମୀର, ଆଉ ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ। ଇହାଦେ ଶୁଣୁନ୍ ଅଲକା ୟାଗ୍ନିକ ଆଉ ଉଦିତ ନାରାୟଣଙ୍କର କଣ୍ଠନୁ ଇ ଗୀତଟା।

ଆପଣମାନେ ଶୁଣୁଥିଲେ ଗୋଟେ ହିନ୍ଦୀ ସିନେମା ଗୀତର କ୍ରମଟି, ରାଜ ସିନେମାର କେତେଟା ଗୀତ। ଗୀତମାନଙ୍କୁ ଲେଖିଥିଲେ ସମୀର ଆଉ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ନଦୀମ ଶ୍ରବଣ। ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀତି ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ନୁ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ।

0: ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086107525257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣିଥରେ କହି ରଖୁଛୁ 1086107525257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣିଥରେ କହି ରଖୁଛୁ 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଇହାଦେ ଶୁଣୁନ୍ ଫକୀର କୁମାର ମେହେର ଗାଇଥିବାର ଏ ଗୀତଟା। ଗୀତ ଲେଖିଛନ୍ ଖଗେଶ୍ୱର ସେନାପତି।

ଦିନୁ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ମୂଲ ଗୁରୁଜୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257, IFSC କୋଡ୍ SBIN 00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086-1705-257, IFSC କୋଡ୍ SBIN 00005। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣ

0: ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ଶେଷ ଶୁଣୁନ୍। 1920 ହରର୍ସ ଅଫ୍ ଦ ହାର୍ଟ ସିନେମାରୁ ଏହି ଗୀତଟା ଗାଇଛନ୍ ଜାଭେଦ ଅଲି ଓ ପଲକ ମୁଚଲ। ଗୀତ ରଚନା ଶ୍ୱେତ ବୋଧ୍ରା, ସଙ୍ଗୀତ ନିର୍ଦ୍ଦେଶନା ପୁନିତ ଦୀକ୍ଷିତ।

ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଆସନ୍ତାକାଲି ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଜଣାଇଛନ୍ତି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ବାତାୟନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ ଏବଂ କୁମାର ସାନୁ, କଥାଚିତ୍ର ଆସିକି, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟଜଳ ନିଷ୍କାସନ ସମ୍ବନ୍ଧୀୟ ସର୍ବସାଧାରଣଙ୍କ ପାଇଁ ଏକ ଜରୁରୀ ସୂଚନା। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କର ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ ଆସନ୍ତାକାଲି ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣଙ୍କର ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଜଣାଇଛନ୍ତି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧମଣ୍ଡଳ ବୁର୍ଲା। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ ଓଡ଼ିଶୀ, କଣ୍ଠଶିଳ୍ପୀ ବସନ୍ତ କୁମାର ମହାରଣା, ଗୀତ ରଚନା ଲୋକନାଥ ପଟ୍ଟନାୟକ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086-1705-257, IFSC କୋଡ୍ SBIN 00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086-1705-257, IFSC କୋଡ୍ SBIN 00005। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: ଆପଣମାନେ ଶୁଣୁଛନ୍ତି ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। ଏଥର ଶୁଣନ୍ତୁ ଓଡ଼ିଶୀ କଣ୍ଠଶିଳ୍ପୀ ଚନ୍ଦ୍ରମଣି ଲେଙ୍କା, ଗୀତ ରଚନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ।

0: ଏଇଠି ଶେଷ ହେଲା ପାରମ୍ପରିକ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ବସନ୍ତ କୁମାର ମହାରଣା, ଦୀପ୍ତିରେଖା ମହାପାତ୍ର, ହରିଶ୍ଚନ୍ଦ୍ର ଧଳ, ଚନ୍ଦ୍ରମଣି ଲେଙ୍କା, ମୀନାକ୍ଷୀ ବାରିକ ଏବଂ ନିରଞ୍ଜନ ବେହେରା ଗୀତଗୁଡ଼ିକୁ ରଚନା କରିଥିଲେ। ଲୋକନାଥ ପଟ୍ଟନାୟକ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଅଭିମନ୍ୟୁ ସାମନ୍ତ ସିଂହାର ଏବଂ କବି ସୂର୍ଯ୍ୟ ବଳଦେବ ରଥ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିପାରିବେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ତିନିଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ତ୍ରୟୋଦଶ ଆସିଆନ୍ ଭାରତ ମିଳିତ କମିଟି ବୈଠକ। କେରଳମ୍ର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ। ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନ୍ର ଆକ୍ରମଣ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ଇଣ୍ଡୋନେସିଆ ଗସ୍ତ ଶେଷ କରି ଶ୍ରୀ ମୋଦି ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣଠାରେ ଆଜି ପହଞ୍ଚିବେ। ଗସ୍ତ ଅବସରରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଶ୍ରୀ ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମ୍ମିଳନୀରେ ମଧ୍ୟ ଶ୍ରୀ ମୋଦି ଯୋଗଦେବେ। ସେଠାରେ ଉଭୟ ଦେଶର ବ୍ୟାବସାୟିକ ନେତୃମଣ୍ଡଳୀଙ୍କୁ ଶ୍ରୀ ମୋଦି ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଷ୍ଟ୍ରେଲିଆ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ସେଠାକାର ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିବେ। ଅଷ୍ଟ୍ରେଲିଆ ପ୍ରତିପକ୍ଷ ଶ୍ରୀ ଆଲବାନିଜ୍ଙ୍କ ସହ ପ୍ରଧାନମନ୍ତ୍ରୀ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଇଣ୍ଡୋନେସିଆର ଯୋଗ୍ୟକର୍ତ୍ତାସ୍ଥିତ ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ପ୍ରମ୍ବାନନ ମନ୍ଦିରକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିଦର୍ଶନ କରିଛନ୍ତି। ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆଣ୍ଟୋଙ୍କ ସହ ଏହି ଗସ୍ତରେ ସେ ଯାଇଥିଲେ। ଗେମ୍ଲାନ୍ ସମୂହର ପ୍ରତିନିଧିତ୍ୱ ସ୍ୱର ଏବଂ ଶାସ୍ତ୍ରୀୟ ଯୋଗ୍ୟକର୍ତ୍ତା ନୃତ୍ୟ ପ୍ରଦର୍ଶନ ମାଧ୍ୟମରେ ଶ୍ରୀ ମୋଦିଙ୍କୁ ସେଠାରେ ପାରମ୍ପରିକ ସ୍ୱାଗତ କରାଯାଇଥିଲା। ଇଣ୍ଡୋନେସିଆର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ଏହା ପ୍ରତିଫଳନ କରୁଛି। ଉଭୟ ନେତା ନବମ ଶତାବ୍ଦୀର ଏହି ମନ୍ଦିର ପରିଦର୍ଶନ କରିବା ଅବସରରେ ଶ୍ରୀ ମୋଦି ମୁଖ୍ୟ ଶିବ ମନ୍ଦିରରେ ପ୍ରାର୍ଥନା କରିଥିଲେ। ସେଠାରେ ଏକ ସମାବେଶକୁ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି କହିଛନ୍ତି

0: ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଦୈନିକ ତୀର୍ଥଯାତ୍ରୀଙ୍କ ଯାତ୍ରା ସୀମା ବଳବତ୍ତର ରଖାଯାଇଛି। ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଥିବା ତାରିଖରେ ଯାତ୍ରା କରିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି। ତତ୍କାଳ ପଞ୍ଜୀକରଣ ବ୍ୟବସ୍ଥା ସୀମିତ ସଂଖ୍ୟାରେ ଉପଲବ୍ଧ ରହିଛି ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ପଞ୍ଜୀକୃତ ନ ହୋଇଥିବା ତୀର୍ଥଯାତ୍ରୀଙ୍କୁ ଯାତ୍ରା ମାର୍ଗରେ ଆଗକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ଦିବସ ପୂର୍ବରୁ ପଞ୍ଜୀକୃତ ଯାତ୍ରୀଙ୍କୁ ଶ୍ରୀ ଅମରନାଥଜୀ ଯାତ୍ରାରେ ଯିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। କେତେକ ଆମେରିକୀୟ ସାମରିକ ପ୍ରତିଷ୍ଠାନ ଉପରେ ଇରାନ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ ପ୍ରଦେଶ ଏବଂ ବନ୍ଦର ସହର ମସାହାର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସଲାମିକ୍ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ 85 ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତ୍ସ୍ଥିତ ଅଲ୍ସାଲେମ୍ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସେଇ ଦିଆଯାଇଛି ବୋଲି ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ର ମୁଖପାତ୍ର ସୂଚନା ଦେଇଛନ୍ତି। ଚୀନ୍ର ଉତ୍ତର ପଶ୍ଚିମ ପର୍ବତମାଳା ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 21 ହୋଇଛି। ଉଦ୍ଧାର ପାଇଥିବା 12 ମଧ୍ୟରୁ 7 ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଭୂସ୍ଖଳନ ସମୟରେ ଜଙ୍ଗଲ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଶ୍ରମିକମାନେ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଦେଶର କେନ୍ଦ୍ରାଞ୍ଚଳ ଏବଂ ପୂର୍ବାଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଜାମ୍ମୁ କାଶ୍ମୀର, ଲଦାଖ, ହରିୟାଣା, ହିମାଚଳ ପ୍ରଦେଶର ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକ୍କିମ, ବିହାର, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ଘଡ଼ଘଡ଼ି, ବିଜୁଳି ଏବଂ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ 3 ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି 3 ଆସିଆନ୍ ଭାରତ ମିଳିତ କମିଟି ବୈଠକ। କେରଳମର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ। ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନର ଆକ୍ରମଣ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: This is Akashwani. I am Anuja Kumar with the Midday News. The headlines. Prime Minister Narendra Modi visits UNESCO World Heritage Site of Prambanan Temple in Yogyakarta. Says India's participation in temples conservation reflects shared cultural legacy of the two countries. Prime Minister Modi concludes his Indonesia visit, leaves for Australia to participate in 3rd India-Australia Annual Summit. 2-day BRICS Women Ministerial Meeting begins in Kochi to strengthen cooperation on women's empowerment and sustainable development. Union Home Minister Amit Shah speaks to Chief Ministers of flood-affected states and assures all possible assistance from the centre. IMD forecasts heavy rainfall and thunderstorms over central and eastern parts of the country. Iran targets American military sites in Bahrain and Kuwait after a wave of US strikes. Global oil prices jump over 2%. And Switzerland beat Colombia 4-3 in penalty shootout to set up quarterfinals against Argentina in FIFA World Cup. And now the news in detail. Prime Minister Narendra Modi today visited the UNESCO World Heritage Site of Prambanan Temple in Yogyakarta, along with Indonesian President Prabowo Subianto. The Prime Minister was accorded a traditional welcome with the resonant notes of a gamelan ensemble and a classical Yogyakarta dance performance, reflecting Indonesia's rich cultural heritage. The two leaders toured the 9th century temple complex, where Prime Minister Modi offered prayers at the main Shiva temple. They also viewed the temple's intricate carvings before witnessing the ongoing conservation efforts being supported through India-Indonesia cooperation. In a joint statement, President Prabowo said, "Prambanan stands as a symbol of the centuries-old civilizational bond between India and Indonesia." He thanked India for its support towards the conservation and restoration of the temple complex.

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ ପକ୍ଷରୁ ଇ0 ଏଫ୍ଆଇଆର୍ର ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ଏବଂ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଏଲନିନୋର ସମ୍ଭାବ୍ୟ

0: ଏବଂ ଏନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ନୂଆଦିଲ୍ଲୀର ସେବା ତୀର୍ଥଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଲ୍ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା କରାଯାଇଛି। ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ଏଥିରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ମାମଲାର ତ୍ୱରିତ ସମାଧାନ ଦିଗରେ ଓଡ଼ିଶା ପୁଲିସ ପକ୍ଷରୁ ଆଜି E0 FIR ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରି କହିଛନ୍ତି, ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରାଯିବ। ଏଥିସହ ନାଗରିକଙ୍କୁ ତ୍ୱରିତ ସ୍ୱଚ୍ଛ ଜନକଲ୍ୟାଣମୂଳକ ପୁଲିସ୍ ସେବା ପ୍ରଦାନ କରିବାକୁ ରାଜ୍ୟ ପୁଲିସ୍ ପ୍ରତିଶ୍ରୁତିବଦ୍ଧ। ସାଇବର ଆର୍ଥିକ ଠକେଇର ଶିକାର ହୋଇଥିବା ବ୍ୟକ୍ତିବିଶେଷ ବିଳମ୍ବ ନକରି ତୁରନ୍ତ 1930ରେ ଅଭିଯୋଗ କରିବାକୁ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍ତି। ଶୀଘ୍ର ଅଭିଯୋଗ କଲେ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ 1930ରେ ପଞ୍ଜୀକୃତ ହେଲେ ସ୍ୱୟଂଚାଳିତ ଭାବେ E0 FIR କରାଯାଇପାରିବ। ପରବର୍ତ୍ତୀ ସମୟରେ ଅପରାଧ ଶାଖାର ସାଇବର ପୁଲିସ୍ ଷ୍ଟେସନକୁ ଏହା ପଠାଯିବ। ପ୍ରାଥମିକ ଯାଞ୍ଚ ପରେ ସାଇବର ପୁଲିସ୍ ଷ୍ଟେସନ ନିୟମିତ FIR ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିବ। ଏହି ବ୍ୟବସ୍ଥା ମାଧ୍ୟମରେ ମାମଲା ପଞ୍ଜୀକରଣ ଓ ସୂଚନା ଆଦାନ ପ୍ରଦାନ ଅଧିକ ଦ୍ରୁତ ଓ ସୁବ୍ୟବସ୍ଥିତ ହେବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା ହୋଇଛି। କଲମା ବ୍ୟାରେଜ୍ରେ 61ଟି ଗେଟ୍ ଖୋଲାଯାଇଥିବା ବେଳେ 5ଟି ଗେଟ୍ ବନ୍ଦ କରାଯାଇଛି। ବୈଠକ ସମ୍ପର୍କରେ ପ୍ରଣୟ ପାଲ, छत्तीसगढ़ जल संपद विभाग रो प्रतिनिधि प्रतिक्रिया रे कहिसेंती,
1: दूसरे स्टेट एक दूसरे को कैसे कोऑर्डिनेट करेंगे उसके लिए बैठक था कि अचानक बारिश होने से किस तरह से एक दूसरे को सहयोग करना है ताकि लोगों को उसमें प्रॉब्लम ना हो, लोगों के जनधन के हानि ना हो, उससे बचने के उपाय हो। ये एक रूटीन बैठक रहता है, हर मानसून में होता है और दो बार होता है। वहां से जो रिलीज होता है वाटर का, उसका जो जानकारी समय पे मिले, तो उसमें ये देखा गया कि ऑनलाइन में सिस्टम में भी है जो कि वेबसाइट में अपडेटेड रहता है।
0: ରାଜ୍ୟ ପୁଲିସ୍ ବିଭାଗରେ ପ୍ରାୟ 33,000 ପଦବୀ ଖାଲି ପଡ଼ିଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଜନସଂଖ୍ୟା ତୁଳନାରେ ଓଡ଼ିଶା ପୁଲିସ୍ ବିଭାଗରେ ମାନବ ସମ୍ବଳ କମ୍ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗତ 2 ବର୍ଷ ମଧ୍ୟରେ 17,000 ନୂଆ ପଦବୀ ସୃଷ୍ଟି କରାଯାଇଛି। ସମସ୍ତ ଖାଲି ଥିବା ପଦବୀଗୁଡ଼ିକୁ ଖୁବ୍ ଶୀଘ୍ର ପୂରଣ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ର ଓ ରାଜ୍ୟ ଶ୍ରମିକ ବୋର୍ଡ ତତ୍ତ୍ୱାବଧାନରେ ଆସନ୍ତା ଶୁକ୍ରବାର ଦିନ ଏକ ରକ୍ଷା ପେନ୍ସନ୍ ସମାଧାନ ଶିବିର ଅନୁଷ୍ଠିତ ହେବ। ରାଜ୍ୟରେ ରହୁଥିବା ପ୍ରତିରକ୍ଷା ପେନ୍ସନ୍ଭୋଗୀମାନଙ୍କର ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଏହି ଶିବିର ଆୟୋଜନ କରାଯାଉଛି। ପ୍ରତିରକ୍ଷା ପେନ୍ସନ୍ଭୋଗୀମାନେ ଉପଯୁକ୍ତ ଦସ୍ତାବିଜ୍ ସହ ରେଳ ମୁଖ୍ୟାଳୟରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମର ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲିଠାରୁ 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ଏହି ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ପାଇଁ 93.4%, ବାଣିଜ୍ୟ ବିଭାଗ ପାଇଁ 82.4%, କଳା ବିଭାଗ ପାଇଁ 81% କଟ୍ ଅଫ୍ ସ୍ଥିର କରାଯାଇଛି। ଆବେଦନ କରିଥିବା 4,61,000 ଶିକ୍ଷାର୍ଥୀଙ୍କ ମଧ୍ୟରୁ 4,29,000 ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଗାଡ଼ି ଫିଟ୍ନେସ୍ ଯାଞ୍ଚ କାର୍ଯ୍ୟ ଆଜି ଦ୍ୱିତୀୟ ଦିନରେ ଜାରି ରହିଛି। ପରିବହନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ 3,057 ଗାଡ଼ିର ଯାଞ୍ଚ କରାଯାଇଛି। ଫିଟ୍ନେସ୍ ଓ ପଞ୍ଜୀକରଣ ନଥିବା 478 ଗାଡ଼ିର, ଇ ଚାଲାଣ ସହିତ ପର୍ମିଟ୍ ନଥିବା 172 ଗାଡ଼ିର ମଧ୍ୟ ଚାଲାଣ କଟାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୁଲିସ୍ ପ୍ରଶାସନ ସହିତ

0: ସମନ୍ୱୟ ରକ୍ଷା କରି ପରିବହନ ବିଭାଗ ପକ୍ଷରୁ ବାହନ ଏବଂ ଇ ଚାଲାଣ ଡ୍ୟାସବୋର୍ଡରେ ଆଲର୍ଟ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 7,80,599 ଜରିମାନା ଆଦାୟ କରାଯାଇଛି। ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଟ୍ରାଫିକ୍ ନିୟମ ପାଳନ ଓ ଗାଡ଼ି ଯାଞ୍ଚକୁ ଅଧିକ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରିବହନ, ପୋଲିସ, ଅବକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହାକୁ ପାଳନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କିଛି ଦିନର ଅପେକ୍ଷା। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ବଡ଼ଦାଣ୍ଡକୁ ସୁସଜ୍ଜିତ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।
1: ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଦାଣ୍ଡକୁ ବିଜେ କରିବେ। ଶ୍ରୀବିଗ୍ରହଙ୍କର ତିନି ରଥର ପ୍ରଭାଗୁଡ଼ିକର ରଙ୍ଗଚିତ୍ର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ ଦରଜୀ ସେବକଙ୍କ ଦ୍ୱାରା ରଥକନା କଟା ସିଲେଇ କାର୍ଯ୍ୟ ଏବଂ ହଂସପଟା ବାଡ଼ିଆ କାର୍ଯ୍ୟ ଆଜି ଜାରି ରହିଛି। ପରେ କଳସ ଉଠାଯିବା ସହ ଠେକେରାବାଡ଼ ଓ କନକମୁଣ୍ଡିରେ ପିତ୍ତଳ ଛାଉଣି କରାଯିବ। ଏହା ମଧ୍ୟରେ ତିନି ରଥର ମହାରଣା ସେବକମାନେ 10 ଲେଖାଏଁ ରଥମୋଡ଼ ଚକଫାଳି ନିର୍ମାଣ ଶେଷ କରିଛନ୍ତି। ଶ୍ରୀମନ୍ଦିରର ଅଣସର ଗୃହରେ ଶ୍ରୀଜୀଉମାନଙ୍କର ଗୁପ୍ତ ସେବା ଜାରି ରହିଛି। ଷଷ୍ଠୀ ତିଥିରୁ ଆରମ୍ଭ ହୋଇଥିବା ଓସଲାଗି ନୀତି ଆସନ୍ତା ନବମୀ ତିଥି ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁ ଜ୍ୱରରୁ ଉପଶମ ଲାଭ କରିବା ପରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ନବଦିନାତ୍ମକ ଯାତ୍ରାରେ ମାଉସୀମା ଘରକୁ ବାହାରିବେ। ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆଙ୍କ 12 ପର୍ବ ମଧ୍ୟରୁ ରଥଯାତ୍ରା ଅନ୍ୟତମ। ଏହା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ସଂସ୍କୃତି, ସେବା, ପରମ୍ପରା ଓ ସାମାଜିକ ସମନ୍ୱୟର ନିଚ୍ଛକ ଉଦାହରଣ। ରଥ ବି ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ଭକ୍ତମାନେ ଅପେକ୍ଷା କରି ରହିଛନ୍ତି ସେହି ମହାର୍ଘ ମୁହୂର୍ତ୍ତକୁ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
0: ବୌଦ୍ଧ ଜିଲ୍ଲାର 77 ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନ ବିଭାଗ ଅଧିକାରୀମାନେ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ିର ସୁରକ୍ଷିତ ଜୀବନ ପାଇଁ ବ୍ୟାପକ ବନୀକରଣ ସମୟର ଆହ୍ୱାନ ବୋଲି ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ 26 ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଦିଗରେ ସଂକଳ୍ପବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ। ଲଗାଣ ବର୍ଷା ପ୍ରଭାବରେ କନ୍ଧମାଳ ଜିଲ୍ଲାର 37 ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରର ପୂର୍ବାହ୍ନ 11 ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ଦ୍ୱିତୀୟ ଦିନରେ ପୁରୀ ରେଳ ଷ୍ଟେସନଠାରେ ମକ୍ଡ୍ରିଲ୍ ଜାରି ରହିଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ଏଫ୍, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ପୁରୀ ରେଳ ଷ୍ଟେସନରେ ମକ୍ଡ୍ରିଲ୍ କରାଯାଉଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ ପକ୍ଷରୁ E0 FIR ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ଏବଂ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ 8 ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁ।
1: ଏତେବେଳେ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ ଏବଂ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ କଣ୍ଠଶିଳ୍ପୀ ଦର୍ଶନ ରାବଲ ଏବଂ ଆଶିଷ କୌର, କଥାଚିତ୍ର ଲଭ୍ ୟାତ୍ରୀ, ଗୀତ ରଚନା ଦର୍ଶନ ରାବଲ ଏବଂ ସବୀର ଅହମ୍ମଦ, ସଙ୍ଗୀତ ନିର୍ଦ୍ଦେଶନା ଲିଜୋ ଜର୍ଜ ଏବଂ ଡିଜେ ଚେତସ୍।

ପରବର୍ତ୍ତୀ ଗୀତ ଶୁଣନ୍ତୁ କଣ୍ଠଶିଳ୍ପୀ ଅରିଜିତ ସିଂ, କଥାଚିତ୍ର ଜିନିୟସ୍, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମ୍ୟ, ଗୀତ ରଚନା କୁମାର।

ବର୍ତ୍ତମାନ ଶୁଣନ୍ତୁ, ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟଜଳ ନିଷ୍କାସନ ସମ୍ବନ୍ଧେ ସର୍ବସାଧାରଣଙ୍କ ପାଇଁ ଏକ ଜରୁରୀ ସୂଚନା। ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତାକାଲି ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଜଣାଇଛନ୍ତି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଚିନ୍ମୟୀ ଏବଂ ଏଆର୍ ରେହମାନଙ୍କ କଣ୍ଠରେ ଗୁରୁ କଥାଚିତ୍ରର ଏ ଗୀତଟି। ଗୀତ ରଚନା ଗୁଲଜାର, ସଙ୍ଗୀତ ନିର୍ଦ୍ଦେଶନା ଏଆର୍ ରେହମାନ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକ୍କା ପୁପୁ ଝକାଝକା। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍କ।

ଆକୁନ୍ ଇବନ୍ ଯେନ୍ ବଇଁସିବନ୍ ମେଞ୍ଜକାତ୍ ଇତାନ୍ ନାମେ କୁଣୁ ସମ୍ପ୍ରଦାୟ ତା ଅଣ୍ଟା ଭାଇଘାର ଆଛିଆର୍ ହେଲେ ହନେ ଏର ଥାଲେ ନାମେ କୁଣା ସମ୍ପ୍ରଦାୟନୁ ନାମ ହେଲୁ ଆଛଦାତ୍ ତହଣେ ଉର୍ ଦାତ୍ ଆରୁ ରାମ କାଠି ବି ଆଛଦାତ୍ ନୁପୁର ବିଲ୍ ହିଁ ଦାତ୍ ନାମେ ହେଡ଼ୁନୁ ଆରୁ ହନେ ଭିନ୍ ଭିନ୍ ଆରୁ ହି ନାମେ ବାଦ୍ୟଯନ୍ତ୍ର ଆତ୍ଲି ଆଦାନ୍ ଭି ନାମ ବ୍ୟବହାର କମ୍ଦାତ୍ ଭିନ୍ ଭିନ୍ ନାମେ ପର୍ବପର୍ବାଣୀ ହଉ କା ନାମେ ସାମାଜିକ କାର୍ଯ୍ୟ ଯେନ୍ ମାନି ହୁ ବାକେନ୍ ହେଲେ ବଇଁସି ଭି ଉରା ଖାତିରି ମାଝା ମାଝାନୁ ଆରୁ ହନେ ଏର ଥିଲେ ଇ ବଇଁସି ଉର୍ନା ବୋଧ ନାମେ ଭିନ୍ ଭିନ୍ କାର୍ଯ୍ୟକ୍ରମନୁ ଗୁଠି କମ୍ ଏତିରି ହେଲେ ଆକୁନ୍ ଯେହେତୁ ସାମିଆ ବାଦଲାରା କେରା ଦିନ ଧୀରେ ଧୀରେ ନାମ ପୁନା ପୁନା ବାଦ୍ୟଯନ୍ତ୍ର ଗୁଠି ବନି ବ୍ୟବହାର ନନାଲ ଦାତ୍ ହୁଏ ତ ଆଗଲି ଦେନ୍ କାମାଲକାରର କିନ୍ତୁ ନାମେ ଏର୍ନାନୁ ନାମେ ଇ ପାରମ୍ପରିକ ଯେନ୍ କାର୍ଯ୍ୟକ୍ରମ ଗୁଠି ଆତ୍ଲି ବ୍ୟବହାର ମାଲ ମାନାଲିଆ କିନ୍ତୁ ଆକୁନ୍ ଯେନ୍ ପୁନା ହିସାବନୁ କାମାଲ ଦାତ୍ ବାକେନ୍ ଇଦାଧି ଆଉଟକି ସୁନ୍ଦର ଏଥର ଆଉଟକି ଭଲକିରି ମାନ ହନେ ବାଇକରି ନାମ ଇଦାନ ଆଚ୍ଛାଲ ଦାତ୍ ଭି ଯେନ୍ତାକି ଆଗଲି ନାମ ଯାହା କୁରାଲକାତ୍ କା ଯାହା ନାମ ଚୁଆଲକାତ୍ ଆନ୍ନୁନ୍ତି ହିଁ ନାମ ଭିନ୍ ଭିନ୍ କାର୍ଯ୍ୟକ୍ରମନୁ ସାଂସ୍କୃତିକ କାର୍ଯ୍ୟକ୍ରମନୁ ଗୁଠି ଭାଗ ହୁଆଲକାତ୍ କିନ୍ତୁ ଆକୁନ୍ ଏକାନେକରି ଭଲକିରି ଆଦାନ ପ୍ରେଜେଣ୍ଟ କାମା ମାନ ଆଦଗେ ଲଗାନ୍ ସେପାରେଟ୍ ଅଣ୍ଡା ଡ୍ରେସ୍ କାମ କ୍ଷେତ୍ରା ଯେତିରେ ଯେନ୍ତା ସୁନ୍ଦର ଏଥର ଏକାନେକରି ଖପା ତାହାକୁ କୁନୁ ଝିଅ ଗୁଠିଆର କାମର ଆରୁ ଯେନ୍ ଡାଡ଼ା ଆତିଲି କା ପୁଅ ପୁଅ ଆତିଲି ଏକାନେ ମାଖରର ଆରୁ ନାଲର ଆ କଥାନ୍ ଯେତେ ଦିନ ଆକୁନ୍ ଆପଣା ଚକାତିନ୍ ଆରୁ ହୁ ହିସାବନୁ ଇ ବଇଁସିକେ ଭି ଅଣ୍ଟା ବାଡ଼ିଟେ ଗୁରୁତ୍ୱ ଆତିଲି ନାମେ ଇ ସାଂସ୍କୃତିକ କାର୍ଯ୍ୟକ୍ରମନୁ ଗୁଠି ତାମ ନାମ ଯେତେବେଲେ ଗୀତୁ ପାଡ଼ାଲ ଦାତ ହେଲୁ ଆଚ୍ଛାଲ ଦାତ ଆରୁ ନାଲାଲ ଦାତ ହେତ୍କି ବାକେନ୍ ଇ ବଇଁସି ଭି ଆକୁନ୍ ବ୍ୟବହାର ମନାଲି ତା ଇ ବଇଁସି ଯେନ୍ ମେଞ୍ଜକାତ ଆକୁନ୍ ହୁ ବଇଁସି ନେଦ ଆଛିଆର ଆର୍ ଏକାସ୍ତାର ଆରୁ ଏକାନେ କେନିକିରି ଦାନ ଶିଖରାର ଆରୁ ଇଦ୍ଗେ ବ୍ୟବହାର ବନ୍ ଏକାନେ କାମାଲାର ଆ ବାବଦନୁ ବାରା କାଚେ ନିଖରତ ଆରୁ ତାମାନ ମେହନତ ତା

0: ତମେ ପରିଚୟ ବନ୍ ପହେଲା ତମେ ସ୍ତି ହିନ୍ ନାମ ମେନତ୍ ମୁଇଁସି ବନ୍ ତମେ ନିଜକାତ ବାକେନ୍ ତମେ ପରିଚୟ ବନ୍ ହିଁ ତମେ ସ୍ତି ମେନତ୍ ତ ଭାଇ ଜୁହାର ନିମାନ ସ୍ୱାଗତ କମାଲ ଦାମ ଇ ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ନୁ ତ ପହେଲା ନିମେ ପରିଚୟ ବନ୍ ଟିକେ ଚିଅର
1: ଏଙ୍ଗା ନାମେ ଦିଲୀପ ମାଝି ଏମେ ଡିହି ଗୋରଗଡ଼ ବାହାଲ ଗ୍ରାମ ପଞ୍ଚାୟତ ଦାଣ୍ଡଜମିରା ଜିଲ୍ଲା ସୁନ୍ଦରଗଡ଼।
0: ଆଚ୍ଛା ହେଲେ ତ ପହେଲା ନିମେ ବଇଁସି ଆଛନାବନ ମେଞ୍ଜକାମ ହେଲେ ହୁ ବଇଁସି ସ୍ତି ପହେଲା ଆରମ୍ଭ କାମତ ବଇଁସି ଆଛନାବନ ନିମ୍ ଏକା ନେକିରି ଶିଖିରକାର ଏକାସ୍ତି ନିମ୍ ମେଞ୍ଜକାର ଏନ୍ଦିର କି ହନେ ଏର ଥିଲେ ନାମେ ସମ୍ପ୍ରଦାୟନୁ ବଇଁସି ବୋଧ ହେତ୍କି ବ୍ୟବହାର ମାନଲା ମାନୁ ତା ନିମେ ବାହିନୁ ଏକାନେ ଇଦା ବ୍ୟବହାର ମାନାଲି ଆର ଏକାନେ ନିମ୍ ଇଦାନ ଶିଖିରକାର ଯେହୁ କଥା ଟିକେ ତେଙ୍ଗର
1: ଦିନ ଏନ୍ ଶିଖିରକାନ ଏମ୍ହା ଡିହି ନୁନିନ୍ ଆଗଲିନ୍ ଟିକେ ଟିକେ ଆହାଲ କାନ୍ ଆନ୍ତିନ୍ ନେ ପ୍ରୋଗ୍ରାମ ନୁ ଆଶାକରି ଆଉ ଟିକେ ଏକ୍ସପିରିଏନ୍ସ ବରାଲି
0: ହେଲେ ଶିଖିରନା ବୋଧ ହନ୍ନେତା ନିମ୍ ଆଛର ହେଲେ ଏମା ହିଁ ଲାଗି ଯେ ଏନ୍ ହିଁ ଆଛନ୍ ଚନ୍ନେ ଲେଖା ଲାଗି କିନ୍ତୁ ପ୍ରକୃତିରେ ଏଇଟା ସମ୍ଭବ ମାନିଲି ଦୁ ନେଖେ ମିଆଁ ଯଦି ନେଖେ ମେଦୁନୁ କଲା ମାନଲା ଦିନ ହେଲେ ଏଦାଦ ମା ଉର୍ଖି ଆଉ ଯଦି କଲା ରାଜକୁନ୍ ହିଁ ଶିଖିରାଗେ ଖାତରି ହେଲେ ନିମ୍ ଶିଖିରାଗେ ନେଖେସ୍ତି ଅନୁକରଣ କାମଚକାର କା ଶିଖିରାଗେ ଲେଖାନ୍ ଗୁରୁ କାମଚକାର କା ଏକା ନେଇକିରି ଶିଖିରକାର ହୁ କଥା ଟିକେ ତେଙ୍ଗର
1: ଏକ୍ଚୁଲି ସତ୍ କଥା ତେଙ୍କୁନ୍ ଏନ୍ ପହିଲେ ନିନ୍ ଟିକେ ଟିକେ ତେଙ୍ଗାଲଦାର ଢୁଙ୍ଗର ଯେନ୍ତା ମାନେ ଭଗବାନ କି ହିସାବ ନୁହେଁ ଆଗଲିନ୍ ଟିକେ ରହି ଆଉ ଡିହିନୁ ଏମେ ଗୋବର୍ଦ୍ଧନ ହାହା ବୁଲିକିର ଏମେ ଦାଦା ସଣ୍ଟାର ଦା ସରପଞ୍ଚ ତାନ୍ ବି କିଛି ଶିଖା ବାଚକା ଦା ସେମାନେ ହୁ ହିସାବ ନୁ ଚାଲରାଲି ନେ।
0: ଆଚ୍ଛା ହେଲେ ବଏସି ବନ ଆଛନ୍ ବୁଲିକିରି ଏନ୍ଦ୍ରକି ନିମ୍ ଭାବଚକାର ହନେ ତ ଭିନ୍ ଭିନ୍ ଆରୁ ହି ନାମେ ବାଦ୍ୟଯନ୍ତ୍ର ଗୁଠିଏ ଦାଥିଲି ଇଦିକେ ମିଆ ନିମେ ଏକାନେ ଆଗ୍ରହ ମାଞ୍ଜା
1: ଆଗ୍ରହ ତ ଯେତେ ଆତିଲି ଯେ ଇ ଦାକୁନ୍ ଯେନ୍ ପ୍ରୋଗ୍ରାମ ଗୁଠି ମନାଲି ହୁ ହିସାବ ନୁ ଇଦ୍ ଲଗାଲି ଆରୁ ବାକି ଦି ଯେତେ ଇଚ୍ଛା ରହି କିନ୍ତୁ ଇ ଦିନୁ ଲଗାଲି ବୁଲିକିର ବେଶିକରି ଇ ଦିନ ଆକୁନ୍ ଚାଲାବା ଖାତରାଲି।
0: ହେଲେ ଇଦନ୍ ଶିଖିରନାଗେ ଏକାନେ ମାନେ ପରିଶ୍ରମ କାମା ଖାତିରି ଏକା ଏକା ଜିନିଷ ବନ ନାମ ଆହଥିଲେ ଯେ ବଂଶୀ ଅଣ୍ଟା ଆଚ୍ଛାଙ୍ଗତ ଏନ୍ଦ୍ରକି ଇନୁ ନାମ ଉରାଲ ଦାତ ତାରପରେ ନାମେ ଆଙ୍ଠି ଗୁଟି ଆତିଲି ଫୁଙ୍ଗଲ ଗୁଠିନୁ ନାମ ଏକାକେନ୍ ଢାପାଲ ଦାତ ଏକାକେନ୍ ମେଲା ଇଆଲ ଦାତ ଆଉ ହନେ ତେଙ୍ଗନାର ଯେ ଇ ସଙ୍ଗୀତ ସାତ ସୁରେ ବନ୍ଧା ବୋଲିକିରି ତ ଇ ପ୍ରକାର ଯେନ୍ ବିଦ୍ୟା ଆତିଲି ହୁବନ୍ଦି ଏକା ନେକିରି ଆକାର
1: ଇଦ ଆସନା ଘି ଟେକ୍ଟିସ୍ ଭି ରହି ଯେତେର ଘି ଦ୍ୱାରା ଯେନ୍ତା ତାଙ୍କର ମା ମାନି ହୁନେ ଆଙ୍ଠି କି ବି ଏକ୍ସପିରିଏନ୍ସ ରହନା କଥା ଆଉ ଯେନ୍ତା ଇଶାନ ଉଇଆଗେ ଠିକ୍ ଜାଗା ଦରକାର ଆରୁ ବାକି ଯେନ୍ତା ଗିଟାର ହଉ ଯେତ୍କି ବି ବାଦ୍ୟ ଯନ୍ତ୍ରରେ ଯେତେ ଟେକ୍ନିକ୍ ହଉ ଅଣ୍ଟା ପ୍ରକାର ଖାଲି ନିଜର ଆଇଡ଼ିଆ ଟିକେ ରାନା କଥା ନୁ
0: ସାମାନ
1: ହଁ ହୁନେ ହୁନେ ଟିକେ ଟିକେ ଜଷ୍ଟ ଇଆ ହେ ବାକି ଏରକୁନ୍ ଯେତେନୁ ଟିକେ ଦିମାଗ ଲାଗିବ।
0: ହେଲେ ଘା ଘା ଏରା ଖାତିରି ଯେ ବଇଁସି ବନ ଆଧାର ଆଡ଼ ବଇଁସି ଉର୍ନାର ଆଧାର ଠାଡ଼ ବଇଁସି ବାନାର ଅଣ୍ଟା ସିଧା ସିଧା ମୁହୁରି ଲେଖା ଉର୍ନାର ତ ନିମ୍ ଏକା ପ୍ରକାର ବଇଁସି ବନ ଆଚ୍ଛା ହେଦାର
1: ଆଡ଼
0: ବଇଁସି ଆଚ୍ଛା ହୁଦାନ ଆଚ୍ଛେଦାର ହେଲେ ଇନେ ହିଁ ତେଙ୍ଗନାର ଯେ ଇନୁ ନେଇକି ଯଦି ବେଶୀ ସାହସ ମାନେ ପବନ ଲାଗି କାମାଲା ହେଲେ ବଡ଼ି ବଡ଼ି ଆଲାପ ଗୁଠି ମାନେ ଝୁମିର ଗୁଠି ଇ ବଇଁସିନୁ ଗୁଠି ସାର୍ଡ଼ି ତ ହନେ ଆଚ୍ଛା କି ଲେଖାନ୍ ଏକା ନେଇକିରି ନିମ୍ ଅଭ୍ୟାସ ନନ୍ଦାର ଏକା ବାକେନ୍ ଅଭ୍ୟାସ ନନ୍ଦାର ହୁ କଥା ଟିକେ ତେଙ୍ଗର
1: ଏନ୍ ଆକ୍ଚୁଲି ଏଡ଼ପାନୁ ପ୍ରାୟ ନିଜେ ପ୍ରାକ୍ଟିସ୍ ବେଶୀ କାମଦାନ ଟିକେ ସମୟ ହାକ୍କାନ ହେଲେ ଆରୁ ଆକୁନ୍ ତ ମୋବାଇଲ ଦୁନିଆ ହିସାବ ନୁ ୟୁଟ୍ୟୁବ ନୁହେଁ ଏନ୍ ପ୍ରାୟ ସର୍ଚ୍ଚ କାମିକରା ହୁସ୍ତି ଶିଖିରଦାନ
0: ଆଉ ହନେ ଏର ଥାଲି ତ ଆମେ ଇଦାର୍ତା ଯେନ୍ ସମ୍ବଲପୁରୀ ଗୀତ ବାଲ ଦାତ ସମ୍ବଲପୁରୀ ନୁ ଯେନ୍ତା ଝୁମେର ଆଥିଲି ଆଉ କା ଅନ୍ୟାନ୍ୟ ଯେନ୍ ଗୀତ ଗୁଠି ଆଥିଲି ଆନୁ ହିଁ ତାନ୍ ବ୍ୟବହାର ନାନାର କିନ୍ତୁ ନାମେ କୁଣା ସମ୍ପ୍ରଦାୟର ଏତେ କିଛି ବିଶେଷ କରି ବ୍ୟବହାର ମାଲା ନାନୁର ଇ ବଇଁସି ବନ ନାମ ଯଦି ଏକାସାନ ରେକର୍ଡ଼ିଂ କାଲଦାତ କା ଏକାସାନ ନାଲାଗି କାଲଦାତ ଷ୍ଟେଜ ନୁ ବାକେନ୍ ଇଦାତ ବ୍ୟବହାର ମାନାଲି କିନ୍ତୁ ସାମାଜିକ ନାମେ ଯେତେବେଳେ ପାର ମାନେ ଆଡ଼ପାନୁ ଗୁଠି ବେଞ୍ଜା କାଗଜ ମାନାଲି କା ବରୁ ମାନାଲି କା ହନେ ପିନ୍ଧାଣି ମାନାଲି ଇ ବାକେନ୍ ନେମ୍ ନାମ ଯଦି ଯେନ୍ ଆନନ୍ଦ ଉତ୍ସବ ମାନଦାତ ଆରୁ ନାଲଦାତ ଗୀତୁ ପାଠଦାତ ବାକେନ୍ ହୁ ବାକେନ୍ ଇତାତ ବ୍ୟବହାର ମାନି କା ମାନଲା ଇଅ ନିମେ ତାର ବ୍ୟବହାର ମାନଲା ଇଦାତ
1: ଆକ୍ଚୁଲି ହୁନୁ ବି ମାଞ୍ଚକୁନ୍ ସୁନ୍ଦର କିନ୍ତୁ ଇଦିକି କଳାକାର ଦରକାର ଆସାନ ଯେହେତୁ ମା ହାକରନା ବାକେନ୍ ଆସାନ ମାନା ପଡ଼ିଲି ଦିନ ମାନଲା ହେଲେ କିଛି ଅସୁବିଧା ମାନଲା ସୁନ୍ଦର ମାନ ହୁଦି।
0: ହେଲେ ପ୍ରକୃତିରେ ଅଣ୍ଟା କଲା ବନ କିଛି ସମ୍ପ୍ରଦାୟ ଯଦି ଏଦାନ ବାଚାବ ତରୁ ଇଅତ ଯେନ୍ତା କାନି ମାକୁନ୍ ବଇଁସି ଅଣ୍ଟା ଆଚ୍ଛାଲ ଦାରୁ ନାମେ କୁଣା ଗୀତୁବ ଦାନୁ ନାମ ପାହାଡ଼ ଦା ତାରୁ

0: କମାଲତ ଆର୍ ବଢ଼ିଆ ଲାଗାଲି ଭଲ ଲାଗାଲି ତ ନାମେ ଯଦି ସମ୍ପ୍ରଦାୟନ୍ତାର ଇନେ ଯଦି କଳାକାର ଉର୍ଖର ନେଲେ ବଢ଼ିଆ ମନ ଦିନେ ତ ଇ କଳାକାର ଅଥର୍ନାଗେ ଲାଗାନ୍ ନାମେ ସମ୍ପ୍ରଦାୟ ଏକାନିକରି ଆରୁ ଅର୍ତୁସ୍ ବୈଁସି ଆଚ୍ଛାଙ୍ଗସ୍ ହୁଦ୍ଗେ ଲାଗାନ୍ ପ୍ରକୃତିରେ ଏନ୍ଦେର କାମନା କଥା ନାମେ ଏନ୍ଦେର କର୍ତ୍ତବ୍ୟ ମାନନା କଥା ବୋଲିକରି ଭାବଦାର ନିମେ ମନେ
1: ଏଘେ ହିସାବ ତି ତ ଏନ୍ ଯେନ୍ତା ଏଙ୍ଘାସାନାରୁ ବି ବୈଁସି ଚିଚ୍କା ନାଇଁ ସାର୍ ଜମାର ଏମାଇ ହୁନ୍ନୁନ୍ତେ ଏଘେର ନିଜର ପୁତ୍ରାସ୍କେ ଚିଚ୍କା ଦାନ ଯୋଡ଼େ ମୁଣ୍ଟା କେତେ ଆ ସାକୁନ୍ ହୁନ୍ନେ ଆସଲ ଶୁନେ କିଛି ମାନେ ନେଖା ମିଆଁ ଏଥରନା ଏଥରାଲି ଯେ ଇସ୍ ପ୍ରକୃତରେ ଇସ୍ କିନୁ ମାନାଙ୍ଗ ଇସ୍ ପାହାଡ଼ାଙ୍ଗସ୍ କା ଇସ୍ ଆସାଙ୍ଗସ୍ ଇ ନାଲ ଖୁଦ୍ ଇସ୍ କି ଦ୍ୱାରା ମାନାଙ୍ଗ ଲେଖା ଜାଣା ଖାତିରିକି ହେଲେ ହୁନ୍ନେ ଆଲାରିନ୍ ମାନେ ସହଯୋଗ କାମନା କଥା ହଉ ତମାଗେ ଆଦିନ ଅଣ୍ଟା ଅଣ୍ଟା ଚିହ୍ନା କଥା ହଉ ପ୍ରାକ୍ଟିସ୍ କାମଚିକୁ ଅଟୋମେଟିକ୍ ଧୀରେ ଧୀରେ ମାନ ଲେଖା ଏଙ୍ଗା ଲଗାଲି
0: ନିଶ୍ଚେ ନିଶ୍ଚେ ଏକା କଥା ହବ ନାମ ଯଦି କାମତ ବହୁତ ଆରୁ ନାମେ ମନ ସଂକଳ୍ପ ହତ୍ ଆରୁ ଆଗେ ମିଆଁ ପରିଶ୍ରମ ନାମ ଥାଲେ ଜରୁର ଇନାମ ଲାହାରେ ନେଲା ଆଦାତ ସଫଲ ମାନ ଆଏ କାମଲା ହଁ ହେଲେ ନାମେ କୁଣା ସମ୍ପ୍ରଦାୟରୁ ଯେନ୍ ଗୁଠି ନାମ ଗୀତୁ ପାର୍ଦାତ କା ନିମ୍ ଯେନ୍ତା ବଇଁସି ଆଚ୍ଛାଲଦାର ଏକାନେ ଏକାନେ ପାର୍ ଗୁଠି ନାଚ୍ଛେଦାର ନିମ୍ ଆରୁଟା କେତେ

0: ବହୁତ ସୁନ୍ଦର ହେଲେ ଇନେ ନାମ ଗୁଠି ନାମେ ଯେନ୍ ପାରମ୍ପରିକ ବାଦ୍ୟଯନ୍ତ୍ର ଆତ୍ଲି ଆଦ୍କେ ସାଙ୍ଗେ ବଇଁସି ଭି ନାମ ଖାଞ୍ଜାଲ ଦାତାରୁ ନାମେ ଆନନ୍ଦ ଉତ୍ସବ କାମାଲ ଦାତ ନାମେ ଯେନ୍ ସାଂସ୍କୃତିକ ପରମ୍ପରା ବ ଆତ୍ଲି ଆଦାନ ଏତା ଆରୁ ଅନ୍ଦରାଲ ଦାତ ହେଲେ ଅଣ୍ଟା କଥା ଏରା ଖାତିରି ଯେ ନାମେ ପୁରୁଖାର ଯେନ୍ ପ୍ରକାର ନାମେ ତହଣେ ଭି ନା ଥିଲା କାଜି ତମେ ଅଛି ନା ନେ ଇରା ତା ଆଚ୍ଛା ଠିକ୍ ଅଛି ହଁ ହେଲେ ଯେନ୍ ନାମେ ଯେନ୍ ପୁରୁଖାର ଗୁଠିର ଆଚାର ନାମେ ପାରମ୍ପରିକ ଯେନ୍ ବାଦ୍ୟ ଅଣ୍ଟା ଆତ୍ଲି ଏନ୍ଦିରିକା ନାମ ବାଦା ତିଦାନ ତହଣେ ତହଣେକେ ବାବଦେ କିଛି ନିମ୍ ଆକା ଦରକାର ନିମ୍ ଉରା ଗେ ଏକଲା ଚେଷ୍ଟା କାମ ଚୁକା ଦାର
1: ଉରା ଗୀତ ଏକଲା ହିଁ ଚେଷ୍ଟା ମଲା କମନରୁ ଆକ୍ଚୁଆଲି ତହଣେ ଉର୍ନା ଯେତେର ଘି ଦ୍ୱାରା ହୁଏ ହୁ ଢୁଙ୍ଗର କଥା କିନ୍ତୁ ହୁଦ୍ଘି ବିଷୟରେ ହେତେ ତା ଜାନକାରୀ ମଲା ଦେନ କିନ୍ତୁ ଉ ଦାଘର ଅଣ୍ଟା ପଶୁ ଘି ମାର୍ଗୁଦ ବୋଲି ଆକା ଦାନ ଆରୁ ଆଦି ନାଘଲି ମାନେ ଇନେ ବେଞ୍ଜା ହଉ କା ଏନ୍ଦ୍ରିନ୍ ଭି କାର୍ଯ୍ୟ ଏଡ଼ପାନୁ ମାଞ୍ଚକୁନ୍ ପ୍ରାୟ ଆଘଲିନ୍ ତା ପୁରୁଖାର ଗୁଠି ଆଦି ନୁରିକିରା ତାଙ୍କେ କିଛି ଆଉ ବି ଅର୍ଥ ରହି ଖାସ୍ କରି ତେଙ୍ଗା ପଲାଲାନ୍ କିନ୍ତୁ ହୁ ପ୍ରକାର ତାଙ୍କେ ଘଣ୍ଟା କାହାଣୀ ଆତିଲି କଥନୀ ଆତିଲି ତାଙ୍କେ
0: ମାଲା ଏମ୍ ଇଦି ଲଗାମ ମଞ୍ଚକାମ ଯେ ଯେହେତୁ ନିମ୍ ବୈଁସି ଉରାଲଦାର ଅନ୍ୟ ଆଦାର ହିଁ ଉର୍ନାର କେନ ହେ ଉର୍ନା ସୁରେ ନିମ୍ ହୁଦାନ ଉରାଲ କାରର କା ମାଲା ବୁଲିକିରୁ ତାନ ମେନା ଖତରା ଆତିଲି
1: ମାଲା ନେଖଲା ହି ହୁଦି ଲଗାନ ଉର୍
0: ଆଚ୍ଛା ଆଚ୍ଛା ଆ ଇଦତ ନମେ ଇ ନମେ ବୈଁସି ଗେଲ କଥାତ କେରା ହେରେ ନିମ୍ ଇଦାନ ଇଓ ବଛର ମଞ୍ଜା ଦିନ ଯେ ଇଦାନ ଇ ବୈଁସି ବନିମ୍ ବେପାର ଆନଲା
1: ଇ ଦିନ ମଞ୍ଚକରା ଦିନ ତିନ ଚାର ବରଷ ପ୍ରୋଗ୍ରାମ ଭିତରେ ତାର ପୂର୍ବେ ଏନ୍ ଯାତ୍ରା କରିକା ହେଲେ ପ୍ରାୟ ଏନ୍ ତା କଳାକାର ହିସାବ ନୁ ପ୍ରାୟ ଇଣ୍ଟରେଷ୍ଟ ସିଧାନ ଆରୁ ହେନ୍ଦାଲ କାନ ଆଉ ହୁଙ୍ଗେନ୍ତି ଉରାଲ କାନ
0: ହେଲେ ଇ ଯେନ୍ ଏତକି ବରଷ ମଞ୍ଜା ଦିନ ନିମ୍ ଇଦାନ ବ୍ୟବହାର ଆନଲଦାର ଆରୁ ଭିନ୍ ଭିନ୍ କାର୍ଯ୍ୟକ୍ରମ କାଲଦାର ଗୁଠି ହଁ ବୋଲେ ଏକା ଏକା ତରା ନିମ୍ କେରକାଦାର ବଇଁସି ଆଚ୍ଛା ଗିଲା କାନ ଏକା ଏକା ସାଂସ୍କୃତିକ କାର୍ଯ୍ୟକ୍ରମ ନୁ ନିମ୍ ଭାଗ ହଦାର ଇ କଥା ଟିକେ ତେଙ୍ଗର
1: ଇ ପ୍ରୋଗ୍ରାମ ତା ବହୁତ କେରକାମ ଏମ୍ କିନ୍ତୁ ଖାସ୍ କରି ଯେତ୍କି ମନେ ରହି ଟାଟା କେରକାଦାନ ସମ୍ବଲପୁର ଇ ସମ୍ବଲପୁରକେ ବହୁତ ଥର ମହୋତ୍ସବ ବର୍ଚକାଦାନ ଭୁବନେଶ୍ୱର ଆଦିବାସୀ ମେଲା କେରକାଦାନ କଟକ ଆଉ ଭି କେରକାଦାନ କିଛି ମନେ ଭି ମନଲା ଦିନ କିନ୍ତୁ ବହୁତ କେରକାନ ହଁ
0: ବହୁତ ଜାଗା ନିମ୍ କେରକାଦାର ଆଉ ଯେ ଇ ବୈଁସି ଯେନ୍ ଆଚ୍ଛାର ପ୍ରକୃତିରେ ନାମେ କୁଣା ସମ୍ପ୍ରଦାୟରେ ଟ୍ୟୁନ୍ ଗୁଠି ନାଚିଦାର କା ଦୁସରା ଭି ଆଚ୍ଛାଙ୍ଗଦାର ନି
1: ହଁ ଇ କୁଣା ଗୀତୁ ଘି ଆସେଦାନ ଆରୁ ଯେନ୍ତା ସମ୍ବଲପୁରୀ ଗାନା ଗୁଠିଆଥିଲି ହେଲେ ଏ ନାସଦାନ ଆଦିନ ମେନିକିରି ଫଲୋ କାମଦାନ
0: ଆଚ୍ଛା
1: ଆଉ ଯେତେ କିଛି ମେନିକିରି ଆଶା ମାନି
0: ହଁ ହେଲେ ନା କୁଣାର ଗୀତ ସାଙ୍ଗେ ସାଙ୍ଗେ ନିମ୍ ସମ୍ବଲପୁରୀ ଭି ଟ୍ୟୁନ୍ ଭି ନିମ୍ ଆଚ୍ଛାର

0: ବହୁତ ସୁନ୍ଦର ହେଲେ ନିମ୍ ତ ଇଦିନ ଆଚ୍ଛାଲ ଦାର ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ନୁ କାଲ ଦାର ହେଲେ ଏକା ନେକରି ନିମ୍ ସ୍ୱାମୀ ଅଥରଦାର ଏକା ଏକା ବାକେନ କାଦାର ଆଉ ନିମେ ଆଡ଼ପାନୁ ନେ ଆତଲନାର ଇ କଥା ଟିକେ ତେଙ୍କର
1: ଏମ୍ହା ଆଡ଼ପାନୁ ଫ୍ୟାମିଲି ଏମ୍ ରାଧାମ ଏମ୍ହା ବାବୁ ଶ୍ରୀ ଦାସ ଏଂ ଦାସ ଆରୁ ତମାମା ଏମ୍ହା ବୁଆ ଶ୍ରୀ ଦାସ ଆରୁ ଏମ୍ହା ଦାଦା ନାସକୁ ଦୁଇ ଲୋକ ରାଣାରୁ ତମା ହିଁ ଯୋଡ଼େ ହାତ ଦୂର ନେ ଏହି ପୁତ୍ରା ଜମର
0: ଯେତେ ରଣ୍ଠାଣ ସେନା ତଲଦାର
1: ହଁ ଅଣ୍ଟା ଚାଲିନୁ ରାଦାମ ଯେ ଅଲଗା ଅଲଗା ରାଦାମ
0: ଆଚ୍ଛା ଆଚ୍ଛା ହେଲେ ନିମ୍ ଇ ଯେନ୍ କଳାକାରୀ ଲାଇନ୍ ନୁ ନିମ୍ଫେ ନିମେ ଆଗ୍ରହ ଆସିଲି ଯେତେବେଳେ ଆଡ଼ପା ବାଲି ଆମ୍ବିକ୍ରି ମହାବିତା ଦୁସରା ପଦାଗି କର ମାନେ କଲଚରାଲ ପ୍ରୋଗ୍ରାମ କେ ଲାଗାନ ହଁ ଅନ୍ଦୁଲ ମାଲା ଦୁଇ ଦିନ ମାଲା ଭି ବାହାରି ରାଲ କାରର ହଁ ଆଡ଼ପାନ୍ତା ସହଯୋଗ ଏକାନେ ଆସିଲି ଆଡ଼ପାନ୍ତା ଆଲାରିନ୍ଦ୍ର ବାନାର ନିମାନ
1: ଆକ୍ଚୁଲି ଇଆ ବର୍ଚକୁନ୍ ଟାଇମ୍ ଆଡ଼ଜଷ୍ଟ ନିହାତି କାମ ଖାତିରି ଆରୁ ଆଡ଼ପାନୁ ପୁରା ଏକୁରେଟ୍ ତେଙ୍ଗା ଚିଆ ଖାତିରି ଯେ ଏୟରକେ ଦୁଇ ଦିନ କା ଉନ୍ଦୁଲ କା ଚାରି ଦିନ ଏନ୍ ବରା ପଲାନ ଟିକେ ସାମ୍ଭଡ଼ାକେ ବୁଲିକିର ତେଙ୍ଗା ଖାତିରି ଆରୁ ବୁଝାବି କିର ଯେନ୍ତା ହେଲେ କାନା କଥା ଏନ୍ ହଉ କା ନେତ ହଉ ଭି ଏଡ଼ପାନ୍ ସ୍ତି ମାନେ ଭଲସେ ବର୍ଣ୍ଣା କଥା ଆରୁ ତାମାନେ ଟାଇମ୍ ପୁରା ବାତା ବନା ଚିନା କଥା ସମୟ ବନ ଯେନ୍ତା କା ବଡ଼ାର୍ଗେ ହି ଅସୁବିଧା ମା ମାନ
0: ମାନେ ଆଡ଼ପା ତାର୍ତି ସହଯୋଗ ଆସିଲି
1: ହଁ ହଁ
0: ହଁ ହେଲେ ଆରୁଣ୍ଟା କଥା ଏରା ଖାତିରି ଯେ କଳାକାରୀ ଲାଇନ୍ ନେ ରାଜକୁନ୍ ଭିନ୍ ଭିନ୍ ଆଲାର୍ଗି କାନେ ଭେଟଘାଟ ମାନା ମାନି ତମେ କାନେ ବି ସମ୍ପର୍କ ଇଆ ଖାତିରି ଯେ ଆସ ଆପଦାନ ଦାସ ଆସ ଇନ୍ନେ କାମ ଦାସ ଆସ ବାଜାଚ ଦାସ ଆସ ଗୀତୁ ପାଠ ଦାସ ତେନେ ଗୋଟେ ସମ୍ପର୍କ ଅଣ୍ଟା ଭଲ ସୃଷ୍ଟି ମାନେ ଯେତିକି ନମେ ଅଣ୍ଟା ଚିହ୍ନାର ଜହ୍ନାର ମାନି ହେଲେ ଭିନ୍ ଭିନ୍ ଆଲାର କାନେ ଯେତେବେଳେ ମିଶ୍ରଦାର ଆର୍ ନିମେ କଳାକାରୀ ବନାସନ ଏଦାର ଏକାନେ ଫିଲ୍ ମାନି ଏନ୍ଦ୍ର ବାନାର ଗୁଠି ନିମ୍ ଏକାନେ ଇଦାନ ଆଚ୍ଛା
1: ପ୍ରଶଂସା ଭି କମନାର ଆଉ ଅଣ୍ଟା ଆଲାସ କେନେ ସାଙ୍ଗେ ମାନିକିରି ଚିହ୍ନା ପରିଚୟ ଦେଇକିର ନିଜକେ ନିଜେ କିଛି ତ ଫାଇଦା ମାମନି କିନ୍ତୁ ଖୁସି ଯେତେ କିନ୍ତୁ ବଡ଼କା ଢଙ୍ଗରେଙ୍ଗା ଲାଗି ଆଉ ବହୁତ ଜାଗା ହୁନେ ମାଞ୍ଚକିରି ଆଉ ଯେତେବେଳେ ପରିଚୟ ପତ୍ର ଖୁବ୍ ବଢ଼ିକି ଆଉ ଅଲଗା ମନାଗେ ଅଣ୍ଟା ଅଲଗା ଇମୋସନାଲ ମାନେ ହୁଦ୍ ହିଁ ବେଶୀ ଖୁସି ଲାଗି
0: ସତ୍ କଥା ଆଉ ହନେ ବୋଧ ହେଲେ ଅଣ୍ଟା ସଫଲ ଜିଆ ଆଉ ଅଣ୍ଟା ସାର୍ଥକ ଜିଆ ଉଜ୍ଜିନା ବୋଧ ଅଣ୍ଟା ବଡ଼ିଟି କଥା ନାମେ ଦୈନନ୍ଦିନ ଜୀବନରୁ ନାମ କିଛି ଯଦି ଖୁସି ମନା ଅଙ୍ଗାଲ ଦାତ ଆଦାତ ବାଡ଼ିଟି ଜିନିଷ ଦୁ ଇଓ ନାମ କାମାଣି ନାଞ୍ଜିକାତ କା ନିଓ ନାମେ ନୁକସାନ ମଞ୍ଜା ଆଦାତ ହେତେ ବଡ଼କା କଥା ମାନିଲି ଦୁ ଜିଆନୁ ନାମ ଯଦି ଆଗଲି କହିଲେ ଭଲ ମନ ତ ଲାକିର ଆଇକାମଲା କିନ୍ତୁ ଆ ଭଲ ମନ ଭିତରେ ଯଦି ଟିକେ ବି ଯଦି ସମିଆନୁ ଯଦି ନାମ ପୁରା ଖୁସି ମାଞ୍ଜିକାତ ଆରୁ ନାମେ ଜିଆ ବନ ଉଜିକାତ ହେଲେ ଆଦାତ ବାଡ଼ିଟି କଥା ଦୁ ହେଲେ ଭବିଷ୍ୟତ ନୁ ନି ବଇଁସି ବନ ନେଇକିରି ନିମେ ଏନ୍ଦିର କିଛି ଚିନ୍ତାଧାରା ଆସିଲି କାଏକ କାନେ
1: ଚିନ୍ତାଧାରା ବଚକୁନ ଯଦି ଉପର ବୋଲସ୍ କି କୃପା ରହିଲେ ଆହୁରି ଆଗକେ କେରକୁନ୍ ଭଲ ନାଲକୁ ହିଁ ଆଖର ଢଙ୍ଗର ଲାଗି ନିଜର ମେହନତ ମାନେ ଚାଲୁ ରହନା କଥା ହେ ହିସାବତେ
0: ନିଶ୍ଚିତ ଭାବେ ହେଲେ ନାମେ କଥା ବନ ଇ ବଇଁସି ମିଆଁ ଇନ୍ନା ଖାଲି କଥା ଯେନ୍ କାଚେନ ଖେରକା ଇ ବନ ଇଶାନ ଇଅ ଥିଲେ ତାଙ୍ଗେ ଆଗଲିନ୍ ଆରୁ ଅଣ୍ଟା ଟ୍ୟୁନ୍ ନୁ ବଇଁସି ବନ ମେହନତ ଆଉ ତାପରେ କାର୍ଯ୍ୟକ୍ରମ ବନ ଇଶାନ ଇଅତ ଏକା ବନ ନିମ୍ ଆଚ୍ଛର ଟିକେ ଆଛେ ଏରା

ବହୁତ ବହୁତ ଧନ୍ୟବାଦ ଇନ୍ ବାର୍ଚକାର ଆରୁ ଇଜେନ୍ ବଇଁସୀ ଉର୍ଣ୍ଣାବଦନଟା ଏକାନେ କଳାଦୁ ଏବଂ ଏକାନିକିରି ନିମ୍ ଅପନାଚକାର ଆରୁ ବଇଁସୀ ଉରିକିରି ନାମେ ଯେନ୍ ଅନ୍ତର୍ ଭିତରେ ଯେନ୍ କଳା ଥିଲି ଏବଂ ଏକାନେ ନିମ୍ ଫୁଟା ଆଚକାଦାର ତାଙ୍କେ ସାଙ୍ଗେ ସାଙ୍ଗେ ନାମେ ପାଡ଼ା ପାଟକିନୁ ବି ଏକାନିକିରି ଆମେ ପୁନା ପୁନା କୁକୁ ହାତଦାର ଗୁଠି ବଇଁସୀ ଶିଖରର ଆରୁ

ଯେନ୍ କଥା ନାମ ଆଲୋଚନା ନାନାଲ କାତ ଯେ ଖାଲି ନାମେ ଲାଗାନ ନାମ ଆଲ୍ଲା ଜନ ମାରୁତ ନିଜର କଥା ଭାବନା ସାଙ୍ଗେ ସାଙ୍ଗେ ପାଞ୍ଚ ଲୋକେ କଥାନ୍ ଭାବତାରୁ ତାମା ହିଁ ଯେନ୍ତା ଭଲ ମାନ ଆନ୍ନେ ନାମେ ଜିଆବନ ଯଦି ଦୁସରା ଆଲାର୍ଗେ ଲାଗାନ ସମର୍ପିତ କାମତ ହେଲେ ବାରନା ପିଢ଼ି ବି ନାମାନ ମନେ ଇଅ ଚୁହାର।

ଶୁଣିଲେ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମକା ପୋପୋ ଝକା ଝକା ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଂ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ, ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧୀୟ ସର୍ବସାଧାରଣଙ୍କ ପାଇଁ ଏକ ଜରୁରୀ ସୂଚନା। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତାକାଲି ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଏବଂ ତା'ର ଶାଖାନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ଜଣାଇଛନ୍ତି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା। ସୂଚନାଟି ଏତିକିରେ ଶେଷ ହେଲା।

ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି 4:02 ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02 ଶୁଣିପାରିବେ ଲୋକଗୀତରେ ଖଞ୍ଜଣି ଭଜନ, ପରିବେଷଣ କରିବେ ବୈରାଗୀ ବାଗ ଏବଂ ସାଥୀ। 5:30 ଶୁଣିପାରିବେ ଯୁବବାଣୀର ସଂକଳ୍ପ କାର୍ଯ୍ୟକ୍ରମ। 6:10 ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତ ଗୀତର କାର୍ଯ୍ୟକ୍ରମ। 6:30 ଶୁଣିପାରିବେ ଉଜ୍ଜଳ ଆମ ଦେଶ, ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 6:55 ଶୁଣିପାରିବେ ଆଜିର ପ୍ରସଙ୍ଗ, ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 7:02 ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ। 7:30 ଶୁଣିପାରିବେ କୃଷି ସଂସାର। 8:02 ଶୁଣିପାରିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଯୋଗେଶ୍ୱର ପଣ୍ଡା ଏବଂ କ୍ରିଷ୍ଣା ପଟେଲ। 8:15 ଶୁଣିପାରିବେ ଭକ୍ତି ସଙ୍ଗୀତ। 8:30 ଶୁଣିପାରିବେ ଶାସ୍ତ୍ରୀୟ ସଙ୍ଗୀତରେ ବଂଶୀବାଦନ, ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରସିଆ। 9:15 ଶୁଣିପାରିବେ ସ୍ପଟଲାଇଟ୍, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:30 ଶୁଣିପାରିବେ ନାଟକ ସତୀ, ରଚନା ସତ୍ୟରଞ୍ଜନ ବେହେରା ଏବଂ ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ ଶ୍ରୀ କଲଚରାଲ ଏସୋସିଏସନର କଳାକାରମାନେ। 10:30 ଶୁଣିପାରିବେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ହୈମନ୍ତୀ ଶୁକ୍ଲା ଏବଂ ସାଥୀଙ୍କ କଣ୍ଠରୁ କଥାଚିତ୍ର ଏଇ ଆମ ସଂସାର। ଗୀତ ରଚନା ଶୀର୍ଷାନନ୍ଦ ଦାସ କାନୁନଗୋ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ କୁମାର ମହାନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ସୋନୁ ନିଗମ, କଥାଚିତ୍ର ଅଗ୍ନି ପରୀକ୍ଷା, ଗୀତ ରଚନା ନିଜାମ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ଏଥର ଶୁଣନ୍ତୁ, ଆକାଶେ କି ରଙ୍ଗ ଲାଗିଲା କଥାଚିତ୍ରରୁ ଏହି ଗୀତଟି। ଗୀତ ରଚନା ବିଜୟ ମଲ୍ଲ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ, କଣ୍ଠଶିଳ୍ପୀ ସୁରେଶ ୱାଡ଼େକର ଏବଂ ନିବେଦିତା।

ପରବର୍ତ୍ତୀ ଗୀତ କଥାଚିତ୍ର ଆଶିକି, କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏବଂ ଅସୀମ ପଣ୍ଡା, ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା

0: ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN 00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN 00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663-2410961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ବାଳୁଙ୍ଗ ଟୋକା କଥାଚିତ୍ରରୁ ଏହି ଗୀତଟି। ନିର୍ମଳ ରାୟଙ୍କ ଗୀତ ରଚନା ସଙ୍କେତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର, କଣ୍ଠଶିଳ୍ପୀ ଜାଭେଦ ଅଲି ଏବଂ ପାମେଲା ଜୈନ।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଭିତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଶମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତର 2 ନମ୍ବର ଖେପ୍ଥି ଯାଇଛନ୍ ଅଷ୍ଟ୍ରେଲିଆ। ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀଥି ପ୍ରଧାନମନ୍ତ୍ରୀ ଯୋଗ ଦେବାର ରହିଛେ କାର୍ଯ୍ୟସୂଚୀ। ସାଇବର ଆର୍ଥିକ ଠକେଇ ମାମଲାମାନଙ୍କର ତୁର୍ତ୍ତି ପଞ୍ଜୀକରଣ ତଦନ୍ତ ଆଉ ଇଥି ଶିକାର ହେଉଥିବାର ବ୍ୟକ୍ତିମାନଙ୍କର ମାମଲାର ତୁର୍ତ୍ତି ସମାଧାନ ଲାଗି ଓଡ଼ିଶା ପୁଲିସ ତରଫୁ ଆଇଜ E0 FIR ବ୍ୟବସ୍ଥା ହେଇଛେ ଶୁଭାରମ୍ଭ। ରାଜ୍ୟ ପୁଲିସ ବିଭାଗର ପାଖାପାଖି 33,000 ଖାଲି ପଡ଼ିଥିବାର ପଦବୀମାନଙ୍କୁ ଖୁବ୍ ଜଲ୍ଦି ପୂରଣ କରାଯିବା ବୋଲି କହିଛନ୍ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ। ପ୍ରତିରକ୍ଷା ପେନ୍ସନ ଭୋଗୀମାନଙ୍କର ପେନ୍ସନ ବାବଦ କେନ୍ସି ଅଭିଯୋଗ ଥିଲେ ତାର ସମାଧାନ ଲାଗି ଭୁବନେଶ୍ୱରର ପୂର୍ବତଟ ରେଲପଥ ମୁଖ୍ୟାଳୟନ ଆଇବା ଶୁକ୍ରବାର ହେବାର୍କେ ଥିବାର ସମାଧାନ ଶିବିରଥି ଦସ୍ତାବେଜ ସାଙ୍ଗେ ଯୋଗ ଦେବାର୍କେ କରାଯାଇଛି ଅନୁରୋଧ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମଥି ଆଇବା କାଲିନୁ ମୂଲ ହେବା ନାଁ ଲେଖା। ରାଜ୍ୟ ସଡ଼କ ଦୁର୍ଘଟଣା କମ୍ କରବାର ଆଉ ଜନସାଧାରଣଙ୍କର ସୁରକ୍ଷାକେ ସୁନିଶ୍ଚିତ କରବାର ଲକ୍ଷ୍ୟ ନେଇକରି ମୂଲ ହେଇଥିବାର ଗାଡ଼ି ଫିଟନେସ୍ ଯାଞ୍ଚ କାମ ର ଆଜି 2 ନମ୍ବର ଦିନ ତକ ପରିବହନ ବିଭାଗ ତରଫୁ 3,057 ଗାଡ଼ିର କରାଯାଇଛେ ଯାଞ୍ଚ। ପୁରୀ ଶ୍ରୀକ୍ଷେତ୍ର ନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ଶେଷ ଖେପ୍କେ ପହଞ୍ଚିଛେ ରଥ ନିର୍ମାଣ କାମ ଆଉ ଶ୍ରୀମନ୍ଦିରର ଅଣସର ଗୃହ ନ ଶ୍ରୀଜୀଉମାନଙ୍କର ଜାରି ରହିଛେ ଗୁପ୍ତ ସେବା। ହୀରାକୁଦ ଜଳଭଣ୍ଡାର ପରିଚାଳନାକେ ନେଇକରି ବୁର୍ଲା ଅଶୋକ ନିବାସଠାରେ ଓଡ଼ିଶା ଛତିଶଗଡ଼ ଭିତରେ ଆନ୍ତଃ ରାଜ୍ୟ ବୈଠକ ହେଇଛେ ଅନୁଷ୍ଠିତ। ଆଇବାକାଲ ହୀରାକୁଦ ଡ୍ୟାମ୍ରୁ ନିଷ୍କାସିତ ହେବାର୍କେ ଥିବାର ଚଲତି ବଛରର ପହଲା ବନ୍ୟା ଜଳ ଉପରେ ହେଇଛେ ଆଲୋଚନା। ବୌଦ୍ଧ ଜିଲ୍ଲାର ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫୁ ପାଳନ କରାଯାଇଛେ ଜିଲ୍ଲାସ୍ତରୀୟ 77 ନମ୍ବର ବନ ମହୋତ୍ସବ ସପ୍ତାହ। T20 କ୍ରିକେଟ ଥି ଆଜି ବେଲଜିୟମ ଆଉ ଜିବ୍ରାଲେଟର ଭିତରେ ଚାଲିଛେ ମ୍ୟାଚ। ଜିବ୍ରାଲେଟର 8 ୱିକେଟରେ କରିଛେ 139 ରନ୍ ଆଉ ବେଲଜିୟମ ମୂଲ କରବାର୍କେ ଯାଉଛେ ବ୍ୟାଟିଂ। ଆଇଷ୍ଠାନୁ ଆଇବା 12 ତାରିଖ ତକ ରାଜ୍ୟର କେତେଟା ଜାଗାନ ହେବା ସାମାନ୍ୟ ମଧ୍ୟମ ଧରଣର ବର୍ଷା ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏସିନିର ମୁଖ୍ୟ ଖବର ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 5 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ
1: ହ୍ୟାଲୋ
2: ହ୍ୟାଲୋ ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ, ପଣା ନାନୀ ଜୁହାର
1: ଜୁହାର ଆଜ୍ଞା, କିଏ କହୁଥିଲେ ଆପଣଙ୍କର ଦେବେ ପରିଚୟଟା?
2: ମୁଇଁ ଚିତ୍ରସେନ ସବର କହୁଛେ ନାନୀ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁରରୁ। ଆଉ କେନ୍ତା ଅଛନ୍ ନାନୀ?
1: ହଁ ମୁଇଁ ତ ଭଲ ଅଛେ, ଆପଣ କେନ୍ତା ଅଛନ୍?
2: ମୁଇଁ ବି ବଢିଆ ଅଛେ ନା ନାନୀ।
1: ଆଚ୍ଛା ଆପଣଙ୍କର ଆଡ଼େ ପାଗ କେନ୍ତା?
2: ହଁ ନାନୀ, ବର୍ଷା ତ ହେଲା ନାନୀ 5 ଦିନ।
1: ଆଚ୍ଛା ଏଛନ୍ କା ଛାଡ଼ିଛେ
2: ନାନୀ?
1: ଇହାଦେ ଛାଡ଼ିଛେ ତ?
2: ହଁ ଛାଡ଼ିଛେ ନାନୀ।

0: हेलो हेलो
1: हेलो।
0: हाँ आज्ञा आकाशवाणी संबलपुर हेलो अनुरोध कार्यक्रम
1: नमस्कार नानी।
0: नमस्कार।
1: मुई राधाकांत भोई कहुचे बरगढ़ जिला विजयपुर ब्लक जालपाली रु।
0: ଭୋଇ ବାବୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ଆମେ ସ୍ୱାଗତ କରୁଛୁ।
1: ଧନ୍ୟବାଦ ନାନି।
0: ଆଉ କେନ୍ତା ଅଛନ୍ ଆପଣ?
1: ହଁ ମୁଇଁ ଭଲ ଅଛେ ନାନି, ଆପଣ କେନ୍ତା ଅଛନ୍?
0: ଆମେ ମାନେ ସବେ ଭଲ ଅଛୁ। ତ ଆଜି କେନ୍ ଗୀତ ଶୁଣମା ଆଜ୍ଞା, ଫେର୍ କଥା ହେମା।
1: ହଁ ମମତା ମାଗେ ମୂଲ ଆର୍ ଗୀତଟା ହେଲା ଏ ଜୀବନେ ମୋ ଜୀବନେ।
0: ଆଚ୍ଛା, ଆପଣ ତାହେଲେ ମହମ୍ମଦ ଅଜିଜ୍କୁ ଶୁଣବାକେ ଚାହିଁଛନ୍ ନାଇଁ? ଆଉ ଆପଣଙ୍କର ଅଛନ୍ ମୌସମ କେନ୍ତା ଅଛେ ଆଜ୍ଞା?
1: ଭଲ ଅଛେ। ଇଟା ତ ମୁଇଁ ବର୍ତ୍ତମାନ ସେଠାରେ ଅଛେ, ମୁଁ ଖାଲି ଲଟା ମରା ଟିକେ ମାରୁଥିଲି ଇଟା।
0: ଆଚ୍ଛା, ଲଟା ଆପଣଙ୍କର କ୍ଷେତ ଏଇଟା?
1: ହଁ କ୍ଷେତରେ ଅଛେ।
0: ଇ ଲଟା ମରା ଯେନ୍ ମାରସନ୍, ଇ ଲଟା ମରା ମାରିଲେ ଗଛ ପତର ର କିଛି କ୍ଷତି ନା ହୁଏ ଆଜ୍ଞା? ଖାଲି ଲଟା ମରବା?
1: ହଁ ଖାଲି ଲଟା ମରା ମାରିଲେ ଲଟା ମରି ଆସି ଖାଲି ମୁଖାଲି କିଛି ନା ହୁଏ।
0: ଆଉ ନାଇଁ ବାହାରେ? ଆଉ ନାଇଁ ବାହାରେ?
1: ହଁ ନା ବାହାରେ, ସେଟା ଗୋଟେ ସିଜନ ଗଲା ଏଟା।
0: ଆଚ୍ଛା
1: ହଁ
0: ଆଜ୍ଞା, ବଛାଲେ କେନ୍ତା
1: ଟିକେ ସ୍ପ୍ରେ କରବାର କଥା, ଆମର ପତ୍ର ସିଞ୍ଚନ ଭଲ କରି ଟିକେ କରବାର କଥା। ସବୁଆଡେ ଭଲ କରି ବାହିବା ହେଲେ ସବୁ ଲଟାଟା ମରି ଆସି 25 ଦିନ ଭିତରେ ଟିକେ ଦେଲେ କାନ୍ଦସି ବଡ଼ ହେଇଦେଲେ ଟିକେ ନା ମରେ।
0: ଆଚ୍ଛା, ବଡ଼ ହେଲା ଲଟା ନାଇଁ ମରେ? ନାଇଁ କିନ୍ତୁ ଆଜ୍ଞା, ଏଇ ଲଟା ମରାର କେତେଟା ଉଷ କେ ବ୍ୟାନ୍ କରା ହେଇଛେ ଯେ?
1: ହଁ ଏଇଟା ଏଇଟା ଏନେ ବ୍ୟାନ୍ କରା, ଏଇଟା ଆମର ମୁହଲି ର ଲାଗି ଏଇଟା ପେଣ୍ଡାମିଥାଇଲ।
0: ଆଉ କିଛିଟା ଉଷ ବ୍ୟାନ୍ କରା ହେଇଛେ ନାଇଁ?
1: ହଁ ଏଇଟା ସେ ଆମର ଯେନ୍ ପଡ଼ିଆରେ ଯେନ୍ ମରା ଅଛି ଘାସ ଯେନ୍, ଏଇଟା
0: ଆଚ୍ଛା
1: ସେଇଟା ମରା ହେଇଛି ଆମର।
0: ହଁ, ଯଦି ଆପଣ ଲଟା ମରା ସୋର୍ ଜାଗାରେ ମାରିଦେଇଛନ୍, ଧରୁନ୍ ବଗିଚା ପତରରେ ବାହାରେ ଯଦି ମାରିଦେଇଛନ୍, କେନ୍ସି ଗାଈ ଗୋରୁ ଯଦି ଚରି ଦେଲା ସେ ଭିତରେ ନାଇଁ ମରବାର ଭିତରେ, ବେଲେ କିଛି କ୍ଷତି ଅଛି ଆଜ୍ଞା?
1: ହଁ ସେଟା ତ କ୍ଷତି ନିଶ୍ଚୟ ହେବା ନା ନାନୀ, ହେଟା ଆମର କେମିକାଲ ତ ଯେନ୍ତା ବେଲେ ବେଷ୍ଟ ହେ ସେଟା।
0: ଆଚ୍ଛା, ତାହେଲେ ଗାଈ ଗୋରୁର କ୍ଷତି ହେବା ନାଇଁ? ବେଲେ ଆମେ ଜାନି କ୍ଷେତେ ମାରୁଛୁ, ଲଟାଟା ତ ମରୁଛେ, ତାର ସଙ୍ଗେ ଧାନ ଗଜ ବି ଅଛେ, ତାର କିଛି କ୍ଷତି ନାଇଁ ହୁଏ?
1: ନା ହେବାର, ତାର କ୍ଷତି ନାଇଁ ହେବାର, ସେଟା ସେଥିଲାଗି ସେପାରେଟ ବନା ହେଇଛେ।
0: ଆଚ୍ଛା, ସେ ତାର ସିନା କ୍ଷତି ନାଇଁ ହେବାର ସେ ଗଛର,
1: ସେ ଲଟାର ଡିଏନଏକେ ସେ ଆମର ଯେନ୍ଟା ମୁଫଲି ଗଛ ଅଛେ ସେ ଡିଏନଏକେ ଛାଡ଼ି ନଉଛେ, ବାକିଟାକେ ସେ ସବୁ ମାରୁଛେ।
0: ଆପଣ ଏଟା କାଣା ମୁଫଲି କ୍ଷେତ ମାରୁଛନ୍? କେନ ମାରୁଛନ୍ ବୋଇଲେ ଗଛେ ଧାନ କ୍ଷେତେ କି ମୁଫଲି କ୍ଷେତେ? ମୁଫଲି ଥି? ଆଚ୍ଛା, ବେଲେ ମୁଫଲିଟା ରହି ଯାଉଛେ ଭିତରେ ବୋଲୁନ, କିଛି ଅସୁବିଧା ନାଇଁ ହୁଏ?
1: କିଛି ନାଇଁ ହେବାର, ଏଟା ଗଛ ବାହିଲେ ବି ଗଛ ନା ମରବାର, ବାକି ଯାହା ଅନ୍ୟ ଜିନିଷ ଜାଣା ବି ଥିବା ସେଟା ସବୁ।

0: ଯେ ଖାଇଲେ ଆମର ଅସୁବିଧା ନାଇଁ ହୁଏ ତ?
1: ନା ହେବା ନା ହେବାର ସେତିକି ଟାଇମ୍ କିଛି ନା କେମିକାଲ ନା ରହିବାର ବୋଲୁଛନ୍ତି କମ୍ପାନୀ ବୋଲେ
0: ଆଜ୍ଞା। ହଁ, ବିଜେପୁର ସାଇଡ୍ରେ ଆପଣଙ୍କର ତ ମୁଫଲି ବହୁତ ହେସି, କିନ୍ତୁ କାଁ କରବେ ଏଇ କେମିକାଲ ଆଉ ଇଟା ଖାଇକିରି ତ ବରଗଡ଼ ଦେଖୁଛନ୍ ଏଛନ୍ କ୍ୟାନ୍ସର ହଫ୍ ହେଇଗଲା। ହଁ
1: ହଁ
0: ଆମେ କିନ୍ତୁ ଆଜ୍ଞା ଆମେ ଯେତେ ପାର୍ମା ଆମେ ଟିକେ ସଚେତନ ହେବାର ଲାଗି ଆମର ଭବିଷ୍ୟତ ପିଢ଼ି ଲାଗି ଆମେ ଯଦି ଜୈବିକ ସାର ବ୍ୟବହାର କର୍ମା ହୁଏତ ଆଦାୟ ଟିକେ କମ୍ ହେଇପାରେ, କିନ୍ତୁ ଆମେ ତ ବଞ୍ଚିଯିମା ଆଜ୍ଞା, ଆମର ଭବିଷ୍ୟତ ପିଢ଼ି ବଞ୍ଚିଯିବେ। ଚେଷ୍ଟା କର୍ମା ଆମେ ଯେତେ କମ୍ ପାର୍ମା ଆମେ ତାମାନେ କେମିକାଲ୍ସ ୟୁଜ୍ ନାଇଁ କର୍ମା। ଆଚ୍ଛା ଠିକ୍ ଅଛି, ବହୁତ ବଢ଼ିଆ କଥାଟେ କହିଲେ।
1: ତ ଗୀତଟା ଟିକେ ଡେଡିକେଟ୍ କରିନେମା
0: କାହାକି କର୍ମା କହୁନ ଆଜ୍ଞା? ଧନ୍ୟବାଦ ଆଜ୍ଞା।
1: ତାପରେ ଆମର ହେଲେ ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ଲୋକନାଥ ପ୍ରଧାନ, ଲୋକନାଥ ସାହୁ, କରମ ସାନି ସାହୁ, ଆଉ ଦୋଳଗୋବିନ୍ଦ ମିଶ୍ର ଦାଦା କେଟା ସ୍ପେଶିଆଲି ଗୀତଟା ଡେଡିକେଟ୍, ଗୋବିନ୍ଦ ମେହେର, ନାଗୁ ପାତ୍ର, କରମ ସାନି, ଦୀକ୍ଷା ଗୋପାଳ, ମନୋଜ ପଟେଲ, କ୍ଷମା ସାଗର ସାହୁ, ଆଉ ଯାହା ଅଛନ୍ ଶୁଣୁଛନ୍ ଆମର ବୃଷଭ ଗହେର, ସମସ୍ତଙ୍କୁ ଗୀତଟା ଡେଡିକେଟ୍।
0: ଠିକ୍ ଅଛେ, ସମସ୍ତଙ୍କୁ କାର୍ଯ୍ୟକ୍ରମ ତ ଶୁଣୁଛନ୍ ସମସ୍ତେ, ସମସ୍ତଙ୍କୁ ଏଇ କାର୍ଯ୍ୟକ୍ରମ ମାଧ୍ୟମ ଥି ଆମେ ଗୀତ ଡେଡିକେଟ୍ କରିଦଉଛୁ। ଆଉ ଆସୁନ୍ ସଭେ ଯାକର ମିଶିକିରି ଆମେ ସୁନ୍ଦର ଗୀତଟା ଶୁନମା ଆଜ୍ଞା।
1: ଠିକ୍ ଅଛେ, ନମସ୍କାର ନାନୀ।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ।
1: ହ୍ୟାଲୋ,
0: ହଁ ଆଜ୍ଞା,
1: ନମସ୍କାର।
0: ନମସ୍କାର ଆଜ୍ଞା। କର୍ଣ୍ଣ ଭାଇ, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ। ଆଜି ବହୁତ ଦିନ ପରେ କଥା ଲାଗୁଛୁ ଆମେ। ତ ସବୁନୁ ପହେଲା ଆମର ଶ୍ରୋତାମାନଙ୍କୁ କହିଦଉନ୍, ଆଜି କେନ୍ ଗୀତ ଶୁଣମା, ତାପରେ କଥା ହେମା। ହଁ, ଆପଣଙ୍କର ପସନ୍ଦ ମୁଇଁ ଭଲ୍ କରି ଜାଣିଛେ। ଆପଣଙ୍କର ପସନ୍ଦର ଚଳଚ୍ଚିତ୍ର ହଉଛେ ଛାତିରେ ଲେଖିଛି ତୋରି ନା, ନାଇ? ହଁ, ସେଥିରେ କେନ୍ ଗୀତ ଶୁନ୍ମା? ଟାଇଟିଲ୍ ସଙ୍ଗଟା ଶୁନ୍ମା ତ ଶୁନ୍ମା ଆଜ୍ଞା। ଆଉ କେନ୍ତା ଅଛନ୍ କହୁନ୍। କାଁ କର୍ମା କହୁନ୍, ଆପଣ ତ ଜାଣିଛନ୍ ଆମର ତ କେତେ କେତେ ଶ୍ରୋତା ଯୁଡ଼ି ହଉଛନ୍। ଆପଣ ଶୁଣୁଛନ୍, ରେଡିଓଟା ଶୁଣୁଛନ୍ ତ? ଯା ହଉ, ହେଟା ହିଁ ଆମର ଭଲ୍ ଏ। ଆପଣ ମାନେ ଆମର ସମ୍ପତ୍ତି, ଆପଣ ଆମର ଗର୍ବ ଗୌରବ ଆନ୍। ଆପଣ ଶୁଣୁଛନ୍ ବୋଲି ଆମେ କାର୍ଯ୍ୟକ୍ରମ କହୁଛୁ। ହଁ ଆଜ୍ଞା, ଠିକ୍ ଅଛେ। ଆପଣଙ୍କର ଅନୁରୋଧଟା ମୁଇଁ ଆଉ ଥରେ କହିଦଉଛେ। ଆଜି ଯେନ୍ ରାତି 9:30 ସତୀ ନାଟକ ବାଜବା, ଯେନ୍ଟାକେ ଲେଖିଛନ୍ ସତ୍ୟରଞ୍ଜନ ବେହେରା, ସେଟା ଆପଣ ତ କହୁଛନ୍ ବଢ଼ିଆ ଡ୍ରାମାଟେ ଆଏ ବୋଲି, ମୁଇଁ ବି ଶୁଣିଛେ ଭଲ୍ ଡ୍ରାମା ଏ। ସବୁ ଆପଣ ଶ୍ରୋତାମାନଙ୍କୁ ଅନୁରୋଧ କଲେ ମୁଇଁ ଆଉ ଥରେ କହିଦଉଛେ, ଆଜକା ରାତି 9:30 ଆମର କେନ୍ଦ୍ରଠୁ ଶୁନ୍ବେ ନାଟକ ସତୀ। ହଁ, ଆପଣ ତାହେଲେ ପ୍ରୋଗ୍ରାମ ହାଇଲାଇଟ୍ ଶୁଣିଛନ୍? ହଁ ଆଜ୍ଞା, କାଣା ହେସି କି ଆମର ଇଆଡ଼େ ଥିସି ଆପଣଙ୍କର ସାଂସ୍କ୍ରିଟ ନ୍ୟୁଜ୍, ଆଉ ସିଆଡ଼େ ଥିସି କଟକ, ବୋଲେ ଆଜ୍ଞା ଆମେ କାଣା ହେସି କି ଆମେ ବାଧ୍ୟ ହଉ କଟକଟା ବଜାବାକେ ଆମେ କାଟି ନାଇଁ ପାରୁ। ଯେତେବେଲେ କଟକ ନୁ ପଲେ ଆସି ଘା ଘା କଟକ ଲେଟ୍ କରସି, ତ ଆମେ ସବୁବେଳେ ଚେଷ୍ଟା କରସୁଁ ଯେ ପୁରା କାର୍ଯ୍ୟକ୍ରମ ସୂଚନା ଆପଣଙ୍କୁ ଦେବାର୍ ଲାଗେ, କିନ୍ତୁ କେତେବେଲେ କେନ୍ତା ହୁଏ ତ ନାଇଁ ହଉଥିବା, ଦେଇ ନାଇଁ ହଉଥିବା, ନହେଲେ ଆମେ ସବୁବେଳେ ଚେଷ୍ଟା କରସୁଁ ଆପଣଙ୍କୁ ପୁରା କାର୍ଯ୍ୟକ୍ରମ ସୂଚନା ଦେବା ସଙ୍ଗେ, ତାର୍ ସଙ୍ଗେ କାଁ କରସୁଁ ଆମେ ମଝି ମଝିରେ ଆପଣମାନଙ୍କୁ କାର୍ଯ୍ୟକ୍ରମ ବାବଦ ଠିକ କହୁଥିସୁଁ, ଆଜି କାର୍ଯ୍ୟକ୍ରମ ଶୁଣବେ, ଆଜି ସେ କାର୍ଯ୍ୟକ୍ରମ ଶୁଣବେ। ହେଟା କାଣା ହେଇଛେ, ହେଟା ଆମର ମୁଖ୍ୟ ସମ୍ବାଦଟିଏ, ବେଲେ ହେଟା ଆମେ କାଣା କରୁଛୁଁ କି ଆପଣମାନଙ୍କୁ ତାମାନେ ସାବଧାନ କରିଦେବାର୍ ଲାଗି ପ୍ରାୟ 45 ମିନିଟ୍ ଅଧା ଘଣ୍ଟା ଘଣ୍ଟାଟାକେ ଥରେ ଥରେ ଦଉଛୁନ। ଯାଉ ଆପଣ ଶୁଣୁଛନ୍ ଆମର କାର୍ଯ୍ୟକ୍ରମ, ଏନ୍ତା ଆହୁରି ବି ଶ୍ରୋତା ଆମର କାର୍ଯ୍ୟକ୍ରମ ଶୁଣୁଛନ୍ ବୋଲି ଆମେ ଆପଣମାନଙ୍କୁ କହୁଛୁଁ। ତ ଆଜି ତ କଥା ଲାଗ୍ଲା ନ, ବହୁତ କଥା ଲାଗ୍ଲା ନ, ଫେର୍ ଦେଖୁନ୍ ଆହୁରି ଆମର କେତେ ନା କେତେ ଶ୍ରୋତା ଟାକିଥିବେ। ତ ଆପଣଙ୍କର ପସନ୍ଦର ଗୀତଟା ଶୁଣମା? ନିଶ୍ଚୟ ଆଜ୍ଞା, ଆମେ ସବୁ ଉଦ୍ଘୋଷକ ଉଦ୍ଘୋଷିକା ସଙ୍ଗେ ଆପଣଙ୍କର ଯେତେ ବି ଶ୍ରୋତା ଶୁଣୁଛନ୍ ସମସ୍ତଙ୍କୁ ଆପଣଙ୍କର ତରଫରୁ ଏଇ ଗୀତଟା ଡେଡିକେଟ୍ କରିଦଉଛୁଁ। ଆସୁନ୍ ସଭେ ଯାକର ମିଶିକରି ଆପଣଙ୍କର ପସନ୍ଦର ଏଇ ସୁନ୍ଦର ଗୀତଟା ଶୁନମା ଆଜ୍ଞା। ଜୁହାର ଆଜ୍ଞା।

0: ରିକ୍ସା ବାଲା ପୁନର୍ମିଳନ ଶ୍ରୀଲିଙ୍ଗ।
1: ଆଚ୍ଛା, ବହୁତ ବଢିଆ ଗୀତଟି ଆପଣ ବାଛିଲେ।
0: ଶୁଣାବାର କାରଣ ହଉଛି ମ୍ୟାଡମ, ଆଜିକାଲି ଯେନ୍ତା ପରିବେଶ ଇଏ ହଉଛେ, ଆଉ ଯେନ୍ତା ମାନେ ଏସବୁ ପରିବେଶ ଇଏ ହଉଛେ, ଆମେ ସମସ୍ତେ ଚାହବାର କଥା କି ରିକ୍ସା ବୋଲି ସମସ୍ତେ ଚାହବାର କଥା ମାନେ ମ୍ୟାଡମ ସାଇକେଲ ଚଲାବା ଲାଗି, ଯେତିକି ମାନେ ପାଶପନ୍ତରେ ଯେତିକି ମାନେ ବିନା ଗାଡ଼ିରେ ଯେନ୍ କାମଟା ହେଇପାରୁଛେ, ସେସବୁ ଆମେ ଯଦି ସାଇକେଲ ୟୁଜ କରିଲେ ବହୁତ ବଢିଆ ହେ।
1: ହଁ ଆଜ୍ଞା, ଆମର ତ ଆଗରୁ ବି ଥିଲା, ଆମର ପରିବେଶ ବି ଭଲ ରହିବା, ଦୁଇ ନମ୍ବରରେ ନିଜର ଦେହ ବି ଭଲ ରହିବା। ଆଉ ଯେନ୍ ରିକ୍ସା ଚଲାଉଥିଲେ ଆଜିକାଲି ସେଟା କମ୍ ପଇସା ଥି ଲୋକନୁ ଭଡ଼ା ଆଣିକିରି ବି ଚଲାଉଥିଲେ ଆଗରୁ। ହଁ, ଆଉ ସେଟା ପରିବେଶ ଲାଗି ବି ତାମାନେ ଭଲ ପରିବେଶ ଫ୍ରେଣ୍ଡଲି ଥିଲା। ଟିକେ ସମୟ ଲାଗୁଥିଲା ଯିବାକେ, ଆଉ ଯିଏ ଚଲାଉଥିଲା ତାକେ ପରିଶ୍ରମ ପଡୁଥିଲା, କିନ୍ତୁ ଗୋଟେ ଗୋଟେ ପରିବାର ତ ପ୍ରତିପୋଷଣ ହେଇପାରୁଥିଲା ନା ଆଜ୍ଞା?
0: ଆମେ ସେସବୁ ଜିନିଷ ଅନୁଭବ କରିଛୁ, ଯାଇଛୁ, ଓଡ଼ିଶାରେ ବସିଛୁ, କରିଛୁ। ଆଉ ଏବେ ଆମର ଘର ନେ ଆମର ସେ ଜମାନାର ମାନେ ସାଇକେଲ ଅଛି ନା, ଯେତେବେଳେ ମୋର ବାପା ବାହାଘର ଥିଲେ
1: ଆଜ୍ଞା, ଇହାଦେ ଦେଖୁନ୍ ତାମାନେ ଆମେ ସ୍କୁଟରରେ ଯିବାର ଆସବାର କରୁଛୁ, ଗାଡି ମାନକେ ଯିବାର ଆସବାର କରୁଛୁ, କିନ୍ତୁ ଘର ଭିତରେ ବ୍ୟାୟାମ ଲାଗି ସାଇକେଲ ରଖିଛୁ ଆଜ୍ଞା, ଯେନ୍ଟା କି ଆଗକେ ନାଇଁ ବଢ଼ବାର। ଯଦି ଆମେ ସେହିଟା ଯଦି ୟୁଜ କରତା ବଜାରକେ ଯିବାର ଲାଗି, କି ଅତି ଦୂରକେ ତ ଯାଇ ନା ହୁଏ କାଁ କରି, ଆଉ ଆଜିକାଲି ସେ ଗୁଡ଼ ହାତ ସାତ ନାଇଁ ଦିଏ, ହେତକି ଅଭ୍ୟାସ ନାଇଁ ନ। ମୁଇଁ ଦେଖିଛେ ବାପା ହଁ ଆଜ୍ଞା, ତାପରେ ଆମର ଭବିଷ୍ୟତ ପିଢି କେ ଆମେ କାଁ କରୁଛୁ, 14 ବର୍ଷ 13 ବର୍ଷ ଛୁଆ କେ ଆମେ ଗାଡି ଦେଇ ଦଉଛୁ, ଯାହାଦ୍ୱାରା ଆକ୍ସିଡେଣ୍ଟ ବହୁତ ଜୋର ହଉଛେ, ତାକର ବି ଜୀବନ ଯାଉଛେ, ପ୍ଲସ ଆମର ମାନଙ୍କର ବି ହଇରାଣ ହେବାକେ ପଡୁଛେ। ଯିଏ ଗୋଟେ ଭଲ ଲୋକଟେ ଗାଡି ଚଲାଉଥିବା ଆଜ୍ଞା, ଛୁଆମାନେ ଯଦି ଟ୍ରାଫିକ ନିୟମ ନାଇଁ ଜାଣିପାରିକିରି ତାକେ ଜୋରରେ ସ୍ପିଡ ଚଲେଇକିରି ପକେଇ ଦଉଛନ୍, ତାହେଲେ ଅପର ପକ୍ଷ ବି ବହୁତ ହଇରାଣ ହଉଛେ ଆଜ୍ଞା। କେତେଟା ପରିବାର ଉଜୁଡି ଗଲାନି ଛୁଆମାନେ ଚଲାବାର ଥି ଯେ, କାଣା କର୍ମା। ଠିକ ଅଛେ, ଆମେ ସଚେତନ ହେଲେ ଯାଇକିରି ଆମର ପୃଥିବୀ ସଚେତନ ହେବା ଆଜ୍ଞା। ତ ଆମେ ଆଗ ଆରମ୍ଭ କର୍ମା। ହଁ ଆଜ୍ଞା, ଆଉ ବହୁତ ସୁନ୍ଦର ଗୀତଟି ଆପଣ ବାଛିଛନ୍। ହଁ ଆଜ୍ଞା, କାହାକେ କର୍ମା କହୁନ?
0: ଏଇଟା ମୋର ଦାଦା, ଏଇଟା ମୁରଲୀ ପ୍ରସାଦ କର, ଆଉ ତାପରେ ଆମର ମୋର ମାମୁ ସୁବଲ ସାହୁ, ପଣ୍ଡିତ ବିଜେପୁର କରମସାନି ସାହୁ, ତାପରେ ଆସିଗଲେ ରାଧାକାନ୍ତ ଭୋଇ, ସେ ତାଙ୍କର ତାଙ୍କୁ ଏଇଟା ଡେଡିକେଟ ଅଛି, ଆଉ ସେ ଆମର ଭକ୍ତଚରଣ ଭୋଇ, ସେନୁ ପ୍ରଶାନ୍ତ କୁମାରୀ, ତାଙ୍କର ପୁଷ୍ପାଞ୍ଜଳି କୁମାରୀ, ଆଉ ପଟେଲ ପାନ ଦୋକାନ, ତାପରେ ଦୀକ୍ଷା ଗୋପାଳ, ସ୍ୱର୍ଣ୍ଣପ୍ରଭା କର, ଆଉ ନାଗୁ ପାତ୍ର, ଆଉ ଯେତିକି ବି ଶ୍ରୋତା ବନ୍ଧୁ ଯାହା ଯାହା ମାନଙ୍କ ନାଁ ବି ସାରିଦେବି, ସମସ୍ତଙ୍କୁ ଏଇ ଗୀତ ଶୁଣେଇଦେବେ, ଆଉ ସମସ୍ତେ ଟିକେ ସାଇକେଲ ଫାଇକେଲ ବ୍ୟବହାର କରୁନ୍, ସୁସ୍ଥ ରହୁନ୍, ସମସ୍ତଙ୍କର ଚଲା ପତର ପୁଷ୍ପ ବୃଷ୍ଟି ହଉ, ଏଇଟା ଭଗବାନ ମୋର କାମନା ଅଛି ମ୍ୟାଡମ।
1: ବହୁତ ସୁନ୍ଦର ମେସେଜ ଟେ ଆପଣ ଦେଲେ ଆଜ୍ଞା, ଆପଣଙ୍କର ମେସେଜ ସଙ୍ଗେ ଇ ସୁନ୍ଦର ଗୀତଟା ଆସୁନ୍ ଶୁଣମା ଆଜ୍ଞା।
0: ଧନ୍ୟବାଦ
1: ଧନ୍ୟବାଦ ଆଜ୍ଞା।

0: बेसी कथा तो कम देश दस पाई आण सुनाम कम कर बेसी कथा तो कम देश दस पाई आण सुनाम हो राजा ओ मसाय
1: वांगो सार
0: ओ लाला रिक्शा वाला
2: हेलो
3: हेलो आकाशवाणी हेलो अनुरोध
2: हाँ आज्ञा आकाशवाणी हेलो अनुरोध कार्यक्रम
3: नानी जुहार
2: जुहार
3: झारसुगुड़ा जिला लोहरा ब्लॉक भातलोड़ा पंचायत केन्दुडीह रु परमानंद किसान
2: किसान बाबू आपन को अमर कार्यक्रम के स्वागत करुछु आज पूरा झारसुगुड़ा रो लाइन लागी जाय छे
3: आज्ञा बहुत दिन ते घर काम चालू थला तो बोले लगे नि हला
2: नहीं नहीं झारसुगुड़ा जिला रो पूरा लाइन लागी जाय छे ବେଲେ ଆଜି କେନ୍ ଗୀତ ଶୁଣମା ଆଜ୍ଞା କହୁନ ନା ତରେ କଥା ହେମା
3: ଆଜ୍ଞା ହିରୋ ଚଳଚ୍ଚିତ୍ରର ସଙ୍କଟ ମୋଚନ
2: ଆଚ୍ଛା ବହୁତ ବଢିଆ ଗୀତଟେ ଆପଣ ବାଛିଲେ ଆପଣ କାଣା କରୁଛନ୍ ଆଜ୍ଞା
3: ଆଜ୍ଞା ଅଦା ଟିକେ ଯୋଗାଇଛନ୍ ପତର ପୁତା ଡାଲ ଦୁଣ୍ଡୁ ପାଲ ପୁନ ଦେଇକରି
2: ଅଦା
3: ଅଦା
2: ଆଚ୍ଛା ଅଦା ଯୋଗାଇଛନ୍
3: ହଁ ଆଜ୍ଞା
2: ଏଇଟା ତ ପାଗ ଆଉ କେତେ ଦିନ ଦୁ ଗଲେ ବାହାରି ଯିବାର କଥା ଅଦା ନା ଆଜ୍ଞା ନୂଆ ଅଦା ହଁ ଦଶରା ମାସ କେ ନୂଆଟା ବାହାରିସି ଠିକ ପୁଅଜୁନ୍ତିଆ ବେଲକେ ଅଦା ଗଛ ସହିତ ନୂଆଟା ବାହାରି ଥିସି ନ ଏଛିନି ଟିକେ ଅଦା ସଙ୍କଟ ଦେଖା ଦେସି ନାଇଁ
3: ସାରୁ ହଲଦି
2: ହଁ ହଁ
3: ଝୁଙ୍ଗା ଜଙ୍ଗୁ କର୍ଲା କୁନ୍ଦୁ ଟିକେ ଟିକେ ସବୁ ତ ଖାଇବାର ଅଗଲି ଗଲା ବିକ୍ରି
2: ଆଜ୍ଞା ହଲଦିଟା ତ ପ୍ରତି ବର୍ଷ ନାଇଁ ବାହାରେ ବର୍ଷେ ଥି ହଲଦି ବାହାରୁଛେ ଯାହା ହଉ ବଢିଆ କଥା ନିଶ୍ଚୟ ଆଜ୍ଞା ଆମେ ମାନେ ହଲଦି ଘିନୁଛୁ ତ ତାହେଲେ ମାନସ ବାବୁ ଭୁଲି ଯାଇଥିବା ହଁ କି ତାକେ ବୋଧେ ଟିକେ ପ୍ରୋବ୍ଲେମ ହେଇଥିବା କିଛି ଯାହା ହଉ ଆପଣ ପଠେଇଥିଲେ ହଁ ଆଜ୍ଞା କିସାନ ଭାଷାରେ ଆମର ତ ବାହାରିଛେ ଆପଣ ଯେନ୍ ମାନେ ସୁନ୍ଦର କହିପାରୁଛନ୍ କିସାନ ଭାଷା ସ୍ପଷ୍ଟ ଭାବରେ କହିପାରୁଥିବେ ହଁ ତ ସେଟା ଆମର କାର୍ଯ୍ୟକ୍ରମ ଚାଲିଛେ ନା ଆଛନ୍ ମାକା ପୁପୁ ଝକା ଝକା ଏଛେନ୍ କିସାନ ଭାଷାର ଚାଲିଛେ 15 ଜୁଲାଇ ତକ ଟାଇମ୍ ଅଛେ ଆପଣ ପକେଇ ପାରିବେ ଆଜ୍ଞା

0: ଆଉ ଠିକ ଅଛି ଆପଣ ତ ଧନ୍ୟବାଦ ଆଜ୍ଞା।
1: ତାପରେ ଆପଣଙ୍କର ଯେତେ ଆକାଶବାଣୀର କର୍ମକର୍ତ୍ତା ଅଛନ୍ ତାଙ୍କୁ,
0: ହଁ ଆଜ୍ଞା ସମସ୍ତେ ଆମର କାର୍ଯ୍ୟକ୍ରମ
1: ଶ୍ରୋତା ଅଛନ୍, ହରେଶ ପରୁଆ, ଲରିଆପାଲି, ଭକ୍ତ ଚରଣ ଭୋଇ,
0: ଆଜ୍ଞା
1: ଦୀକ୍ଷା ଗୋପାଳ କଲାହାଣ୍ଡି, ସ୍ୱର୍ଣ୍ଣ ବରଗଡ଼ କଟାପାଲି, ଲକ୍ଷ୍ମୀ ନାରାୟଣ ବାଘ, ମନୋଜ ପଟେଲ, ସୁବଲ କୁମାର ସାହୁ, ମୁରଲୀ ମେହେର, ରାମପୁର ବରଗଡ଼, ଦେବରାଜ, ତ୍ରିଲୋଚନ ପ୍ରଧାନ, ଚୈତନ୍ୟ ପଟେଲ, ଚମା ସାଗର ସାହୁ, ଦୁଲ ଗୋବିନ୍ଦ ମିଶ୍ର, ସୁଲେହି କିରିମିରା ବ୍ଲକ, ରାଧାକାନ୍ତ ଭୋଇ ଚାରପାଲି ବିଜେପୁର, ନାଗୁ ପାତ୍ର, ଲୋକନାଥ ପ୍ରଧାନ, ଯଶବନ୍ତ ପାଇକ, ଉପେନ୍ଦ୍ର ସୁନା, ଦେବରାଜ ବେହେର, ଚିଚିଣ୍ଡା, ଆଜ୍ଞା ବାକି ଯେତେ ଯେତେ ଶୁଣୁଛନ୍ ଶ୍ରୋତା ମାନଙ୍କୁ ସବୁ ଡେଡିକେଟ।
0: ଠିକ ଅଛି ଆଜ୍ଞା, କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଶ୍ରୋତାମାନଙ୍କୁ ଆପଣଙ୍କ ତରଫରୁ ଏଇ ସୁନ୍ଦର ଗୀତଟା ଆମେ ଡେଡିକେଟ୍ କରିଦେଉଛୁ, ଆଉ ଆସୁନ ସଭେ ମିଶିକିରି ଗୀତଟା ଶୁଣମା ଆଜ୍ଞା।
1: ନାନୀ ଜୁହାର, ଜୟ ମା ସମଲେଇ,
0: ଜୁହାର ଆଜ୍ଞା।

0: ହ୍ୟାଲୋ,
1: ହ୍ୟାଲୋ।
0: ହଁ ଆଜ୍ଞା, ଆକାଶବାଣୀ ସମ୍ବଲପୁର, ହେଲୋ ଅନୁରୋଧ କାର୍ଯ୍ୟକ୍ରମ।
1: ହଁ ଆଜ୍ଞା, ମୁଁ ଲୋକକଲା ଗ୍ରାମ କୁମାରୀରୁ ଜୟପାଲ ବେହେରା କହୁଥିଲି।
0: ବେହେରା ବାବୁ, ଆପଣଙ୍କୁ ଆମର କାର୍ଯ୍ୟକ୍ରମକେ ଆମେ ସ୍ୱାଗତ କରୁଛୁ।
1: ଧନ୍ୟବାଦ।
0: ଆପଣ ତ କଳାର ମାଟିରୁ ଫୋନ କରିଛନ୍, କେନ୍ତା ଅଛନ୍?
1: ବହୁତ ଭଲ ଅଛି ଆଜ୍ଞା, ଆପଣମାନଙ୍କର କୃପାରୁ ରେଡ଼ିଓ ଶୁଣି ଶୁଣି
0: ରେଡ଼ିଓ
1: ବହୁତ ଦୁଃଖ ସୁଖ ଭୁଲି ଯିବାରକେ ପଡ଼ୁଛି ରେଡ଼ିଓ ଶୁଣିଲେ।
0: ହଁ ଆଜ୍ଞା, ହେଇଟା ତ ଗୋଟେ ଆମର ଆମେ ଆମର ତାମାନେ ରେଡ଼ିଓର ଏଇଟା ଆପଣ କାମ କରୁଥାଉଁ, ଧାମ କରୁଥାଉଁ, ଯାହା ବି କରୁଥାଉଁ।

0: ଶୁଣ, ଆପଣ ଯଦି ରେଡିଓଟା ପାଖେ ରଖିଛନ୍ ବେଲେ କାମଟା ଉସରି ଯିବା କେତେବେଲେ ଯେ ଆପଣ ଜାଣିବି ନାଇଁ ପାରନ୍, ହେଟା ତ ଆଏ। ହେଟା ଆମର ସଙ୍ଗୀତର ମହିମା ଆଏ ଆଜ୍ଞା। ପ୍ରକୃତିରେ ଯଦି ଆପଣଙ୍କର ହେତିର୍ ଲାଗି ତ ବିଶ୍ୱ ଦେଖ ମଧୁମୟ, ପୁରା ସଙ୍ଗୀତମୟ ଆଏ ଆମର ବିଶ୍ୱଟା, ଆଉ ସବୁଆଡ଼େ ସଙ୍ଗୀତ ଭରିଛେ। ଏଇଟା ପ୍ରକୃତରେ ମେଡିସିନ ଆଏ ଆଜ୍ଞା। ଆଜ୍ଞା ଆଜ୍ଞା, ଆପଣ ଯଦି ଭଲ ନାଇଁ ପାଇ ଶିଖିବେ ବେଲେ ଆପଣ ରେଡିଓ କେବେ ଶୁଣି ନାଇଁ ପାରନ୍, ସଙ୍ଗୀତ ଶୁଣି ନାଇଁ ପାରନ୍, କଳାକେ ଆପଣ ନାଇଁ ଗ୍ରହଣ କରିପାରନ୍। ହେତିର୍ ଲାଗି ଭଲ ପାଇ ବସ୍ମା। ଆଉ ଆମର ଯେତ୍କି ବି ତାମାନେ ଅଛେ ସବୁ, ଇଟା ଗୋଟେ ପୁରା ମେଡିସିନ ବେଲେ କହି କିଛି ଅତ୍ୟୁକ୍ତି ନୁହେଁ ଆଜ୍ଞା। ଏଇଟା ଆଜିକାଲି ପରେ ହେତିର୍ ଲାଗି ଥେରାପି ଆଏ, ସଙ୍ଗୀତଟା ବାଜୁଛେ ଆପଣଙ୍କର ବ୍ୟାଙ୍କ ଫ୍ୟାଙ୍କ ଦେଖିବେ, ଯାହିଁ ଅଫିସ ହସ୍ପିଟାଲ ସବୁନ ବାଜୁଛେ ଆଜ୍ଞା। ମ୍ୟୁଜିକ୍ ଥେରାପି ଦିଆ ହଉଛେ, ମାନସିକ ଶାରୀରିକ ସବୁ ଯନ୍ତ୍ରଣା ଉପଶମ ହେଇପାରବା ଇଥି। ଠିକ୍ ଅଛି ଆଜ୍ଞା, ଆଜି କେନ୍ ଗୀତ ଶୁଣମା ଆଜ୍ଞା? ଆପଣ ତ ବହୁତ ସୁନ୍ଦର ଗୀତଟେ ବାଛିଛନ୍। କାହାକେ ଶୁନାମା କହୁନ?
1: ଆମର ରବୀନ୍ଦ୍ରନାଥ ମେହେର, ସୁବଲ ସାହୁ, ଚୈତନ୍ୟ ପଟେଲ, ରାଧାକାନ୍ତ, ଜଳଗୋବିନ୍ଦ ମିଶ୍ର
0: ଆଜ୍ଞା,
1: ତାପରେ ପ୍ରଶାନ୍ତ ଖମାରୀ, ଆମର ପୁଷ୍ପାଞ୍ଜଳି ଖମାରୀ, ପଟେଲ ପାନ୍ଦୁକାନ
0: ଆଜ୍ଞା,
1: ଆଉ ହଁ ସବୁ ଶ୍ରୋତା ମାନଙ୍କୁ ଏଇ ଗୀତଟା ଶୁଣାମା ଆଜ୍ଞା।
0: ଠିକ୍ ଅଛି ଆଜ୍ଞା, ଆମର କାର୍ଯ୍ୟକ୍ରମ ସେମାନେ ନିଶ୍ଚୟ ଶୁଣୁଥିବେ, କାଁ କରି ସେମାନେ ଆମର ରେଗୁଲାର ଶ୍ରୋତା, ବହୁତ ଥର ଫୋନ କରସନ୍। ହଁ
1: ମୋର ପାଖେ ଟିକେ ସମୟ କମ କିନ୍ତୁ ମୁଁ ସବୁ ଶୁଣୁଛେ, ମୋର ତ ରେଡିଓ ଶୁଣିବାଟା 37 ବର୍ଷ ହେଲାନ
0: ଆଜ୍ଞା। ଆପଣ ମାନେ ତ ଶୁଣୁଛନ୍ ବୋଲି ଆମେ ବଜେଇ ପାରୁଛୁ ଆଜ୍ଞା,
1: ରେଡିଓ ଅଛି ସବୁ ଭାଇ ମାନଙ୍କର ସହ ମୋର କନେକ୍ସନ ଅଛି, ସମସ୍ତେ ମତେ ବି ଜାଣିଛନ୍, ମୁଁ ସବୁ ଶୁଣୁଛେ। ଆଉ ରେଡିଓ ତ ମୋର ଦୁକାନ ଅଛି, ଦୁକାନରେ ବାଜୁଛି ସେ ରେଡିଓ ସବୁବେଳେ
0: ଆଜ୍ଞା। ଆଜ୍ଞା ଠିକ୍ ଅଛି, ଆସୁନ୍ ସମସ୍ତେ ମିଶିକିରି ସୁନ୍ଦର ଗୀତଟା ଶୁନମା।
1: ଧନ୍ୟବାଦ
0: ଧନ୍ୟବାଦ ଆଜ୍ଞା।

0: ହ୍ୟାଲୋ
1: ହଁ ନମସ୍କାର ମୁଇଁ ଲୋକନାଥ ସାହୁ କହୁଛେ।
0: ଆଜ୍ଞା ଆପଣଙ୍କୁ ଆମର କାର୍ଯ୍ୟକ୍ରମ କେ ଆମେ ସ୍ୱାଗତ କରୁଛୁ। ଆପଣ ଆମର ଲାଷ୍ଟ କଲର କେନ୍ ଗୀତ ଶୁଣମା ଆଜି ଜଲ୍ଦି
1: ଗୀତଟେ ଦେଇଦେବେ ସେ ଲତା ପାହାଡ଼
0: ଏଇ ଯେ ବନଲତା ପାହାଡ଼
1: ହଁ ଏଇ ଯେ ବନଲତାର ପାହାଡ଼
0: ହଁ ବଢିଆ ଗୀତଟେ ବାଛିଛନ୍। ତ ଆପଣ ତ ନିଶ୍ଚୟ ଭଲ ଥିବେ ପାଗ ବି ଠିକ ଅଛେ ତ
1: ପାଗ ଠିକ ଅଛି
0: ହଁ ତ ଗୀତଟା ଶୁଣମା ଆଜ୍ଞା
1: ଆଜି ତ ଟାଇମ ନାଇଁ ନ ଡେଡିକେଟ କରିନି ହଏ
0: ସମସ୍ତଙ୍କୁ ଡେଡିକେଟ କରିଦମା ସବୁ ଶ୍ରୋତାକୁ ଡେଡିକେଟ କରିଦମା। ଆପଣ ଲାଷ୍ଟ କଲର ଆନ୍ ଗୀତ ବାଜିଲାନ ତ ଆସୁନ ସବେ ମିଶିକିରି ଗୀତଟା ଶୁଣମା ଆଜ୍ଞା ଫେର କଥା ହେମା।
1: ମୁରଲୀ ଭାଇକୁ ଡେଡିକେଟ
0: ଠିକ ଅଛେ ମୁରଲୀ ଆଜ୍ଞା କେ ଡେଡିକେଟ ସ୍ପେଶାଲ କରିଦଉଛୁ
1: ଆଉ କ୍ଷମା ସାଗର ଦବାକି
0: ଠିକ ଅଛେ ଆଜ୍ଞା ଧନ୍ୟବାଦ ଫୋନ୍ କରିଥିଲେ ଫେର ଫୋନ୍ କଲେ କଥା ହେମା
1: ଜୁହାର।

ଆପଣମାନେ ଶୁଣୁଛନ୍ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ଦାୟିତ୍ୱ ତିମି ମମତା ପଣ୍ଡା, ବୈଷୟିକ ସହାୟତା ପ୍ରକାଶ ଚନ୍ଦ୍ର ଛତ୍ରିଆ ଆଉ ସୁଜୟ କୁମାର ପ୍ରମାଣିକ। ଏଇ କାର୍ଯ୍ୟକ୍ରମ ଥି ନିଜର ପସନ୍ଦ ଗୀତ ଗୀତ ଶୁଣବାର୍ ଲାଗି ଆମନିକେ ଫୋନ୍ କରୁନ୍। ସବୁ ବୁଧବାର ସକାଳ 9 ବଜେ ନୁ 10 ବଜେ ଭିତରେ ଆମକୁ ଯୋଗାଯୋଗ କରବାର୍ ଲାଗି ଆମର କେନ୍ଦ୍ରର ଫୋନ୍ ନମ୍ବର ଦୁଇଟା ହେଲା 0663241240 ଆଉ 0663241231। ଶୁଣବାକେ ଭୁଲବେ ନାହିଁ ଆପଣଙ୍କର ପସନ୍ଦର କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବାବୋ ସୁବିଆନ୍ତୋ ମିଳିତ ଭାବେ ଐତିହାସିକ ପ୍ରମ୍ବାନନ୍ ମନ୍ଦିରର ସଂରକ୍ଷଣ ପ୍ରକଳ୍ପ ଆୟୋଜ କରିଛନ୍। ମୁଲ୍ କେରଳର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ହୋଇଛି। ମୁଲ୍ ଏସିଆନ୍ ଭାରତ ବାଣିଜ୍ୟ ଚୁକ୍ତି କ୍ଷେତ୍ରକେ ଅତକା ତ୍ୱରିତ କରବାର ଲକ୍ଷ୍ୟଟି ନୂଆଦିଲ୍ଲୀଠାରେ 13 ମିଳିତ କମିଟି ବୈଠକ ହେଉଛି ଆୟୋଜିତ। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କର ଅଧ୍ୟକ୍ଷତାଟି ନୂଆଦିଲ୍ଲୀଠାରେ ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବ ଆଉ ଭିନ୍ ଭିନ୍ ପ୍ରସ୍ତୁତି ବାବଦ ସମୀକ୍ଷା ବୈଠକ ହୋଇଛି ଅନୁଷ୍ଠିତ। ଓଡ଼ିଶା ପୋଲିସ ତରଫୁ ସାଇବର ଆର୍ଥିକ ଠକେଇ ମାମଲାର ତୁର୍ତ୍ତି ପଞ୍ଜୀକରଣ ତଦନ୍ତ ଆଉ ଇଥି ଶିକାର ହେଉଥିବା ବ୍ୟକ୍ତିଙ୍କର ମାମଲାର ଜଲ୍ଦି ସମାଧାନ ଲାଗି ଆଏଜ୍ ଇ0 ଏଫ୍ଆଇଆର୍ ବ୍ୟବସ୍ଥାର କରାଯାଇଛି ଶୁଭାରମ୍ଭ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମଟି ନାଁ ଲେଖା ଲାଗି ଆଜି ବାହାରିଛେ ପହିଲା ଖେପ ମେଧା ତାଲିକା। ଆଇବା କାଲିଠାନୁ 15 ତକ ହେବା ନାଁ ଲେଖା। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ଶକ୍ତି କ୍ଷେତ୍ର ସୁଧାର ସୁରକ୍ଷା ଆଉ କେନ୍ଦ୍ର ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ କରିଛନ୍ ଉଚ୍ଚସ୍ତରୀୟ ବୈଠକ। ରାଜ୍ୟ ସଡ଼କ ସୁରକ୍ଷା ଆଉ ଜନସାଧାରଣଙ୍କର ସୁରକ୍ଷା ବ୍ୟବସ୍ଥାକେ ବରକସ କରବା ଲାଗି ପୁଲିସ ପ୍ରଶାସନ ଆଉ ପରିବହନ ବିଭାଗ ତରଫୁ ବାହନ ଇ ଚାଲାଣ ଡ୍ୟାସବୋର୍ଡରେ ଆଲର୍ଟର କରାଯାଇଛି ବ୍ୟବସ୍ଥା। ବୌଦ୍ଧ ଜିଲ୍ଲାପାଳ ସଡ଼କ ସୁରକ୍ଷା କମିଟି ବୈଠକଟି ଟ୍ରାଫିକ୍ ନିୟମ ପାଳନ ଆଉ ଗାଡ଼ି ଯାଞ୍ଚକେ ଅତକା କଡ଼ାକଡ଼ି କରବାରକେ ଦେଇଛନ୍ ନିର୍ଦ୍ଦେଶ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଆଗୁନୁ ଆଜି 2 ଦିନେ ପୁରୀ ରେଲ ଷ୍ଟେସନଠାରେ କେନ୍ସିଭିଲ୍ ପ୍ରତିକୂଲ ସ୍ଥିତି ଲାଗି ଜାରି ରହିଛେ ଓଡ୍ରାଫ୍ ଅଗ୍ନିଶମ ଜିଆର୍ପି ଆର୍ପିଏଫ୍ ଏସ୍ଟିୟୁ ଆଉ ଜିଲ୍ଲା ପ୍ରଶାସନର ମିଳିତ ମକ୍ଡ୍ରିଲ୍। ସମ୍ବଲପୁରର ହୀରାକୁଦ ଡ୍ୟାମ୍ନୁ ଆଇବା କାଲ 4 ଗେଟ୍ ଦେଇକରି ଛଡ଼ାଯିବା ଏ ବଛରର ପହେଲା ବର୍ଡ ପାଇନ୍। ଏଛେନ୍ ଜଳଭଣ୍ଡାରକେ ଉପର ମୁଡ଼ୁ ପଶୁଛେ 2,62,000 କ୍ୟୁସେକ୍ ପାଇନ୍। ଆଇଷ୍ଠାନୁ ଏବେ 12 ତକ ରାଜ୍ୟର କେତେଟା ଜାଗାନ ହେବା ମଧ୍ୟମ ଧରଣର ବର୍ଷା ସତର୍କ ସୂଚନା ଜାରି କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଛିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05 ନ।
0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ଖଞ୍ଜଣି ଭଜନ ଶୁଣନ୍ତୁ। ପରିବେଷଣ କରିଛନ୍ତି ବୈରାଗୀ ବାଗ ଏବଂ ସାଥୀ।

ଶ୍ରୋତା ବନ୍ଧୁ, ଆମେ ଯେମିତି ଜାଣିଛୁ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଶିକ୍ଷା, ନିଯୁକ୍ତି, ଆବାସ ଏବଂ କଲ୍ୟାଣକାରୀ ଯୋଜନାଗୁଡ଼ିକରେ ନ୍ୟାୟସଙ୍ଗତ ପ୍ରବେଶ ସୁନିଶ୍ଚିତ କରିବା ପାଇଁ ଭାରତ ସରକାର 2006 ସଂଖ୍ୟାଲଘୁ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନୂତନ 15 କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଆସନ୍ତୁ ଏହାକୁ ଆଲୋଚନା କରିବା। ଆଇସିଡିଏସ୍ ସେବାର ସମାନ ଉପଲବ୍ଧତା, ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ଅଧିକ ଅଙ୍ଗନୱାଡ଼ି କେନ୍ଦ୍ର ପ୍ରତିଷ୍ଠା କରିବା, ବିଦ୍ୟାଳୟ ଶିକ୍ଷାରେ ଉନ୍ନତି ଆଣିବା। ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ବିଦ୍ୟାଳୟ ଏବଂ ଶିକ୍ଷାଗତ ଭିତ୍ତିଭୂମିର ସମ୍ପ୍ରସାରଣ କରିବା, ଉର୍ଦ୍ଦୁ ଶିକ୍ଷା ପାଇଁ ଅଧିକ ସମ୍ବଳ ଯୋଗାଣ କରିବା, ଚାହିଦା ଥିବା ବିଦ୍ୟାଳୟରେ ଯୋଗ୍ୟ ଉର୍ଦ୍ଦୁ ଶିକ୍ଷକ ନିଯୁକ୍ତି କରାଯାଉ, ଏହା ଉର୍ଦ୍ଦୁ ଭାଷାକୁ ସଂରକ୍ଷିତ କରିବାରେ ସାହାଯ୍ୟ କରିବ। ମାଡ୍ରାସା ଶିକ୍ଷାର ଆଧୁନିକରଣ, ବିଜ୍ଞାନ, ଗଣିତ, ଇଂରାଜୀ ଏବଂ କମ୍ପ୍ୟୁଟର ଭଳି ଆଧୁନିକ ବିଷୟଗୁଡ଼ିକୁ ଉପସ୍ଥାପନ କରିବା ପାଇଁ ମାଡ୍ରାସାଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ। ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଯୋଗାଇ ଦିଆଯାଉ। ପ୍ରାକ୍ ମାଟ୍ରିକ୍

ପୋଷ୍ଟ ମାଟ୍ରିକ୍ ଏବଂ ଉଚ୍ଚଶିକ୍ଷା ସ୍ତରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଥାଏ। ଦକ୍ଷତା ଏବଂ ନିଯୁକ୍ତି ସାମର୍ଥ୍ୟ ବୃଦ୍ଧି ସଂଖ୍ୟାଲଘୁ ଯୁବକମାନେ ଧନ୍ଦାମୂଳକ ତାଲିମ ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶର ସୁଯୋଗ ପାଆନ୍ତି। ଏହାଦ୍ୱାରା ସେମାନଙ୍କ ନିଯୁକ୍ତି ସାମର୍ଥ୍ୟ ବୃଦ୍ଧି ପାଇଥାଏ ଏବଂ ସ୍ଥାୟୀ ଜୀବିକା ନିର୍ବାହରେ ସହାୟତା ମିଳିଥାଏ। ରାଜ୍ୟ ଏବଂ କେନ୍ଦ୍ରୀୟ ସେବାରେ ନିଯୁକ୍ତି ନିରପେକ୍ଷ ନିଯୁକ୍ତି ପଦ୍ଧତି ଜରିଆରେ ସଂଖ୍ୟାଲଘୁ ପ୍ରତିନିଧି ସଂଖ୍ୟା ବୃଦ୍ଧି କରିବା ପାଇଁ ସରକାରୀ ବିଭାଗଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବା PSU ନିଯୁକ୍ତିର ସୁଯୋଗ ବୃଦ୍ଧି କରିବା ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରାଯାଉଛି। ଆର୍ଥିକ କାର୍ଯ୍ୟକଳାପ ଏବଂ ଆତ୍ମନିଯୁକ୍ତି କ୍ଷେତ୍ରରେ ସମାନ ଭାଗିଦାରୀ ଏହା ଉଦ୍ୟୋଗିତା ଏବଂ ଆତ୍ମନିଯୁକ୍ତିକୁ ପ୍ରୋତ୍ସାହିତ କରିଥାଏ। ବସ୍ତିଗୁଡ଼ିକର ସ୍ଥିତିରେ ଉନ୍ନତି ସଂଖ୍ୟାଲଘୁ ବହୁଳ ଅଞ୍ଚଳରେ ପାନୀୟ ଜଳ ପରିମଳ ରାସ୍ତା ବିଦ୍ୟୁତ ଏବଂ ଆବାସ ଭଳି ମୌଳିକ ସୁବିଧାଗୁଡ଼ିକର ଉନ୍ନତି କରିବା ସାମ୍ପ୍ରଦାୟିକ ଦଙ୍ଗାର ପ୍ରତିରୋଧ ଏବଂ ନିୟନ୍ତ୍ରଣ କରିବା ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ସାମ୍ପ୍ରଦାୟିକ ହିଂସା ବିରୋଧରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଗୁଡ଼ିକୁ ପରାମର୍ଶ ଦିଆଯାଉଛି। କର୍ତ୍ତୃପକ୍ଷମାନେ ତୁରନ୍ତ ସାମ୍ପ୍ରଦାୟିକ ଅପରାଧର ତଦନ୍ତ କରିବେ ଏବଂ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଶ୍ରୋତାବନ୍ଧୁ, ଆଲୋଚନାଟି ଜାରି ରହିବ, କିନ୍ତୁ ତା ପୂର୍ବରୁ ଆସନ୍ତୁ ଶୁଣିବା ଅନ୍ୟ ଏକ ମଧୁର ଗୀତ ଅରମାନ ମଲ୍ଲିକଙ୍କ କଣ୍ଠରୁ, ବେସବ୍ରିୟା, କଥାଚିତ୍ର MS ଧୋନି, ସଙ୍ଗୀତ ଅମାଲ ମଲ୍ଲିକ।

ଆସନ୍ତୁ ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା। ଶୁଣିବା ନିଯୁକ୍ତି ସୂଚନା ସମ୍ପର୍କୀୟ ବିଜ୍ଞାପନକୁ। ପ୍ରଥମେ ଭାରତୀୟ ନୌବାହିନୀ ପକ୍ଷରୁ ସର୍ଟ ସର୍ଭିସ୍ କମିଶନ ଅଫିସର ପଦବୀ ପାଇଁ ଆବେଦନ। ପଦବୀ ହେଉଛି ଏକ୍ଜିକ୍ୟୁଟିଭ୍ ବ୍ରାଞ୍ଚ GSX ବା ହାଇଡ୍ରୋକ୍ୟାଡର। ଏହାର ଶିକ୍ଷାଗତ ଯୋଗ୍ୟତା ହେଉଛି BE ବା BTECର ଯେକୌଣସି ବିଭାଗରେ ସର୍ବନିମ୍ନ ଶତକଡ଼ା 60 ମାର୍କସ୍ ଆଣିଥିବା ଆବଶ୍ୟକ। ଆଗ୍ରହୀ ପ୍ରାର୍ଥୀମାନେ 2 ଜୁଲାଇ 2002 ରୁ 1 ଜାନୁଆରୀ 2008 ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ। ଏଥିରେ ସର୍ବମୋଟ 90 ପଦବୀ ଖାଲି ଅଛି। ଦ୍ୱିତୀୟ ପଦବୀ ହେଉଛି ପାଇଲଟ। ଏହି ପଦବୀର ଶିକ୍ଷାଗତ ଯୋଗ୍ୟତା ହେଉଛି BE ବା BTECର ଯେକୌଣସି ବିଭାଗରେ ସର୍ବନିମ୍ନ ଶତକଡ଼ା 60% ମାର୍କସ୍ ଆଣିଥିବା ଆବଶ୍ୟକ। ତା ଛଡ଼ା ଦଶମ ଏବଂ ଦ୍ୱାଦଶ ଶ୍ରେଣୀରେ ମଧ୍ୟ ଶତକଡ଼ା 60 ମାର୍କସ୍ ଏବଂ ଇଂରାଜୀ ବିଷୟରେ ମଧ୍ୟ ଶତକଡ଼ା 60 ମାର୍କସ୍ ଆଣିଥିବା ଆବଶ୍ୟକ। ଆଗ୍ରହୀ ପ୍ରାର୍ଥୀମାନେ 2 ଜୁଲାଇ 2003 ରୁ 1 ଜୁଲାଇ 2008 ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ। ଏଥିରେ ସର୍ବମୋଟ 25 ପଦବୀ ଖାଲି ରହିଅଛି। ତୃତୀୟ ପଦବୀ ହେଉଛି ଇଞ୍ଜିନିୟରିଂ ବ୍ରାଞ୍ଚ ଜେନେରାଲ ସର୍ଭିସ। ଏହି ପଦବୀର ଶିକ୍ଷାଗତ ଯୋଗ୍ୟତା ହେଉଛି BE ବା BTECର ନିମ୍ନୋକ୍ତ ବିଭାଗରେ ସର୍ବମୋଟ ସର୍ବନିମ୍ନ ଶତକଡ଼ା 60 ମାର୍କସ୍ ଆଣିଥିବା ଆବଶ୍ୟକ। ବିଭାଗଗୁଡ଼ିକ ହେଲା ମରିନ୍ ଇଞ୍ଜିନିୟରିଂ, ଇନ୍ଷ୍ଟ୍ରୁମେଣ୍ଟେସନ୍ ଇଞ୍ଜିନିୟରିଂ, ପ୍ରଡକ୍ସନ୍ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରିଆଲ ଇଞ୍ଜିନିୟରିଂ ଏବଂ ମ୍ୟାନେଜମେଣ୍ଟ, ଏରୋସ୍ପେସ୍ ଇଞ୍ଜିନିୟରିଂ, ଅଟୋମୋବାଇଲ୍ ଇଞ୍ଜିନିୟରିଂ, କଣ୍ଟ୍ରୋଲ ଇଞ୍ଜିନିୟରିଂ, ଇନ୍ଷ୍ଟ୍ରୁମେଣ୍ଟେସନ୍ ଆଣ୍ଡ କଣ୍ଟ୍ରୋଲ ଇତ୍ୟାଦି। ଆଗ୍ରହୀ ପ୍ରାର୍ଥୀମାନେ 2 ଜୁଲାଇ 2002 ରୁ 1 ଜାନୁଆରୀ 2008 ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ। ଏଥିରେ ସର୍ବମୋଟ 24 ପଦବୀ ଖାଲି ରହିଅଛି। ଚତୁର୍ଥ ପଦବୀ ହେଉଛି ଇଲେକ୍ଟ୍ରିକାଲ ବ୍ରାଞ୍ଚ ଜେନେରାଲ ସର୍ଭିସ। ଏହି ପଦବୀର ଶିକ୍ଷାଗତ ଯୋଗ୍ୟତା ହେଉଛି BE ବା BTECର ନିମ୍ନୋକ୍ତ ବିଭାଗରେ ଶତକଡ଼ା ସର୍ବନିମ୍ନ 60 ମାର୍କସ୍ ଆଣିଥିବା ଆବଶ୍ୟକ। ବିଭାଗଗୁଡ଼ିକ ହେଲା ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକ୍ସ, ଇଲେକ୍ଟ୍ରୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ୍, ଆପ୍ଲାଏଡ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍, ଇନ୍ଷ୍ଟ୍ରୁମେଣ୍ଟେସନ୍, ଟେଲିକମ୍ୟୁନିକେସନ୍, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍, ଆପ୍ଲାଏଡ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍ଷ୍ଟ୍ରୁମେଣ୍ଟେସନ୍ ଇତ୍ୟାଦି। ଆଗ୍ରହୀ ପ୍ରାର୍ଥୀମାନେ 2 ଜୁଲାଇ 2002 ରୁ 1 ଜାନୁଆରୀ 2008 ମଧ୍ୟରେ ଜନ୍ମଗ୍ରହଣ କରିଥିବା ଆବଶ୍ୟକ। ଏଥିରେ ସର୍ବମୋଟ 31 ଖାଲି ପଦବୀ ରହିଅଛି। ଆବେଦନ କାର୍ଯ୍ୟ 25 ଜୁନ୍ 2026 ରୁ ଆରମ୍ଭ ହୋଇଯାଇଛି। ଆବେଦନର ଶେଷ ଦିନଟି ହେଉଛି 27 ଜୁଲାଇ 2026। ଅଧିକ ସୂଚନା ପାଇଁ ଆଗ୍ରହୀ ଯୁବକ ଯୁବତୀମାନେ

www.joinindiannavy.gov.in ୱେବସାଇଟରେ ଲଗ୍ଇନ୍ କରି ଜାଣିପାରିବେ। ଏହାପରେ ନ୍ୟାସନାଲ ବୋର୍ଡ ଅଫ୍ ଏକ୍ଜାମିନେସନ୍ ଇନ୍ ମେଡ଼ିକାଲ ସାଇନ୍ସ ବିଭାଗ ପକ୍ଷରୁ ନିଯୁକ୍ତି ଆବେଦନ। ପଦବୀ ହେଉଛି ଷ୍ଟେନୋଗ୍ରାଫର। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ହେଉଛି ଷ୍ଟେନୋଗ୍ରାଫିକ୍ ସ୍କିଲ୍ସ ରହିବା ଆବଶ୍ୟକ ଏବଂ ପ୍ରାର୍ଥୀମାନେ ସାଧାରଣ ଇଂରାଜୀ ଏବଂ ଟାଇପରାଇଟିଂ ପରୀକ୍ଷାରେ ଯୋଗ୍ୟତା ହାସଲ କରିବା ଆବଶ୍ୟକ। ଏହାର ବୟସ ସୀମା ହେଉଛି 18 ବର୍ଷରୁ 27 ବର୍ଷ। ଏଥିରେ ସର୍ବମୋଟ 7ଟି ଖାଲି ପଦବୀ ରହିଅଛି। ଦ୍ୱିତୀୟ ପଦବୀ ହେଉଛି ଜୁନିୟର ଆସିଷ୍ଟାଣ୍ଟ। ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ହେଉଛି କେନ୍ଦ୍ରୀୟ ବା ରାଜ୍ୟ ସରକାର ଦ୍ୱାରା ସ୍ୱୀକୃତିପ୍ରାପ୍ତ ମାଧ୍ୟମିକ ପରୀକ୍ଷା ପାସ୍ କରିଥିବା ଆବଶ୍ୟକ। କମ୍ପ୍ୟୁଟର ଏବଂ ମୌଳିକ ସଫ୍ଟୱେର୍ ଯେପରି ୱିଣ୍ଡୋଜ୍ ଏବଂ ନେଟୱାର୍କ ଅପରେଟିଂ ବିଷୟରେ ଜ୍ଞାନ ରହିବା ଆବଶ୍ୟକ। ଏହାର ବୟସ ସୀମା ହେଉଛି 27 ବର୍ଷରୁ କମ୍। ଏଥିରେ ସର୍ବମୋଟ 39ଟି ଖାଲି ପଦବୀ ରହିଅଛି। ଅଧିକ ସୂଚନା ପାଇଁ ଆଗ୍ରହୀ ଯୁବକ ବା ଯୁବତୀମାନେ NBEMS ର ୱେବସାଇଟ୍ www.natboard.edu.in ରେ ଲଗ୍ଇନ୍ କରି ଜାଣିପାରିବେ। କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା କିନ୍ତୁ ଆସନ୍ତୁ ଶୁଣିବା ଗୋଟିଏ ମଧୁର ଗୀତ ରମନ ମହାଦେବନଙ୍କ କଣ୍ଠରୁ। ଗୀତଟି ହେଲା ଖୋଲୋ ଖୋଲୋ, କଥାଚିତ୍ର ତାରେ ଜମିନ ପର, ସଙ୍ଗୀତ ଶଙ୍କର ଏହସାନ ଲୟ, ଗୀତ ପ୍ରସୂନ ଯୋଶୀ।

ଆଗାମୀ ନିଯୁକ୍ତି ସୂଚନା ହେଉଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଧାୱର କର୍ଣ୍ଣାଟକରୁ। ପଦବୀଗୁଡ଼ିକ ହେଲା ଆସିଷ୍ଟାଣ୍ଟ ରେଜିଷ୍ଟର, ଜୁନିୟର ସୁପରିଟେଣ୍ଡେଣ୍ଟ, ଜୁନିୟର ଆସିଷ୍ଟାଣ୍ଟ, ଜୁନିୟର ଟେକ୍ନିକାଲ ସୁପରିଟେଣ୍ଡେଣ୍ଟ ଇନ୍ କେମିକାଲ ଇଞ୍ଜିନିୟରିଂ, ସିଭିଲ, ସିଏସ୍ଇ, ସିସିଏସ୍ ଏବଂ ବିଏସ୍ବିଇ। ସର୍ବମୋଟ 12 ଖାଲି ପଦବୀ ରହିଅଛି। ଆବେଦନର ଶେଷ ଦିନଟି ହେଉଛି 13 ଜୁଲାଇ। ଆଗ୍ରହୀ ଯୁବକ ବା ଯୁବତୀମାନେ ଏହାର ୱେବସାଇଟ୍ www.iitdh.ac.in/announcementରେ ଲଗ୍ଇନ୍ କରି ଜାଣିପାରିବେ। ଏହା ପରବର୍ତ୍ତୀ ନିଯୁକ୍ତି ସୂଚନା ହେଉଛି ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟୁଲ୍ ଡିଜାଇନ୍ ହାଇଦ୍ରାବାଦ ଠାରୁ। ପୋଷ୍ଟ ଡିପ୍ଲୋମା ଇନ୍ ଷ୍ଟୁଲ୍ ଡିଜାଇନ୍ ପାଠ୍ୟକ୍ରମରେ ଆଡ଼ମିସନ୍ ଆରମ୍ଭ ହୋଇଯାଇଛି। ଏହି ପାଠ୍ୟକ୍ରମର ଯୋଗ୍ୟତା ହେଉଛି ଡିପ୍ଲୋମା ଇନ୍ ମେକାନିକାଲ ଇଞ୍ଜିନିୟରିଂ। ଏହାର ବୟସ ସୀମା ସାଧାରଣ ବର୍ଗ ପାଇଁ 35 ବର୍ଷ ଏବଂ ଅନ୍ୟ ବର୍ଗ ପାଇଁ 45 ବର୍ଷ। ପାଠ୍ୟକ୍ରମର ଅବଧି ହେଉଛି 1 ବର୍ଷ ଏବଂ ଏହି ପାଠ୍ୟକ୍ରମରେ ସର୍ବୋଚ୍ଚ 66 ଛାତ୍ରଛାତ୍ରୀ ଆବେଦନ କରିପାରିବେ। ଅଧିକ ସୂଚନା ପାଇଁ www.citd.in ୱେବସାଇଟ୍ରେ ଲଗ୍ଇନ୍ କରିପାରିବେ। ତେବେ ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ଅନ୍ୟ ଏକ ଗୀତ, ଅଲ୍ ଇଜ୍ ୱେଲ୍, ସୋନୁ ନିଗମ, ସ୍ୱାନନ୍ଦ କିର୍କିରେ ଏବଂ ଶାନ୍ଙ୍କ କଣ୍ଠରୁ। କଥାଚିତ୍ର 3 ଇଡିଅଟ୍ସ, ଗୀତ ସ୍ୱାନନ୍ଦ କିର୍କିରେ, ସଙ୍ଗୀତ ଶାନ୍ତାନୁ ମୈତ୍ରା।

ତେବେ ସମୟ ତ ଇସାରା ଦେଲାଣି ଶ୍ରୋତାବନ୍ଧୁ, ଆଶା ରହିଛି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ଉପଯୋଗୀ ମନେ ହୋଇଥିବ। ଉପସ୍ଥାପନାରେ ଆପଣଙ୍କ ପ୍ରିୟ ଯୁବସାଥୀ ଶ୍ୟାମଳୀ ପତି। ନମସ୍କାର।

ଶୁଣନ୍ତୁ, ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ବନ୍ଧମଣ୍ଡଳ ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଜଣାଇଛନ୍ତି, ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳ ମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି 2026 ଜୁଲାଇ ମାସର 9 ସମୟ ସକାଳ 11 ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଏଥର ଶୁଣନ୍ତୁ, ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ ଉଜ୍ଜଳ ଆମ ଦେଶ, ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ସନ୍ଧ୍ୟା 6:30। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମ, ଏଥିରେ ସଫଳ ଚାଷୀ ମିତ୍ର ଭାନୁ ପଟେଲଙ୍କ ସହିତ ସାକ୍ଷାତକାର ଶୁଣିବେ। ସମ୍ବଲପୁରୀ ଗୀତ ଶୁଣିବେ ରାତି 8:02 କଣ୍ଠଶିଳ୍ପୀ ଯୋଗେଶ୍ୱର ପଣ୍ଡା ଏବଂ କ୍ରିଷ୍ଣା ପଟେଲ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତରେ ବଂଶୀବାଦନ ଶୁଣିବେ, ପରିବେଷଣ କରିବେ ପଣ୍ଡିତ ହରିପ୍ରସାଦ ଚୌରାସିଆ। ରାତି 9:30 ପ୍ରଚାର କରିବୁ ନାଟକ ସତୀ, ରଚନା ସତ୍ୟରଞ୍ଜନ ବେହେରା, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ କରିବେ ଶ୍ରୀ କଲଚରାଲ ଆସୋସିଏସନ ସମ୍ବଲପୁରର କଳାକାରମାନେ। ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 10:30। ଏଇ ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଓଡ଼ିଆ ଲଘୁ ସଙ୍ଗୀତ ଶୁଣନ୍ତୁ। ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ, ସଙ୍ଗୀତ ଭକ୍ତପ୍ରସାଦ ବାରିକ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ପଙ୍କଜ।

পরবর্তী গীত শুনন্তু, কণ্ঠশিল্পী পঙ্কজ এবং পমি।

0: ଓଡ଼ିଆ ଲୋକ ସଙ୍ଗୀତ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧୀୟ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଜଣାଇଛନ୍ତି, ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9 ତାରିଖ ଜୁଲାଇ ମାସର 2026 ମସିହା ସମୟ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ମନେ ରଖନ୍ତୁ, ହୀରାକୁଦ ଜଳଭଣ୍ଡାରରୁ ଆସନ୍ତା 9 ତାରିଖ ଜୁଲାଇ ମାସ 2026 ମସିହା ସକାଳ 11 ଘଣ୍ଟା ସମୟରେ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ସଞ୍ଜୀବନୀ ସୁଧା ପଟ୍ଟନାୟକ।
2: ସ୍ୱଚ୍ଛତା ମନୁଷ୍ୟ ଜୀବନର ଏକ ଭଲ ଅଭ୍ୟାସ। ସଫା ଘର ଓ ସ୍ୱଚ୍ଛ ପରିବେଶ ଆମକୁ ସୁସ୍ଥ ଓ ସୁରକ୍ଷିତ ରଖିଥାଏ। ଯେଉଁଠାରେ ସଫା ସୁତୁରା ଥାଏ ସେଠାରେ ରୋଗ ଜୀବାଣୁ ବଢ଼ିପାରନ୍ତି ନାହିଁ। ସେଥିପାଇଁ ପ୍ରତ୍ୟେକ ଲୋକଙ୍କୁ ନିଜ ଘର ଓ ପରିବେଶକୁ ସଫା ରଖିବା ଦାୟିତ୍ୱକୁ ନିଜ କର୍ତ୍ତବ୍ୟ ଭାବି କରିବା ଦରକାର। ଆଜିର ସମାଜରେ ସ୍ୱଚ୍ଛତାର ଗୁରୁତ୍ୱ ଦିନକୁ ଦିନ ବଢ଼ି ଚାଲିଛି। ଘର ଓ ପରିବେଶ ସଫା ରହିଲେ ଆମ ଶରୀର ସୁସ୍ଥ ରହେ ଏବଂ ଚାରିପାଖ ସୁନ୍ଦର ଦେଖାଯାଏ। ଅସଫା ସ୍ଥାନରୁ ବିଭିନ୍ନ ରୋଗ ସୃଷ୍ଟି ହୁଏ ଯାହା ମନୁଷ୍ୟ ଜୀବନକୁ ଅସ୍ତବ୍ୟସ୍ତ କରିପକାଏ। ସେଥିପାଇଁ ପ୍ରତ୍ୟେକ ଲୋକ ସ୍ୱଚ୍ଛତା ପ୍ରତି ସଚେତନ ହେବା ଆବଶ୍ୟକ। ତେବେ ଘର ଓ ପରିବେଶ ସଫା ରଖିବାର ଉପାୟ ସମ୍ପର୍କରେ ଆଜି ଆସନ୍ତୁ ଜାଣିବା ଏବଂ କଥା ହେବା ଅନୁପମା ବେହେରାଙ୍କ ସହିତ। ମ୍ୟାଡ଼ାମ ନମସ୍କାର।
3: ନମସ୍କାର।
2: ତ ମ୍ୟାଡ଼ାମ, ଆମେ ପ୍ରଥମେ ଜାଣିବା ପାଇଁ ଚାହିଁବୁ ଯେ ସ୍ୱଚ୍ଛତା କହିଲେ ଆମେ ଆମ ନିଜ ଭାଷାରେ କଣ ବୋଲି ବୁଝିବା?
3: ସ୍ୱଚ୍ଛତା କହିଲେ ଆମେ ସବୁ ପ୍ରକାର ମାନେ ସଫା ସୁତରା, ପରିଷ୍କାର ପରିଚ୍ଛନ୍ନତା, ଅପରିଷ୍କାର ହବା ନାହିଁ, ସେଇଭଳି ବୁଝୁ। ଯେମିତିକି ଆମେ ବ୍ୟକ୍ତିଗତ ଭାବରେ ଆମ ଘରଟାକୁ ଆମେ ସକାଳୁ ସଫା କରୁଛୁ, ଝାଡ଼ ମାରୁଛୁ, ପୋଛା ଲଗାଉଛୁ, ସେମିତି ଭାବରେ ଆମର ପରିବେଶ ମଧ୍ୟ ଆମର ପାଖାପାଖି ଚାରିପାର୍ଶ୍ୱ ତାକୁ ମଧ୍ୟ ଆମେ ସଫା ସୁତରା ରଖିବା।
2: ଘର ଓ ପରିବେଶ କିପରି ଆମେ ସଫା ରଖିବା? ଆପଣ ନିଜେ ନିଜ ଘର କେମିତି ସଫା ରଖନ୍ତି, କଣ କଣ କରନ୍ତି?
3: ଘରକୁ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଫା ଘରରେ ରହିଲେ ଶରୀର ସୁସ୍ଥ ରହେ, ମନ ମଧ୍ୟ ଖୁସି ରହେ। ପ୍ରତିଦିନ ଘର ଝାଡୁ ଆଉ ପୋଛା କଲେ ଧୂଳି ମାଟି ଦୂର ହୁଏ ଏବଂ ଘର ମଧ୍ୟ ପରିଷ୍କାର ଦେଖାଯାଏ। ଘରର କଚରା ସବୁବେଳେ ଡଷ୍ଟବିନ୍ରେ ପକାଇବା ଉଚିତ ଏବଂ ସମୟରେ ତାହାକୁ ବାହାରକୁ ଫିଙ୍ଗିବା ଦରକାର। ଯେମିତିକି ରନ୍ଧନଶାଳା ଓ ବାଥରୁମ୍ ଘର

0: ମଧ୍ୟ ଅଟେ। ସଫା ଘରରେ ରହିଲେ ଶରୀର ସୁସ୍ଥ ରହେ, ମନ ମଧ୍ୟ ଖୁସି ରହିଥାଏ, ପରିବେଶ ମଧ୍ୟ ସୁନ୍ଦର ଦେଖାଯାଏ। ଯଦି ଘର ସଫା ନ ରହେ ତେବେ ଧୂଳିମାଟି, ମାଛି, ମଶା ବଢି ବିଭିନ୍ନ ରୋଗ ମଧ୍ୟ ସୃଷ୍ଟି କରିଥାନ୍ତି। ଯେମିତିକି ଘରର ଚତୁଃପାର୍ଶ୍ୱରେ ପାଣି ଜମି ସବୁ କଣ ମଶା ମାଛି ସବୁ ହେଇ ଯେମିତି ରୋଗ ନ କରିପାରିବ ସେଥିପ୍ରତି ମଧ୍ୟ ଆମେ ଧ୍ୟାନ ଦେବା ଦରକାର। ସେଥିପାଇଁ ପ୍ରତିଦିନ ଘର ଝାଡୁ ପୋଛା କରିବା ଦରକାର। ଘରର ସମସ୍ତ ଜିନିଷ ଠିକ ଜାଗାରେ ରଖିଲେ ଘର ସୁନ୍ଦର ସଜା ସଜା ମଧ୍ୟ ଦେଖାଯାଏ। ଏମିତି ଆମେ ସବୁ ପ୍ରତି ଧ୍ୟାନ ଦେବା। ତା ସଙ୍ଗେ ସଙ୍ଗେ ମଧ୍ୟ ଘରର କଚରା କେବେ ବି ଏଠି ସେଠି ଫିଙ୍ଗିବା ନାହିଁ। ସବୁ କଚରା ଡଷ୍ଟବିନ୍ ରେ ପକାଇ ସମୟରେ ବାହାରକୁ ଫିଙ୍ଗିବା ଉଚିତ। ବିଶେଷ କରି ରନ୍ଧନଶାଳା ବାଥରୁମ୍ ସବୁବେଳେ ସଫା ରଖିବା ଦରକାର। କାରଣ ଏହି ସ୍ଥାନ ଗୁଡିକ ଅସଫା ରହିଲେ ରୋଗ ଜୀବାଣୁ ବଢିଥାଏ, ଆମକୁ ମଧ୍ୟ ତାହାର ପ୍ରଭାବ ଆମ ଉପରେ ପଡିଥାଏ। ଖାଦ୍ୟ ସବୁବେଳେ ଢାଙ୍କି ରଖିବା ଓ ବାସନ ପାତ୍ର ଭଲ ଭାବେ ଧୋଇବା ଦରକାର। ଦରଜା ଖୋଲି ରଖିଲେ ଆମକୁ ଶୁଦ୍ଧ ବାୟୁ ସୂର୍ଯ୍ୟଙ୍କର ଆଲୋକ ଆମ ଦେହକୁ ପ୍ରବେଶ କରିଥାଏ, ଯାହାଫଳରେ କି ପରିବେଶ ସୁସ୍ଥ ରହିବା ସଙ୍ଗେ ସଙ୍ଗେ ଆମର ମଧ୍ୟ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ। ଘରର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ମ୍ୟାଲେରିଆ ପରି ରୋଗ ମଧ୍ୟ ହୋଇପାରେ। ପିଲାମାନଙ୍କୁ ମଧ୍ୟ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଘରକୁ ସଫା ରଖିଲେ ପରିବାର ସୁସ୍ଥ ଆଉ ଗୋଟେ ସୁନ୍ଦର ବା ସୁଖୀ ପରିବାର ହୋଇ ଗଢି ତୋଳିପାରିବ। ରନ୍ଧନଶାଳା ଘରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଏଠାରେ ସବୁବେଳେ ସଫା ସୁତରା ରଖିବା ଦରକାର। ଖାଦ୍ୟକୁ ଢାଙ୍କି ରଖିବା ଓ ବାସନ ପାତ୍ର ସଫା କରିବା ଦ୍ୱାରା ଜୀବାଣୁ ଦୂର ରହେ। ବାଥରୁମ୍ ଓ ଶୌଚାଳୟ ଆମର ପ୍ରତିଦିନ ସଫା କରିବା ଉଚିତ, କାହିଁକି ନା ଆମେ ସେ ସବୁବେଳେ ବ୍ୟବହାର କରିଥାଉ। କାରଣ ଏହା ଅସଫା ରହିଲେ ବହୁତ ରୋଗ ହୋଇପାରେ। ଘର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଧ୍ୟ ଡେଙ୍ଗୁ ମଶା ମ୍ୟାଲେରିଆ ପରି ରୋଗ ହୋଇପାରେ। ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେଲେ ସେମାନେ ଭବିଷ୍ୟତରେ ଭଲ ଅଭ୍ୟାସ ଗଢି ଉଠନ୍ତି। ତେଣୁ ସମସ୍ତେ ମିଶି ଘର ଓ ପରିବେଶକୁ ସଫା ରଖିଲେ ସୁସ୍ଥ ସୁନ୍ଦର ଓ ନିରୋଗମୟ ବା ସୁଖମୟ ଜୀବନ ବିତାଇ ପାରିବା। ଘରକୁ ସଫା ରଖିବା ଆମ ଦୈନନ୍ଦିନ ଜୀବନରେ ଏକ ଅତ୍ୟନ୍ତ ଭଲ ଆବଶ୍ୟକ ଅଭ୍ୟାସ। ଘର କେବଳ ଦେଖିବାକୁ ସୁନ୍ଦର ଲାଗେ ନାହିଁ, ଏହା ଆମ ସ୍ୱାସ୍ଥ୍ୟକୁ ମଧ୍ୟ ସୁରକ୍ଷିତ ରଖେ। ଯେଉଁଠାରେ ସଫା ସୁତୁରା ରହେ ସେଠାରେ ରୋଗ ଜୀବାଣୁ ବଢିପାରେ ନାହିଁ। ତେଣୁ ପ୍ରତ୍ୟେକ ଲୋକଙ୍କର କର୍ତ୍ତବ୍ୟ ହେଉଛି ନିଜ ଘରକୁ ସଦା ସଫା ସୁଚିତ୍ରା ରଖିବା। ସଫା ଘରରେ ରହିଲେ ମନରେ ଶାନ୍ତି ଆସେ ଓ କାମ କରିବାର ଉତ୍ସାହ ମଧ୍ୟ ବଢେ। ଏହାପରେ ଘରକୁ ସଫା ରଖିବା ପାଇଁ ପ୍ରତିଦିନ ଝାଡୁ ପୋଛା କରିବା ଆବଶ୍ୟକ। ଧୂଳିମାଟି ଜମି ରହିଲେ ଆଲର୍ଜି, ସର୍ଦି, ଶ୍ୱାସକଷ୍ଟ ପରି ସମସ୍ୟା ହୋଇପାରେ। ଅବ୍ୟବହୃତ ଜିନିଷ ବହୁ ଦିନ ଧରି ରଖିବା ଉଚିତ ନୁହେଁ, କାରଣ ଏଥିରେ ଧୂଳି ଓ ପୋକ ବଢିଥାଏ। ରନ୍ଧନଶାଳା ଘରର ହୃଦୟ ସହିତ ସମାନ। ଏଠାରେ ଖାଦ୍ୟ ପ୍ରସ୍ତୁତ ହୋଇଥିବାରୁ ଏହାକୁ ବିଶେଷ ଭାବେ ସଫା ରଖିବା ଆବଶ୍ୟକ। ରନ୍ଧା ଖାଦ୍ୟ ଢାଙ୍କି ରଖିବା ଉଚିତ। ଶୌଚାଳୟ ମଧ୍ୟ ପ୍ରତିଦିନ ସଫା କରିବା ଦରକାର। ଫିନାଇଲ କିମ୍ବା ଜୀବାଣୁନାଶକ ଦ୍ୱାରା ସଫା କଲେ ରୋଗ ଜୀବାଣୁ ନଷ୍ଟ ହୁଏ, ଏଥିପ୍ରତି ଧ୍ୟାନ ଦେବା ଉଚିତ। ଏହିପରି ଘର ଆମ ଜୀବନର ସବୁଠାରୁ ପ୍ରିୟ ସ୍ଥାନ। ଆମେ ଦିନର ବହୁତ ସମୟ ଘରେ କାଟିଥାଉ, ସେଥିପାଇଁ ଘରକୁ ସଫା ସୁତୁରା ରଖିବା ଅତ୍ୟନ୍ତ ଆବଶ୍ୟକ। ସଫା ଘରରେ ରହିଲେ ଆମ ଶରୀର ସୁସ୍ଥ ରହେ, ମନ ପ୍ରସନ୍ନ ହୁଏ ଓ ପରିବେଶ ମଧ୍ୟ ଶାନ୍ତ ଲାଗେ। ତେଣୁ ପ୍ରତ୍ୟେକ ଲୋକଙ୍କୁ ନିଜ ଘର ସଫା ରଖିବାରେ ସଚେତନ ହେବା ଦରକାର। ତେଣୁ ଆମେ ସବୁବେଳେ ନିଜ ଘରକୁ ସଫା ଓ ସୁନ୍ଦର ରଖିବାକୁ ଚେଷ୍ଟା କରିବା ଉଚିତ।
1: ଜାଣିଲେ ଯେ ଗୃହ କେମିତି ସଫା ରଖିବା ବା ଘର କେମିତି ସଫା ରଖିବା, ବର୍ତ୍ତମାନ ଆମେ ଜାଣିବା ଯେ ପରିବେଶ ସଫା ରଖିବାର ଉପାୟ କଣ?
0: ପରିବେଶ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଫା ପରିବେଶରେ ରହିଲେ ଶରୀର ସୁସ୍ଥ ରହେ ଏବଂ ଚାରିପାଖ ସୁନ୍ଦର ଦେଖାଯାଏ। ଯଦି ପରିବେଶ ଅସଫା ରହେ ତେବେ ବିଭିନ୍ନ ରୋଗ ବ୍ୟାପିଥାଏ ଓ ଜୀବନ ଅସୁବିଧା ପୂର୍ଣ୍ଣ ହୁଏ। ସେଥିପାଇଁ ପରିବେଶ ସଫା ରଖିବା ପାଇଁ କିଛି ଭଲ ଅଭ୍ୟାସ ଅନୁସରଣ କରିବା ଦରକାର। ପ୍ରଥମେ କଚରା କେବେ ବି ରାସ୍ତା କିମ୍ବା ଖୋଲା ସ୍ଥାନରେ ଫିଙ୍ଗିବା ଉଚିତ ନୁହେଁ। ସବୁବେଳେ ଡଷ୍ଟବିନ୍ ରେ କଚରା ପକାଇବା ଦରକାର। ପ୍ଲାଷ୍ଟିକ ବ୍ୟବହାର କମ କରି କପଡା ବା କାଗଜର ବ୍ୟାଗ ବ୍ୟବହାର କରିବା ଭଲ। ଘର ଓ ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ଓ

0: ମ୍ୟାଲେରିଆ ପରି ରୋଗ ହୋଇପାରେ। ପ୍ରଥମ ଲଗାଣ କରିବା ପରିବେଶ ସୁରକ୍ଷାର ଏକ ମହତ୍ୱପୂର୍ଣ୍ଣ ଉପାୟ। ଗଛ ଆମକୁ ଶୁଦ୍ଧ ବାୟୁ ଓ ପରିବେଶକୁ ସବୁଜ ରଖେ। ନଦୀ ପୋଖରୀ କିମ୍ବା ରାସ୍ତାରେ ମଳମୂତ୍ର ବା କଚରା ଫିଙ୍ଗିବା ଉଚିତ ନୁହେଁ। ଯାନବାହନର ଧୂଆଁ କମ କରିବା ପାଇଁ ଅଧିକ ସାଇକେଲ ବ୍ୟବହାର କରିବା ଭଲ। ଯେମିତି ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ବଢାଇବା ମଧ୍ୟ ଆବଶ୍ୟକ। ପିଲାମାନଙ୍କୁ ଛୋଟ ବେଳୁ ସଫା ସୁତୁରା ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଯଦି ପରିବେଶ ସଫା ରଖିବାର ଚେଷ୍ଟା କରିବା ତେବେ ଆମ ସମାଜ ସୁନ୍ଦର ଓ ସୁସ୍ଥ ହୋଇ ଉଠିବ। ଯାନବାହନର ଧୂଆଁ ମଧ୍ୟ ପରିବେଶ ପ୍ରଦୂଷଣର ଏକ ବଡ଼ କାରଣ। ସେଥିପାଇଁ ଅପରିହାର୍ଯ୍ୟ ନହେଲେ ଗାଡି ବ୍ୟବହାର କମ କରିବା ଉଚିତ। ସାଇକେଲ ଚଳାଇବା କିମ୍ବା ସାଧାରଣ ଯାତାୟାତ ବ୍ୟବହାର କଲେ ବାୟୁ ପ୍ରଦୂଷଣ କମିଥାଏ। ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଅଧିକ ହର୍ନ ବା ଲାଉଡ ସ୍ପିକର ବ୍ୟବହାର ମଧ୍ୟ କମ କରିବା ଆବଶ୍ୟକ। ଯେପରିକି ପରିବେଶ ସଫା ରଖିବା ପାଇଁ ସମାଜରେ ସଚେତନତା ବଢାଇବା ଅତ୍ୟନ୍ତ ଦରକାର। ସ୍କୁଲ କଲେଜ ଓ ସମାଜରେ ସଫା ସୁତୁରା ଅଭିଯାନ କରାଗଲେ ଲୋକମାନେ ଅଧିକ ସଚେତନ ହେବେ। ସମସ୍ତେ ମିଶି ଯଦି ପରିବେଶ ସୁରକ୍ଷା ପାଇଁ କାମ କରିବା ତେବେ ଆମ ପୃଥିବୀ ସୁନ୍ଦର ସବୁଜ ଓ ସୁସ୍ଥ ହୋଇ ରହିବ। ସ୍ୱଚ୍ଛତା ଆମକୁ ଶୃଙ୍ଖଳାବଦ୍ଧ ଓ ସଚେତନ ଜୀବନ ଜୀବନ୍ତ କରିବାକୁ ଶିଖାଏ। ପିଲାମାନଙ୍କୁ ଛୋଟ ବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଦରକାର। ମହାତ୍ମା ଗାନ୍ଧୀ ଆମ ସ୍ୱଚ୍ଛତାକୁ ବହୁତ ଗୁରୁତ୍ୱ ଦେଇଥିଲେ। ତେଣୁ ଆମେ ସମସ୍ତେ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅଂଶ କରି ସୁସ୍ଥ ସୁନ୍ଦର ଓ ସୁଖମୟ ସମାଜ ଗଢିବା ଉଚିତ।
1: ଯାହା ହଉ ମ୍ୟାଡାମ, ଆଜି ଆପଣ ଆମେ କେମିତି ଘରର ସ୍ୱଚ୍ଛତା ରଖିବା ତା ସହିତ ପରିବେଶର ସ୍ୱଚ୍ଛତା କେମିତି ରଖିବା ଏସବୁ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଆସି ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।
2: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି, କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଏବଂ ରାଜ୍ୟରେ ଯୁକ୍ତ 3ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ। ଏହାସହ ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟପାଳନ ପାଇଁ ଅନୁମୋଦନ ପତ୍ର ପ୍ରଦାନ କରିବେ। କେନ୍ଦ୍ର ଓ ରାଜ୍ୟ ସରକାର ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ମୂଲ୍ୟ ଶୃଙ୍ଖଳ, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ଗୋପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ କହିଛନ୍ତି। ଭୁବନେଶ୍ୱରଠାରେ ଓଡ଼ିଶାରେ ମତ୍ସ୍ୟଚାଷ ଓ ଆକ୍ୱାକଲଚର ଯୋଜନାର ସମୀକ୍ଷା କରି ଶ୍ରୀ ସିଂ କହିଛନ୍ତି, ଓଡ଼ିଶାରେ 2025-26 ଆର୍ଥିକ ବର୍ଷରେ 1,70,000 ମେଟ୍ରିକ୍ ଟନ୍ ମତ୍ସ୍ୟ ଉତ୍ପାଦନ ହୋଇଛି। ଏହାଦ୍ୱାରା 1,600,000 ଅଧିକ ମତ୍ସ୍ୟଜୀବୀଙ୍କୁ ସହାୟତା ମିଳିପାରିଛି। ଏହାସହ ରାଜ୍ୟରେ 5,428 କୋଟି ସାମୁଦ୍ରିକ ଉତ୍ପାଦ ରପ୍ତାନୀ ହୋଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ରାଜ୍ୟ ପାଇଁ 1,300 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପ ମଞ୍ଜୁର ହେବା ଦ୍ୱାରା ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଛି। ଏହାସହ ଭିତ୍ତିଭୂମିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଉତ୍ପାଦନ ପରବର୍ତ୍ତୀ ସୁବିଧା ମଧ୍ୟ ଉପଲବ୍ଧ ହୋଇଛି। ମତ୍ସ୍ୟ ଓ ମତ୍ସ୍ୟଜାତ ଉତ୍ପାଦର ରପ୍ତାନୀ ବୃଦ୍ଧି ପାଇଲେ ରାଜ୍ୟର ଅର୍ଥନୀତି ସୁଦୃଢ଼ ହେବ ବୋଲି ବୈଠକରେ ଶ୍ରୀ ସିଂ କହିଛନ୍ତି।
1: ଓଡ଼ିଶା ମେ ନିର୍ଯାତ ବଢ଼େଗା, ରୋଜଗାର କେ ଅବସର

0: ସ୍ତରୀୟ ତଦାରଖ ଦଳ ଗଠନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର, ଛାତ୍ରାବାସ, ଦକ୍ଷତା ବିକାଶ କେନ୍ଦ୍ର ଆଦି ବିଭିନ୍ନ ସ୍ଥାନରେ ଏହି ତଦାରଖ ଦଳ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିବେ। ସାତ ଦିନ ମଧ୍ୟରେ ଯାଞ୍ଚ କାର୍ଯ୍ୟ ଶେଷ କରି ସଂଶୋଧନମୂଳକ ପଦକ୍ଷେପ ସମ୍ପର୍କିତ ଏକ ସମନ୍ୱିତ ରିପୋର୍ଟ ଦାଖଲ କରିବେ। ହୀରାକୁଦ ନଦୀବନ୍ଧ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ରେ ଥିବା ହୀରାକୁଦ ଜଳଭଣ୍ଡାରର ସରାଡ଼ି ଓ ସିଓରି ନାରାୟଣଠାରେ ଦୁଇଟି ଗଜ୍ ଷ୍ଟେସନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଛତିଶଗଡ଼ ସରକାରଙ୍କୁ ଆପତ୍ତିବିହୀନ ପ୍ରମାଣପତ୍ର ମଗାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଗଜ୍ ଷ୍ଟେସନ ବ୍ୟାରେଜ୍ ବାହାରେ ରହୁଥିବାରୁ ହୀରାକୁଦ ଜଳଭଣ୍ଡାର ଜଳପ୍ରବାହର ସଠିକ୍ ତଥ୍ୟ ମିଳିପାରୁନାହିଁ। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା କରାଯାଇଥିଲା। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ପକ୍ଷରୁ ଆୟୋଜନ କରାଯିବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡୱିୟା ଆଜି ଏହି ବିଷୟରେ ଘୋଷଣା କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଏବଂ ଯୁକ୍ତ 3ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ପ୍ରକୃତିର ଅମୂଲ୍ୟ ବରଦାନ ଔଷଧୀୟ ବୃକ୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ପ୍ରାଚୀନ କାଳରୁ ମାନବ ସଭ୍ୟତା ସହିତ ଜଙ୍ଗଲ ଏବଂ ବୃକ୍ଷଲତାର ଅତି ନିବିଡ଼ ସମ୍ପର୍କ ରହିଆସିଛି। ପ୍ରକୃତି ଆମକୁ ଏଭଳି ଅନେକ ବୃକ୍ଷ ଉପହାର ଦେଇଛି ଯାହା କେବଳ ପରିବେଶକୁ ସନ୍ତୁଳିତ ରଖେ ନାହିଁ ବରଂ ମାରାତ୍ମକ ରୋଗରୁ ମଣିଷକୁ ରକ୍ଷା କରିବା ପାଇଁ ସଞ୍ଜୀବନୀ ସଦୃଶ କାମ କରେ। ଏହି ବୃକ୍ଷଗୁଡ଼ିକୁ ଆମେ ଔଷଧୀୟ ବୃକ୍ଷ ବୋଲି କହିଥାଉ। ଭାରତ ହେଉଛି ଆୟୁର୍ବେଦର ଜନ୍ମଭୂମି। ଆମର ବେଦ, ପୁରାଣ ଆଦିରେ ବିଭିନ୍ନ ବୃକ୍ଷର ଔଷଧୀୟ ଗୁଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେଗୁଡ଼ିକ ମଧ୍ୟରେ କେତୋଟି ହେଉଛି ନିମ, ତୁଳସୀ, ଅଁଳା ଏବଂ ଅଶ୍ୱଗନ୍ଧା। ନିମକୁ ପ୍ରକୃତିର ଔଷଧ ଦୋକାନ ବୋଲି ଅଭିହିତ କରାଯାଇଥାଏ। ଏହାର ପତ୍ର, ଛାଲ ଏବଂ ମଞ୍ଜିରେ ଜୀବାଣୁନାଶକ ତଥା ଆଣ୍ଟିଫଙ୍ଗାଲ ଗୁଣ ରହିଛି ଯାହାକି ଚର୍ମରୋଗ ଏବଂ ରକ୍ତ ସଫା କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ସେହିଭଳି ପ୍ରତ୍ୟେକଟି ଭାରତୀୟଙ୍କ ଘରେ ପୂଜା ପାଉଥିବା ତୁଳସୀ ଗଛ କଫ, ଥଣ୍ଡା ଓ ଜ୍ୱର ଉପଶମ କରିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଭିଟାମିନ୍ ସିର ଏକ ବଡ଼ ଉତ୍ସ ହେଉଛି ଅଁଳା ଯାହା ହଜମ ପ୍ରକ୍ରିୟା, କେଶ ଏବଂ ଦୃଷ୍ଟିଶକ୍ତି ପାଇଁ ଅତ୍ୟନ୍ତ ଉପକାରୀ ସାବ୍ୟସ୍ତ ହୋଇଛି। ଶାରୀରିକ ଦୁର୍ବଳତାକୁ ଦୂର କରିବା ସହ ମାନସିକ ଚାପ ହ୍ରାସ ଏବଂ ଶରୀରରେ ସ୍ଫୁର୍ତ୍ତିକୁ ବଢ଼ାଇବାରେ ଅଶ୍ୱଗନ୍ଧା ଏକ ଉପଯୋଗୀ ଔଷଧ ଭାବେ ବ୍ୟବହାର କରାଯାଏ। ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼, ଶିମିଳିପାଳ ଜଙ୍ଗଲ ଆଦି ଅଞ୍ଚଳରେ ଏଭଳି ବହୁ ଦୁର୍ଲଭ ଜଡ଼ିବୁଟି ଏବଂ ଔଷଧୀୟ ବୃକ୍ଷ ରହିଛି। ନିକଟରେ ପ୍ରକାଶିତ ଏକ ସୂଚନା ଅନୁଯାୟୀ କର୍କଟ ରୋଗର ପ୍ରତିଷେଧକ ପ୍ରସ୍ତୁତ କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଏବଂ ଜୈବ ସୂଚନା ବିଜ୍ଞାନ ବିଭାଗ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଛି। ଗନ୍ଧମାର୍ଦ୍ଦନରୁ ସଂଗୃହୀତ କେତୋଟି ଉଦ୍ଭିଦକୁ ମନୋନୀତ କରାଯିବା ସହ ଏହାର ଉପଯୋଗ ମାଧ୍ୟମରେ କ୍ୟାନ୍ସର ରୋଗକୁ ପ୍ରତିହତ କରିବା ପାଇଁ ଏକ ଫର୍ମୁଲାର ବିକାଶ କରାଯାଇଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାଗାରରେ କ୍ୟାନ୍ସର କୋଷଗୁଡ଼ିକ ଉପରେ ଏହାର ପ୍ରଭାବକୁ ଯାଞ୍ଚ କରାଯାଇଛି। ଏହାପରେ ମୂଷା ଉପରେ ମଧ୍ୟ ପ୍ରାଥମିକ କ୍ଲିନିକାଲ ଟେଷ୍ଟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି। ଏହାର ଆଶାଜନକ ଫଳାଫଳ ମିଳୁଛି। ମାନବ ଶରୀରରେ ପ୍ରକୃତିରୁ ପ୍ରସ୍ତୁତ ଏହି ଔଷଧର ପରୀକ୍ଷାମୂଳକ ଉପଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଭାଗ କହିଛି। ଏପର୍ଯ୍ୟନ୍ତ ହୋଇଥିବା ପରୀକ୍ଷଣରୁ ଔଷଧ ପାର୍ଶ୍ୱ ପ୍ରତିକ୍ରିୟା ଶୂନ୍ୟ ଥିବା ଜଣାପଡ଼ିଛି। କ୍ୟାନ୍ସର ରୋଗରୁ ସୁସ୍ଥତା ପାଇଁ ପ୍ରଚଳିତ କେମୋଥେରାପି ଚିକିତ୍ସାରେ

0: ସୁସ୍ଥ କୋଷ ପ୍ରଭାବିତ ହେଉଥିବା ବେଳେ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଏହି ପ୍ରାକୃତିକ ଔଷଧ କେବଳ କ୍ୟାନ୍ସର କୋଷ ଉପରେ ପ୍ରଭାବ ବିସ୍ତାର କରିବା ରୋଗ ନିରାକରଣ ଦିଗରେ ସମ୍ଭାବନା ସୃଷ୍ଟି କରିଛି। ଏଥିରୁ ଏହା ପ୍ରତୀୟମାନ ହୁଏ ଯେ ପ୍ରକୃତି ହିଁ ମଣିଷକୁ ସୁସ୍ଥ ରଖିବାରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ବର୍ତ୍ତମାନର ଆଧୁନିକ ଯୁଗରେ ଏଲୋପାଥିକ୍ ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା ଯୋଗୁଁ ବିଶ୍ୱବ୍ୟାପୀ ପ୍ରାକୃତିକ ଚିକିତ୍ସା ପ୍ରତି ଲୋକଙ୍କର ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ୱର ପ୍ରାୟ 80% ଲୋକ ପ୍ରାଥମିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପାରମ୍ପରିକ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି। ଦେଶରେ ଔଷଧୀୟ ବୃକ୍ଷଗୁଡ଼ିକର ସଂରକ୍ଷଣ ପାଇଁ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ଅଧୀନରେ ରାଷ୍ଟ୍ରୀୟ ଔଷଧୀୟ ଉଦ୍ଭିଦ ବୋର୍ଡ ଏ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ସେଥିମଧ୍ୟରେ ଔଷଧୀୟ ବୃକ୍ଷରାଜିର ସଂରକ୍ଷଣ, ଏହାର ଚାଷ ଏବଂ ବ୍ୟାପକ ବଜାର ବ୍ୟବସ୍ଥା ଅନ୍ତର୍ଭୁକ୍ତ। ପ୍ରାକୃତିକ ପରିବେଶ ମଧ୍ୟରେ ଔଷଧୀୟ ବୃକ୍ଷଗୁଡ଼ିକୁ ସୁରକ୍ଷିତ ରଖିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ 115 ଅଧିକ ଔଷଧୀୟ ବୃକ୍ଷ ସଂରକ୍ଷଣ ଅଞ୍ଚଳ ପ୍ରତିଷ୍ଠା କରାଯାଇଛି। କୃଷି ମନ୍ତ୍ରଣାଳୟର ମିଶନ ଫର୍ ଇଣ୍ଟିଗ୍ରେଟେଡ୍ ଡେଭଲପମେଣ୍ଟ ଅଫ୍ ହର୍ଟିକଲଚର ଯୋଜନା ଅଧୀନରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଅଶ୍ୱଗନ୍ଧା, ଶତାବରୀ, ତୁଳସୀ ଆଦି ଚାଷ କରିବା ପାଇଁ 40-50% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି। ଚାଷୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଯୋଗାଯୋଗକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଚରକ ମୋବାଇଲ୍ ଆପ୍ ଏବଂ ୱେବ୍ ପୋର୍ଟାଲକୁ କାର୍ଯ୍ୟକ୍ଷମ କରାଯାଇଛି। ବିଭିନ୍ନ ଆଞ୍ଚଳିକ ଭାଷାରେ ଏହା ଉପଲବ୍ଧ ରହିଛି। ଏପରିକି ଜନସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଦ୍ୟାଳୟ ଓ ସର୍ବସାଧାରଣ ସ୍ଥାନମାନଙ୍କରେ ଔଷଧୀୟ ବଗିଚା ପ୍ରସ୍ତୁତ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଔଷଧୀୟ ବୃକ୍ଷଲତା ହେଉଛି ଆମର ଐତିହ୍ୟ ଏବଂ ଭବିଷ୍ୟତର ସୁରକ୍ଷା କବଚ। ସେଗୁଡ଼ିକର ମୂଲ୍ୟ ବୁଝିବା ସହ ସଂରକ୍ଷଣ ନେଇ ଆସନ୍ତୁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗ ଶେଷ ହେଲା।
2: ଆକାଶବାଣୀ ସମ୍ବଲପୁର, କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ପିଏମ୍ ସୂର୍ଯ୍ୟଘର ଯୋଜନାକେ ପିଏମ୍ ଆବାସ ଆଉ ରାଜ୍ୟ ଗୃହ ଯୋଜନା ସାଙ୍ଗେ ଯୋଡ଼ାଯିବା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ସାଇବର ଠକେଇ ମାମଲାର ତୁର୍ତ୍ତି ସମାଧାନ ଲାଗି ଓଡ଼ିଶା ପୁଲିସ ତରଫ ମୂଲ ହେଲା ଇ0 FIR ବ୍ୟବସ୍ଥା। ହୀରାକୁଦ ଜଲ ପରିଚାଳନାକେ ନେଇକରି ସମ୍ବଲପୁରଠାରେ ହେଇଛେ ଆନ୍ତଃ ରାଜ୍ୟ ବୈଠକ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଆଉ ରହିଲା 8 ଦିନ, ଶେଷ କ୍ଷେପେ ପହଞ୍ଚିଲା ପ୍ରସ୍ତୁତି। ଆଉର୍ ହୀରାକୁଦ ଜଲଭଣ୍ଡାରନୁ ଆଇବାକାଲି ଛଡ଼ାଯିବା ଇ ବଛରର ପହେଲା ବର୍ଡ ପ୍ୟାନ୍। ଏଥର ପୁରା ଖବର। ଶକ୍ତି କ୍ଷେତ୍ରଥି ସୁଧାର, ସୁରକ୍ଷା ଆଉ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଯୋଜନାର କାର୍ଯ୍ୟକାରିତା ଉପରେ ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ

0: ସିଂ ଦେଓଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଅକ୍ଷୟ ଶକ୍ତି ଆଉ ସୁଲଭ ଘର ଉପରେ ଜୋର ଦେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଦେଓ ପିଏମ୍ ସୂର୍ଯ୍ୟଘର ଯୋଜନାକେ ପିଏମ୍ ଆବାସ ଆଉ ରାଜ୍ୟ ଗୃହ ଯୋଜନା ସାଙ୍ଗେ ଯୋଡ଼ାଯିବା ବୋଲି ଘୋଷଣା କରିଛନ୍। ଇ ଯୋଜନା ଅଧୀନଥି ସହରାଞ୍ଚଳନ ଛାତ ଉପରେ 1 କିଲୋୱାଟ୍ର ସୌର ପ୍ୟାନେଲ ସ୍ଥାପନା ଲାଗି କେନ୍ଦ୍ର ତରଫରୁ 30,000 ଟଙ୍କା ଆଉ ରାଜ୍ୟ ସରକାରଙ୍କ ତରଫରୁ 25,000 ଟଙ୍କାର ସବସିଡ଼ି ସାହାଯ୍ୟ ଦିଆଯାଉଛି। ହିତାଧିକାରୀମାନଙ୍କୁ 1875 ଟଙ୍କା ଖର୍ଚ୍ଚାଥି ଇ ସୁବିଧା ମିଳିବା। ବୈଠକଟି ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଶକ୍ତି ଆଉ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଇଆଇଏମ୍ ସମ୍ବଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଆୟୋଜ ହୋଇଯାଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସୁଭଦ୍ରା ଶକ୍ତି ଜରିଏ ମହିଳାମାନେ କେନ୍ତାକରି ଆତ୍ମନିର୍ଭରଶୀଳ ହେବେ ଆଉ ଇ ଦିଗେ ରାଜ୍ୟ ସରକାରଙ୍କର ଭିଜନ ବାବଦେ ମହିଳାମାନଙ୍କୁ ଉଦ୍ବୋଧନ ଦେଇଛନ୍। ସମ୍ମିଳନୀଟି ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାର ବ୍ଲକସ୍ତରୀୟ ମହାସଂଘ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ରାଜ୍ୟରେ ଥିବାର 6,10,000 ସ୍ୱୟଂ ସହାୟକ ଗୋଷ୍ଠୀର 26,40,000 ମହିଳାଙ୍କୁ ଲକ୍ଷ୍ୟପତି ଦିଦି ବନାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ସାଇବର ଆର୍ଥିକ ଠକେଇ ମାମଲାର ତୁର୍ତ୍ତି ପଞ୍ଜୀକରଣ ଆଉ ତଦନ୍ତ ଆଉ ଇଥି ଶିକାର ହୋଇଥିବା ଲୁକର ମାମଲାର ସମାଧାନ ଦିଗେ ଓଡ଼ିଶା ପୁଲିସ ତରଫରୁ ଆଜି E0 FIR ବ୍ୟବସ୍ଥା ମୁଲ କରାଯାଇଛି। କଟକ ରାଜ୍ୟ ପୁଲିସ ମୁଖ୍ୟାଳୟନ ହୋଇଥିବାର କାର୍ଯ୍ୟକ୍ରମକେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରିକରି କହିଛନ୍, ସାଇବର ଅପରାଧର ମୁକାବିଲା ଲାଗି ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସବୁନୁଜହ ବ୍ୟବହାର କରାଯିବା। ସାଇବର ଆର୍ଥିକ ଠକେଇର ଶିକାର ହୋଇଥିବା ଲୋକ ଡେରି ନାଇଁ କରି 1930 ଜଲ୍ଦି ଅଭିଯୋଗ କରବାର୍କେ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍। ନୂଆ ବ୍ୟବସ୍ଥା ଅନୁସାରେ 10,00,000 ଟଙ୍କା କି ତାର ଅତକା ସାଇବର ଆର୍ଥିକ ଠକେଇ ବାବଦ ଅଭିଯୋଗ 1930 ପଞ୍ଜୀକୃତ ହେଲେ ସ୍ୱୟଂଚାଳିତ ଭାବେ E0 FIR କରାଯାଇପାରବା। ତାର ଉତ୍ତରୁ ଅପରାଧ ଶାଖାର ସାଇବର ପୁଲିସ ଷ୍ଟେସନକେ ଏଇଟା ପଠାଯିବା। ପ୍ରାଥମିକ ଯାଞ୍ଚ ଉତ୍ତରୁ ସାଇବର ପୁଲିସ ଷ୍ଟେସନ ନିୟମିତ FIR ପଞ୍ଜୀକରଣ କରିକରି ତଦନ୍ତ ମୂଲ କରବା ବୋଲି ଶ୍ରୀ ଖୁରାନିଆ କହିଛନ୍। ରାଜ୍ୟ ପୁଲିସ ବିଭାଗଟି ପାଖାପାଖି 33,000 ପଦବୀ ଖାଲି ପଡ଼ିଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍। ଜନସଂଖ୍ୟା ତୁଳନାଥି ଓଡ଼ିଶା ପୁଲିସଥି ମାନବ ସମ୍ବଳ କମ୍ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଥି ଗଲା 2 ବର୍ଷରେ 17,000 ନୂଆ ପଦବୀ ତିଆରି କରାଯାଇଛି। ଖାଲି ଥିବାର ସବୁ ପଦବୀମାନଙ୍କୁ ଖୁବ୍ ଜଲ୍ଦି ପୂରା କରାଯିବା ବୋଲି ଶ୍ରୀ ଖୁରାନିଆ କହିଛନ୍। ଭୁବନେଶ୍ୱର ପୂର୍ବତଟ ରେଲପଥ ମୁଖ୍ୟାଳୟନ ଛତିଶଗଡ଼ ଆଉ ଓଡ଼ିଶା ଉପକ୍ଷେତ୍ର ଆଉ ରାଜ୍ୟ ଶ୍ରମିକ ବୋର୍ଡ ଦେଖରେଖଥି ଆଇବା ଶୁକ୍ରବାର ଦିନ ଗୋଟିଏ ରକ୍ଷା ପେନ୍ସନ୍ ସମାଧାନ ଶିବିର କରାଯିବା। ରାଜ୍ୟ ରହୁଥିବାର ପ୍ରତିରକ୍ଷା ପେନ୍ସନ୍ ଭୋଗୀମାନଙ୍କର ପେନ୍ସନ୍ ବାବଦ ଅଭିଯୋଗର ସମାଧାନ ଲାଗି ଏହି ଶିବିରର ଆୟୋଜନ କରାଯାଉଛି। ପ୍ରତିରକ୍ଷା ପେନ୍ସନ୍ ଭୋଗୀମାନେ ଜରୁରୀ ଦସ୍ତାବେଜ ସହିତ ରେଲ ମୁଖ୍ୟାଳୟନ ଉପସ୍ଥିତ ରହିବାକୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମଟି ନାଁ ଲେଖା ଲାଗି ଆଜି ପହିଲା ଖେପ ମେଧା ତାଲିକା ବାହାରିଛି। ଆଇବା କାଲିଠାନୁ 15 ତାରିଖ ତକ ନାଁ ଲେଖା ଚାଲବା। ଇ ଖେପେ ବିଜ୍ଞାନ ବିଭାଗ ଲାଗି 93.4%, ବାଣିଜ୍ୟ ବିଭାଗ ଲାଗି 82.4%, କଳା ବିଭାଗ ଲାଗି 81% କଟ୍ ଅଫ୍ ମାର୍କ ଧାରିଜ କରାଯାଇଛି। ଆବେଦନ କରିଥିବାର 4,61,000 ଛାତ୍ରଛାତ୍ରୀଙ୍କ ଭିତରୁ 4,29,000 ନାଁ ଲେଖାବାର ଲାଗି ବଛା ହୋଇଛନ୍। ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟ ଯୁକ୍ତ 3 ପହିଲା ଖେପ ନାଁ ଲେଖା ଲାଗି ସଂଶୋଧିତ ସୂଚୀ ବାହାର କରାଯାଇଛି। କେଜିନୁ ପିଜି ତକ ମାହାଲିଆ ନାଁ ଲେଖା ଘୋଷଣା ହେବାର ଉତ୍ତରୁ ଏହି ସଂଶୋଧିତ ଟାଇମ୍ଲାଇନ୍ ବାହାରିଛି। ଯେନ୍ ଛାତ୍ରଛାତ୍ରୀମାନେ ଆଗନୁ ପହିଲା ଖେପ ନାଁ ଲେଖା ପ୍ରକ୍ରିୟାଥି ସାମିଲ ହୋଇଥିଲେ ସେମାନେ ଆଜିଠାନୁ 12 ତାରିଖ ତକ ଫେର୍ ଘାଏ ଚଏସ୍ ଫିଲିଂ କରିପାରିବେ। OTP ଭେରିଫିକେସନ୍ ଜରିଏ ଏହି ସଂଶୋଧିତ ସୁଯୋଗର ଲାଭ ଉଠାଇପାରିବେ। ସବିଶେଷ ତଥ୍ୟ ଲାଗି ଛାତ୍ରଛାତ୍ରୀମାନଙ୍କୁ ସାମ୍ସ ପୋର୍ଟାଲ ଦେଖବାର୍କେ ବିଭାଗ ତରଫରୁ କୁହାଯାଇଛି। ସେନ୍ତା 2 ନମ୍ବର ଖେପ୍ ମେରିଟ୍ ଲିଷ୍ଟ July 20 ବାହାରିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ହୀରାକୁଦ ଜଲ ପରିଚାଳନାକେ ନେଇକରି ସମ୍ବଲପୁର ବୁର୍ଲା ନଥିବାର ଅଶୋକ ନିବାସଠାରେ ଓଡ଼ିଶା ଆଉ ଛତିଶଗଡ଼ ଭିତରେ ଆନ୍ତଃରାଜ୍ୟ ବୈଠକ ହୋଇଯାଇଛି। ବୈଠକଟି କେନ୍ଦ୍ରୀୟ ଜଲ ଆୟୋଗର ଅଧିକାରୀ, ଓଡ଼ିଶା ଆଉ ଛତିଶଗଡ଼ ଜଲ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିକରି ଆଇବାକାଲି ହୀରାକୁଦ ଜଲଭଣ୍ଡାରନୁ ଛଡ଼ା ହେବାର୍କେ ଥିବାର ଇ ବଛରର ପହେଲା ବଏଡ୍ ପାନ୍ ବାବଦେ ଆଲୋଚନା କରିଛନ୍। କଲମା ବ୍ୟାରେଜର 61 ଗେଟ୍ ଖୋଲାଯାଇଥିବାର ବେଳେ 5 ଗେଟ୍ ବନ୍ଦ କରାଯାଇଛି। ବୈଠକ ବାବଦେ ଛତିଶଗଡ଼ ଜଲ ସମ୍ପଦ ବିଭାଗର ପ୍ରଣୟ ପାଲ କହିଛନ୍।
1: दूसरे स्टेट एक दूसरे को कैसे कोऑर्डिनेट करेंगे उसके लिए बैठक था कि अचानक बारिश होने से किस तरह से एक दूसरे को सहयोग करना है ताकि लोगों को उसमें प्रॉब्लम ना हो, लोगों के जनधन के हानि ना हो, उससे बचने के उपाय हो। ये एक रूटीन बैठक रहता है, हर मानसून में होता है, दो बार होता है। वहाँ से जो रिलीज होता है वाटर का, उसका जो जानकारी समय पर मिले, तो उसमें ये देखा गया कि ऑनलाइन में सिस्टम में भी है जो कि वेबसाइट में अपडेटेड रहता है।
0: महाप्रभु श्री जगन्नाथों रथजात्रा के आउ 8 दिन बाकी रही बेले रथ या काम शेष खेपे पहुंचे। श्री विग्रह मान स्वागत करवा लगी बड़दाण्ड के अति सुंदर भाव सजा जाइए। महाप्रभु मानकर तीन ही रथर रंग चित्र काम शेष खेपे पहुंचे। सियाड़े दर्जी सेवक मैंने रथ कपड़ा कटा आउ सिलई काम आउ हंसपटा बाड़िया काम आज करुछन। तार उतरु कलश उठाजार सहित ठेकेरा बाड़ आउ कनमुंडी थी पीतल छाउणी करा। इतार भितर तीन ही रथर महाराणा सेवक मैंने 10 लेखा रथमोड़ चका फाली तैयार काम शेष करिछन। सियाड़े श्रीमंदिर अणसर घरे महाप्रभु मानकर गुप्त सेवा भिल चालुछे। षष्ठी तिथिनु मूल होइतिबार ओसो लागी नीति आइबा नवमी तिथि तक चालबा। जर्नु भलेकि महाप्रभु मैंने अषाढ़ मासर उज्जवल पखर द्वितीया तिथि अवसर रथजात्रा थी मौसी माँ घर के जिबे। रथजात्रा आघनु आज 2 दिने पूरी रेल स्टेशन न मकड्रिल करा जाइछि। ओड्राफ, अग्निशम, जीआरपी, आरपीएफ, एसटीयू आउ जिला प्रशासन मिसिकरी मकड्रिल करिछन। आतंकवादी आक्रमण के अटकाबारटा इतार मूल उद्देश्य आए। राज्य सड़क दुर्घटना के कम करबार, लुकर सुरक्षा के सुनिश्चित करबार लक्ष्य नहींक्री मूल होइतिबार गाड़ी फिटनेस जांच काम 2 दिन तक परिवहन विभाग तरफ 3057 गाड़ी जांच करा जाइछे। फिटनेस आ पंजीकरण नाइ थिबार 478 गाड़ी ई चालान सहित परमिट नाइ थिबार 172 गाड़ी भिल चालान कटा जाइथिबार विभाग तरफ कहा जाइछि। राज्य सड़क सुरक्षा व्यवस्था के बरकस करबा लागि पुलिस प्रशासन सहित तालमेल रखिकरी परिवहन विभाग तरफ वाहन आउ ई चालान डैशबोर्ड थी आलर्ट व्यवस्था करा जाइछि। बौद्ध जिला सड़क सुरक्षा कमिटी बैठक थी ट्राफिक नियम मानबार आउ गाड़ी जांच के अत्का कड़ाकड़ी करबार लगी जिलापाल निर्देश देछन। परिवहन, पुलिस, अबकारी आउ अलगा विभाग निजर भितर तालमेल रखिकरी ताके पालन करबार के बैठक थी आलोचना करा जाइछे। बौद्ध जिला 77 वन महोत्सव सप्ताह पालन अवसर खास कार्यक्रम हो जाए। इथि वन विभाग अधिकारी माने जोग देकरी परिवेश सुरक्षा और भविष्य पीढ़ीर सुरक्षित जीवन लगी बहुत गच लगाबार्टा इ समयार आह्वान है बोली कहिछन। उपरमुड़े जबर वर्षा होबानु हीराकूद जलभंडार जलस्तर बढ़भार के लगी। इताके नजर थी रखिकी हीराकूद जलभंडार करतृपक्ष तरफ आईबा काल सकाल 11 इ बचर पहला बयड पैन छड़ा जीवा। इथिलागि 12 जिलार जिलापाल मानकु डेम करतृपक्ष तरफ सतर्क सूचना जारी करा जाइछि। गेट खुलबार बेलके महानदी भितर के जेंता केही नाइ जिवे सेथिलागि सतर्क करा जाइछि। पाणीपाग उत्तर पश्चिम बंगोपसागर आउ ताके लागिकरी थिबार उत्तर ओडिशा पश्चिमबंग समुद्र खणि न होइतिबार अवपात दुर्बल हेबार उतरु राज्य वर्षा कमिछि। आइस्थानु आइबा 12 तारिख तक राज्यर केतेटा जागानो हालकानु मध्यम धरणर वर्षा होइपारे। शेषे मुखिया खबर फेर घाए। पीएम सूर्यघर योजना के पीएम आवास आउ राज्य गृह योजना संगे जुड़ा जीवा घोषणा कले उपमुख्यमंत्री कनक बर्धन सिंह देव। साइबर ठकई मामलार तुर्ति समाधान लगे ओडिशा पुलिस तरफ मूल हेला E0 FIR व्यवस्था। हीराकूद जल परिचालना के नेकरी संबलपुर थाने हेइजे आंतह राज्य बैठक। विश्व प्रसिद्ध पुरी रथजात्रा के आउ रहला 8 शेष खेपे पहुंचला प्रस्तुति। आउ हीराकूद जलभंडारू आईबा काल छड़ा जीवा इ बचर पहला बयड पैन। आज आंचलिक खबर इन शेष है। जुहार।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ଭାବ୍ୟ ଏଲନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8ଟି ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶର ଅଧିକାଂଶ ଭାଗରେ ଏବେ ଭଲ ପରିମାଣର ବର୍ଷା ହୋଇଛି, ଫଳରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକର ସଂଖ୍ୟା 262ରୁ 178କୁ ହ୍ରାସ ପାଇଛି। ନୂଆଦିଲ୍ଲୀରେ ଏଲନିନୋର ସମ୍ଭାବ୍ୟ ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଜୁନ୍ ମାସରେ 33% ବର୍ଷା କମ୍ ହୋଇଥିବାବେଳେ ଜୁଲାଇ ମାସରେ ମୌସୁମୀ ପ୍ରଭାବ ଯୋଗୁଁ ବର୍ଷାର ପରିମାଣ ବୃଦ୍ଧି ପାଇଛି, ଫଳରେ ମୋଟାମୋଟି ବର୍ଷା ଅଭାବ 24% ହ୍ରାସ ପାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି।
3: ଯୋ କୃଷି କି ପରିସ୍ଥିତି ପୈଦା ହୋ ରହି ହେ ଉସ ପର ଲଗାତାର ହମାରି ନଜର ହେ ଔର ହର ମଙ୍ଗଲବାର କୋ ମୈ ଇସକି ଗହରାଇ ସେ ସମୀକ୍ଷା କରତା ହୁଁ। ଜୁନ କେ ମହିନେ ମେ 33% ବାରିଶ କମ ହୁଇ ଥି, ଲେକିନ ଜୁଲାଇ ନେ ଥୋଡା କଭର କିଆ ହେ ଔର କଲ ତକ 24% ବାରିଶ କମ ହୁଇ ହେ। ଅଭି ହାଲ ମେ 3-4 ଦିନୋ ମେ देश के कई हिस्सों में बारिश हुई है, कई राज्यों में बारिश हुई है।
2: ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ସରକାର ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବର୍ଷା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଚଳିତ ମାସରେ ବର୍ଷାର ପରିମାଣ ଆହୁରି ଅଧିକ ବୃଦ୍ଧି ପାଇପାରେ ବୋଲି ଶ୍ରୀ ଚୌହାନ ଆସ୍ଥା ପ୍ରକଟ କରିଛନ୍ତି, ଫଳରେ ଖରିଫ୍ ଚାଷ ମଧ୍ୟ ଭଲ ହୋଇପାରିବ। ଦେଶରେ 350 ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମିରେ ଖରିଫ୍ ବୁଣା କାର୍ଯ୍ୟ ସମ୍ପନ୍ନ ହୋଇଛି। ଅଳ୍ପ ଦିନରେ ଏବଂ କମ୍ ଜଳରେ ଉତ୍ପାଦିତ ହେଉଥିବା ଶସ୍ୟ ମକା, ବାଜରା ଏବଂ ମୁଗ ଭଳି ଶସ୍ୟ ଚାଷ କରିବା ଲାଗି ଶ୍ରୀ ଚୌହାନ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆସନ୍ତାକାଲି ଭୁବନେଶ୍ୱର ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ। କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଓ

ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମତ୍ସ୍ୟ କ୍ଷେତ୍ରର ଡିଜିଟାଇଜେସନ୍ ଉପରେ ଧ୍ୟାନ ଦିଆଯାଇଛି। ଏଥିସହିତ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ ବୃହତ୍ ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଥିବା ସୁବିଧା, ସୁରକ୍ଷା ଏବଂ ଦେଶାନ୍ତର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ଶାହା ମାନବ ସମ୍ଭଳ ଖର୍ଚ୍ଚ ହ୍ରାସ କରିବା ଲାଗି ଦେଶର ସମସ୍ତ ବିମାନ ବନ୍ଦରଗୁଡ଼ିକରେ ସ୍ୱୟଂଚାଳିତ ଏକ୍ସ ରେ ଟ୍ରେ ରିଟର୍ଣ୍ଣ ସିଷ୍ଟମ୍ ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ସମ୍ପ୍ରତି 21 ବିମାନ ବନ୍ଦର ବିକାଶାଧୀନ ଥିବାବେଳେ ଅବଶିଷ୍ଟ 41 ବିମାନ ବନ୍ଦରକୁ ବିକାଶ ଦିଗରେ ପ୍ରାଥମିକତା ଦିଆଯାଇଛି। ଶ୍ରୀ ଶାହା ଯାତ୍ରୀଙ୍କ ଯାତାୟତ ଏବଂ ବିମାନ ଚଳାଚଳକୁ ଭିତ୍ତି କରି ସମସ୍ତ ବିମାନ ବନ୍ଦରରେ ଏରୋବ୍ରିଜ୍ ସଂଖ୍ୟା ପାଇଁ ନିୟମ ପ୍ରଣୟନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି 2027 ସୁଦ୍ଧା ସମସ୍ତ ରାଜ୍ୟ ମୁଖ୍ୟାଳୟରେ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ ଚାଲୁ କରାଯିବ। ଇରାନ ଆମେରିକା ଯୁଦ୍ଧ ଯୋଗୁଁ ଉପସାଗରୀୟ ଦେଶଗୁଡ଼ିକରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ଦ୍ୱାରା ପ୍ରଭାବିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସ୍ଇର March 27 ମୂଲ୍ୟାଙ୍କନ ଯୋଜନାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ରାଜି ହୋଇଛନ୍ତି। ବିଚାରପତି କେବି ବିଶ୍ୱନାଥନ ଏବଂ ଆଲୋକ ଆରାଧ୍ୟଙ୍କ ଖଣ୍ଡପୀଠ ଉପସାଗରୀୟ ଦେଶଗୁଡ଼ିକର ଛାତ୍ରମାନଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ କେନ୍ଦ୍ର ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇଠାରୁ ଜବାବ ତଲବ କରିଛନ୍ତି। ଚଳିତ ମାସ 14 ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ବିବାଦ ଅଧିକ ଜଟିଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ହୋଇଥିବା ବୁଝାମଣାର କୌଣସି ଏବେ ମୂଲ୍ୟ ନାହିଁ। ଇରାନ ସହିତ ଆମେରିକା ଆଲୋଚନା କରିବା ଲାଗି ଶ୍ରୀ ଟ୍ରମ୍ପ ଅନିଚ୍ଛା ପ୍ରକାଶ କରିଛନ୍ତି। ତୁର୍କୀର ରାଜଧାନୀ ଅଙ୍କାରାଠାରେ ଚାଲିଥିବା ନାଟୋ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟ୍ରମ୍ପ ଏହି ମତ ପ୍ରକାଶ କରିଛନ୍ତି। କେତେକ ଆମେରିକା ସାମରିକ ପ୍ରତିଷ୍ଠାନ ଉପରେ ଇରାନ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ ପ୍ରଦେଶ ଏବଂ ବନ୍ଦର ସହର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ 85 ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତ ସ୍ଥିତ ଅଲ୍ ସଲେମ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସାଇ ଦିଆଯାଇଛି ବୋଲି ରିଭଲ୍ୟୁସନାରୀ ଗାର୍ଡର କର୍ପସ ମୁଖପାତ୍ର ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କୁଏତର କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଅଲ୍ ଖାଲିଦ୍ ଅଲ୍ ସବାହଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ଭାରତ ଏବଂ କୁଏତ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ଲାଗି କ୍ରାଉନ୍ ପ୍ରିନ୍ସଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଉପସାଗରୀୟ ଅଞ୍ଚଳରେ ବିକାଶମୂଳକ ପଦକ୍ଷେପ ଦିଗରେ ତାଙ୍କର ନେତୃତ୍ୱକୁ ସେ ଧନ୍ୟବାଦ ଜଣାଇଥିଲେ। ଭାରତୀୟ ବୈଜ୍ଞାନିକମାନେ ପ୍ରଥମ ଥର ଲାଗି ଭୂମି ଏବଂ ମହାକାଶ ଭିତ୍ତିକ ପର୍ଯ୍ୟବେକ୍ଷଣକୁ ଏକୀକୃତ କରି ଭାରତୀୟ କ୍ଷେତ୍ର ଉପରେ ଆୟନୋସ୍ଫିୟରର ଉପରପାର୍ଶ୍ୱ ପୁନଃ ତିଆରି ପାଇଁ ଏକ ନୂତନ ପଦ୍ଧତି ବିକଶିତ କରିଛନ୍ତି। ଏହି ପଦ୍ଧତି ଭାରତର ଆୟନୋସ୍ଫିୟରର ଉପରି ଭାଗର ସଠିକ୍ ମାନଚିତ୍ର ନିର୍ଦ୍ଧାରଣ କରିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ପଦ୍ଧତି ଦ୍ୱାରା ସାଟେଲାଇଟ୍ କାର୍ଯ୍ୟ ଯୋଗାଯୋଗ ବ୍ୟବସ୍ଥା ଏବଂ ନାଭିଗେସନ୍ ସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଆୟନୋସ୍ଫିୟର ହେଉଛି ପୃଥିବୀର ଉପର ବାୟୁମଣ୍ଡଳର ଏକ ଜଟିଳ ଅଂଶ, ଯାହାକୁ ବାୟୁମଣ୍ଡଳୀୟ ଏବଂ ଆୟନୋସ୍ଫେରିକ ଇଲେକ୍ଟ୍ରୋ ଡାଇନାମିକାଲ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେହିପରି ସିଗ୍ନାଲ ଟ୍ରାନ୍ସମିସନ ପରିବର୍ତ୍ତନ କରି ଜିପିଏସ୍ କିମ୍ବା ଭାରତୀୟ ନାଭିକ୍ ବ୍ୟବସ୍ଥା ପରି ଉପଗ୍ରହ ଆଧାରିତ ନାଭିଗେସନ୍ ସିଷ୍ଟମକୁ ପ୍ରଭାବିତ କରିଥାଏ। ଦିଲ୍ଲୀର ରୋହିଣୀ ସେକ୍ଟର ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଦିଲ୍ଲୀ ଅଗ୍ନିଶମ ସେନାବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ

0: କୋଠାର ଭଙ୍ଗାରୁଜା ଅଂଶ ତଳେ ପାଞ୍ଚ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍ର ଦୁଇଟି ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଲାଗିଛନ୍ତି। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ଆୟୋଜନ କରିବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଏହି କ୍ରୀଡ଼ା ପ୍ରତିଯୋଗିତା ଦେଶର ଯୁବବର୍ଗଙ୍କୁ ସେମାନଙ୍କର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ ପାଇଁ ଉତ୍ତମ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରୁ ଲୋକଲୋଚନକୁ ଆଣିବା ପାଇଁ ନେଇଥିବା ପଦକ୍ଷେପର ଏହା ଏକ ଅଂଶସ୍ୱରୂପ ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ରେ ଉନ୍ନୀତ ହୋଇଥିବା ଦେଶଗୁଡ଼ିକର ନାମ ଚୂଡ଼ାନ୍ତ ହୋଇଛି। ଏହି ତାଲିକାରେ ଫ୍ରାନ୍ସ, ମରକୋ, ନରୱେ, ଇଂଲଣ୍ଡ, ସ୍ପେନ୍, ବେଲ୍ଜିୟମ୍, ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ସ୍ଥାନ ପାଇଛନ୍ତି। ସେମାନେ ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ବିଜୟ ହାସଲ କରି ଶ୍ରେଷ୍ଠ 8 ଜଣ କ୍ୱାର୍ଟର ଫାଇନାଲ୍ରେ ସ୍ଥାନିତ ହୋଇଛନ୍ତି। ଆସନ୍ତା ଶୁକ୍ରବାର ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ମରକୋକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30 ଆରମ୍ଭ ହେବ। ସେହିପରି ଶନିବାର ଦିନ ରାତି 12:30 ସ୍ପେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଫିଫା ୱାର୍ଲ୍ଡ କପ୍ କ୍ୱାର୍ଟର ଫାଇନାଲ୍ରେ ପ୍ରଥମଥର ଲାଗି ନରୱେ ପ୍ରବେଶ କରିବା ସହ ଇଂଲଣ୍ଡ ସହିତ ଖେଳିବ। ପୂର୍ବଥର ଚମ୍ପିୟନ୍ ହୋଇଥିବା ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡ ସହ କ୍ୱାର୍ଟର ଫାଇନାଲ୍ରେ ଖେଳିବ। ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8 ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କୋରାପୁଟ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କୋରାପୁଟ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର। ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। କୋରାପୁଟର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଚାଲିଥିବା ସର୍ଚ୍ଚ ଅଭିଯାନରେ ଏକ ଦେଶୀ ରିଭଲଭର, 6 ବନ୍ଧୁକ, 11 ଟିଫିନ୍ ବୋମା, IED, ଡିଟୋନେଟର, ଗନ୍ ପାଉଡର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ପେଶାଲ ଜୋନାଲ କମିଟିର ମାଓବାଦୀଙ୍କର ହୋଇଥିବା କହିଛନ୍ତି କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା।
3: ଏଇଟା ଆମର ନକ୍ସଲ ଦମନ ହେଲା ପରେ ଆମର ଯୋଉ ଡେଡ୍ଲାଇନ୍ ଆମକୁ ଦିଆଯାଇଥିଲା 31 March 2026 ଅନରେବଲ ୟୁନିୟନ ହୋମ୍ ମିନିଷ୍ଟର ଡେଡ୍ଲାଇନ୍ ଦେଇଥିଲେ, ସେଇଟା ଆମର କୋରାପୁଟ ନକ୍ସଲ ଫ୍ରି ଘୋଷିତ କରାଯାଇଥିଲା। ତାପରେ ଆମର ଯୋଉ ସରେଣ୍ଡର ନକ୍ସଲ ମାନେ ଅଛନ୍ତି ତାର ସଷ୍ଟେନ୍ ଇଣ୍ଟରୋଗେସନ ଚାଲିଥିଲା। ସେ ଇଣ୍ଟରୋଗେସନ ଭିତରୁ ଆମକୁ କିଛି କିଛି ଖବର ମିଳୁଥିଲା କି ଡମ୍ପ ଜଙ୍ଗଲ ଭିତରେ ରହିଯାଇଛି, ତ ସେ ଡମ୍ପକୁ 10 ଆଗରୁ ବି ରିକଭର କରାଯାଇଥିଲା। ସେ ଭିତରୁ ଆମର ଇନ୍ସାସ୍ ରିକଭର ହେଇଥିଲା। ଯେମିତି ଆମେ ଦେଖିପାରିବେ କି ଆମର ଯୋଉ ଫୋର୍ସେସ ଅଛି ଆମର DVF SOG ସେମାନେ ରେଗୁଲାରଲି ଅପରେସନ କରୁଛନ୍ତି ନକ୍ସଲ ଦମନ ହେଲା ପରେ ବି ଆମର ଯେମିତି ନକ୍ସଲ ଆଉ ଥରେ ନା ବଢି ପାରିବେ ତା ଉପରେ ଆମର ଆକ୍ସନ ନିଆଯାଉଛି। ଆର୍ ଏଇଟା ଯୋଉ ଡମ୍ପ ରିକଭରି ହେଇଛି ଏଇଟା ବେପାରୀଗୁଡ଼ା PS ଲିମିଟରେ ଆମର ତେନ୍ତୁଳିଗୁମା ଏରିଆରେ ଏଇଟା ଡମ୍ପ ରିକଭର ହେଇଛି। ନା ଏଇଟା ଯୋଉ ଡମ୍ପ ଅଛି ଏଇଟା ପୁରୁଣା ଡମ୍ପ ଅଛି, ଏବେ ଯୋଉ ନକ୍ସଲ ମୁକ୍ତ ଆମେ ଘୋଷିତ କରିଥିଲେ ଏବେ କେହି ବି ନକ୍ସଲ କ୍ୟାଡର ଆମ ଜିଲ୍ଲାରେ ଆକ୍ଟିଭ ନାହିଁ। ଏଇଟା ନକ୍ସଲ ଯୋଉ ଆଗରୁ ସେମାନେ ଲୁଚେଇକି ରଖିଥିଲେ ଡମ୍ପ, ସେ ଡମ୍ପକୁ ହିଁ ତାର ଇଣ୍ଟରୋଗେସନ କରିକି ସେ ଡମ୍ପକୁ ବାହାର କରାଯାଉଛି। ଆମର ସଫିସିଏଣ୍ଟ ସୁରକ୍ଷା ବଲ ଅଛି, ଆମର CAPF BSF ବି ମୌଜୁଦ ଅଛି, ଆଉ ବାକି ଆମର ଯୋଉ ଜିଲ୍ଲାରେ DVF ଅର୍ ଷ୍ଟେଟରେ SOG ଫୋର୍ସ ଅଛି ସେଟା ବି ମୌଜୁଦ ଅଛି।
2: ସଘନ ସଂଶୋଧନ 2026 ଅନ୍ତର୍ଗତ କୋରାପୁଟ ଜିଲ୍ଲାର ଚିଠା ଭୋଟର ତାଲିକା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି। ଯାଞ୍ଚ ପରେ 62,290 ନାମ ବାଦ ଦିଆଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ 9,04,134 ଜଣ ଭୋଟର ରହିଛନ୍ତି। ଆସନ୍ତା August 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଆବେଦନ ଗ୍ରହଣ କରାଯିବ। କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଜିଲ୍ଲାପାଳ ମନୋଜ ସତ୍ୟ

0: ଦେବାନ ମହାଜନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିକଶିତ କୋଟିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ, ରାସ୍ତା, ଶିକ୍ଷା ଓ ଜୀବିକା ସୃଷ୍ଟି ଭଳି କ୍ଷେତ୍ରରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା ହୋଇଥିଲା। କୋରାପୁଟର ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। 108 ସୁବର୍ଣ୍ଣ କଳସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ସହ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ପରେ ଠାକୁରମାନେ ଅଣସର ଗୃହକୁ ବିଜେ କରିଥିଲେ। ରାଜ୍ୟ ସରକାରଙ୍କ ନୋଡାଲ ସଚିବ ଆର୍ଏସ୍ ଗୋପାଳନଙ୍କ ଅଧ୍ୟକ୍ଷତାରେ କୋରାପୁଟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଚାଲିଥିବା 15 ଦିନିଆ ଶିଶୁ ଶ୍ରମିକ ନିରାକରଣ ଅଭିଯାନ ଅବସରରେ ସଚେତନତା ପଦଯାତ୍ରା ଆୟୋଜିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଏହାର ଶୁଭାରମ୍ଭ କରିଥିବା ବେଳେ ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ଜନସହଯୋଗର ଆହ୍ୱାନ କରାଯାଇଛି। କୋରାପୁଟରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ଯୋଗ୍ୟ ରେସନ କାର୍ଡଧାରୀମାନେ ନିୟମିତ ପ୍ରାପ୍ୟ ବ୍ୟତୀତ ପ୍ରତିମାସ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଉଦ୍ଘାଟନୀ ଉତ୍ସବରେ 20 ନୂତନ ରାସନ କାର୍ଡ ଓ ମହିଳାମାନଙ୍କୁ 10 ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର।
2: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧେ ସର୍ବସାଧାରଣଙ୍କ ପାଇଁ ସୂଚନା। ଅତିରିକ୍ତ ମୁଖ୍ୟଯନ୍ତ୍ରୀ ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଜଣାଇଛନ୍ତି, ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9 ଜୁଲାଇ ମାସର 2026 ସକାଳ 11 ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ବହୁ ଜୁହାର ଗୋ
1: ଜୁହାର ଜୁହାର କେନରେ ଯାଇଥିଲ
0: ହଁ ଏଇଟା ପରେ ତମର ହେଡୁ ଆଇଲି ବୁଝିଲ କେ ବେଲେ ତମର ଆଡୁ ହେଟା କିନି ଉଛୁରି ହେଇଗଲା ନା ବୋଲିକରି ହେଟା ଜଲ୍ଦି ଜଲ୍ଦି ଆସିଲି ଗୋ ବୋହୁ ଯେ ଶୁଣ ତ ତମର ଆଡେ ହେ ଦେଖ ତ କାଦୋ ଜମିକରି କେନ୍ତା ଅବସ୍ଥା ହେଇଛି ଯେ
1: ବର୍ଷା ଯେ ବର୍ଷା କମ୍ ବର୍ଷା ହେଲେ ହଉଛେ ଖରା ହେଲେ ଖରା କେତନି କେତେ ବର୍ଷା ହେଲେ ବର୍ଷା କେତନି କେତେ ପାଏନ୍ ସବୁଆଡେ ଜମା
0: ହଁ ପରେ ବୋହୁ ଆଉ ଶୁଣ ତ ହେଥିଲାଗି କିନି ଯେନ୍ତା ହିସାବେ କିନି ପାଏନ୍ ପାଗ ହଉଛେ ଆମର ଚାଷୀ ଭାଇ ବହିନ ମାନେ ନିଜର ଦିହିକେ ଜଗବାର କଥା ଗୋ
1: ହଁ ହଁ ଦିହି ଜଗବାର କଥା ନା ହେଲେ ଚାଷୀ ମାନେ ବେମାର ପଡିଲେ ବେଲେ ଆମର ମାନେ ସବୁ ଗଲା
0: ହଏ ହଏ ହେଟା ଆଏ ଆରୁ ଚାଷୀ ଯଦି ଅନ୍ନଦାତା ଯଦି ବେମାର ପଡ଼ବା ବେଲେ ଆମର ଦେଶକେ କିଏ ସମ୍ଭଲାବା କହ ତ
1: ହଁ ଖାଲି ବର୍ଷାତି ବେମାର ବୋଲି ନାଇ ଯେ ଯେନ୍ ହେସି ଘିଡ଼ି ଘିଡ଼ି ଚଡ଼ଚଡ଼ି ହେତୁ ଚିନ୍ତା କରିବି ସେମାନେ ରକ୍ଷା ପାଇବେ ଚାଷୀ ମାନେ ଯେ ସେଟା ବି ଜାଣବାର କଥା ଏନ୍ତା ହେଲା ଯେନ୍ତା ଖୁଲା ପଡିଆ ଥି ଉଚା ଧାନ କେତି ଏନ୍ତା ଜାଗା ଥି ନାଇ ଠିଆ ହେବେ ବଡ଼ ଗଛ ଯଦି ହେଲା ସେନେ ବି ସେମାନେ ଭାବିବେ କି ଆମେ ଠିଆ ହେମୁ ବୋଲେ ହେଟା ବି ଠିକ ନୁହେଁ ତାପରେ ଲାଇଟ ଖୁମ୍ବା ହେଲା ଲୁହା ବାଡ଼ ହେଲା ହେନ୍ତା ସବୁ ଧାତୁ ଜିନିଷ ନୁ ବି ଦୂରେ ରହିବାର କଥା
0: ହଏ ଠିକ କଥା କହୁଛ ଆର୍ ଯେନ୍ତା ହିସାବେ ବର୍ଷା ହଉଛି କି ନି ସବୁ ଦିଗ୍କେ ଦେଖିକରି ଚଲବାର କଥା ଆଉ ରାସ୍ତାଘାଟେ ଯେତେବେଳେ ପାନି ମାନେ ଜମି ରହୁଛେ ସେଟା ବି ଦେଖିକରି ରହିବେ କାହିଁ କରି କହ ତ ଏ ରାସ୍ତାଘାଟରେ କେନ୍ ନାଲି ପାଖାପାଖି ବି ଥିବା ନାଲିକେ ବି ପଶିଯିବା ଡର ଅଛି ହଁ ଆଉ ତାପରେ ଆଉ ଗୋଟେ କଥା ହେଲା ଏ ବର୍ଷା ମାସେ କି ନି ଆମର ସାପ କଟିଆ ଏସବୁର

0: ଟିକେ କମ୍ ହେବା, ଯେହେତୁ ଯିଏ ନେବା ସେ ବି ତ ପାଉଡର୍ କରିକିରି ବିକ୍ବା।
1: ଆଜ୍ଞା, ବୋଲେ ଇ ଯେନ୍ ପାଉଡର୍ କର୍ବାର୍ ଲାଗି ତ ବିଭିନ୍ନ ପ୍ରକାର ମେସିନ୍ ଦରକାର, ଏଥିର୍ଲାଗି ତାର୍ ଲାଗି ହଲ୍ଦିକେ ସିଝାବେ, ଏଥିରେ ତ ବେଶୀ ପରିଶ୍ରମ ଲାଗ୍ବ ଆଜ୍ଞା। ବୋଲେ ଘରେ ଏଥିର୍ଲାଗି ସାହାଯ୍ୟ କିଏ କରୁଛନ୍ ଆଜ୍ଞା?
0: ସାହାଯ୍ୟ ମୋର ମିସେସ୍ କରୁଛନ୍, ଦୁଇ ଜଣ ହେଇକିରି ପ୍ରାୟ କରସୁଁ, ଦରକାର ପଡ଼ିଲେ ଲେବର ଗୋଟେ ଯୋଡ଼େ ବି ଲାଗ୍ସନ୍।
1: ଇଜେନ୍ ପିରାଲା ପରେ ବି ଆପଣ ଛିଟିଆ ଘର ବିକିବେ କି ବ୍ୟବସାୟୀ ମାନଙ୍କୁ ଦେବେ ଆପଣ?
0: ମୁଁ ତ ଭାବୁଛି ପ୍ରାୟ ନିଜର ନିଜର ସେ ନିଜର ଚାଷ କଲା ଜିନିଷଟା ଖାଇବାର ଲାଗି ବହୁତ ଲୋକ ଇଣ୍ଟରେଷ୍ଟେଡ୍ ଆଜିକାଲ।
1: ଆଜ୍ଞା,
0: ଆର୍ ସେଥିର୍ଲାଗି ମୁଁ ଭାବୁଛେ ନିଜର ନିଜର ଆଖର ପାଖର ନିଜର ନିଜର ଲୋକ ବି ବହୁତ କହିଲେ ନ, ଆମକେ କି କେଜି ଦେବୁ, କିଏ 2 କେଜି ଦେବୁ, କିଏ 5 କେଜି ଦେବୁ ବୋଲି ଡିମାଣ୍ଡ କଲେ ନ।
1: ଆଜ୍ଞା, ଆପଣ କହୁଥିଲେ ମୁଗ କଥା, ମୁଗ ବି ଚାଷ କରୁଛନ୍ ବୋଲି କହୁଥିଲେ, ଆଉ ମୁଗ ତ ଏକଡ଼ିଏ କରିଛନ୍ ବୋଲି କହୁଥିଲେ ନାଇଁ କେଁ? ବୋଲେ ମୁଗର ଲାଗି ଆପଣ ତାମାନେ କେନ୍ ମାଟି, ମୁଗଟା କେନ୍ ମାଟି ଭଲ ସେ? ଆଜ୍ଞା,
0: ମୁଗଟା ତ ଆଜ୍ଞା ଆମର ଟିକେ ଦୋରସା ବାଲିଆ ମାଟି, ଆଉ ସେଇ ମାଟିରେ କରୁଛୁ।
1: ଆଜ୍ଞା,
0: ଆଉ ସେଠି ବି ଭଲ ହଉଛେ, ତ ଖାଲି ଏଥିରେ ଟିକେ ବେଶୀ ପରିଶ୍ରମ ଲାଗୁଛେ ଟୁଲବାର ଲାଗି।
1: ଆମେ ସାଧାରଣତଃ ଦେଖସୁ ଯେ ଆମର ଧାନ ଉଠି ଉଠା ଗଲା ପରେ ପ୍ରାୟ ଆମେ ଶୁଖା ମାଟି ବୁନି, ଆମେ ସାଧାରଣତଃ ଦେଖସୁ ଯେ ଆମେ ଶୁଖା ମାଟି ପ୍ରାୟ ମୁଗ ବୁନି ନେସୁ, ଆପଣ କେନ୍ତା କରସନ୍? ଆଜ୍ଞା,
0: ନାଇଁ ମୋତେ ଶୁଖା ମାଟି କରିଲେ ମୋତେ ଭଲ ନାଇଁ ଲାଗେ।
1: ଆଜ୍ଞା,
0: ଆର୍ ସେଥିର୍ ଲାଗି ମୁଁ ପଡ଼ିଆ ଜମିକେ ପାଣି ମଡ଼େଇ ଦେସି।
1: ଆଜ୍ଞା,
0: ଆର୍ ତାର ବତର ଦେଖିକିରି ଟ୍ରାକ୍ଟର ରୋଟାଭେଟରରେ ଜୋତି ଦେସୁ।
1: ଆଜ୍ଞା,
0: ଆର୍ ତାର ବତର ଥିବା ପିରିୟଡ଼ରେ ମଞ୍ଜି ବୁଣା ଯେସି।
1: ଆଜ୍ଞା,
0: ଆଉ ଇତାର କହିବାର ତା ମାନେ ଅଛେ ଯେ ବତର ଥେଇକିରି ଯଦି ବୁଣିଲେ ଗଜା ହେବା, ଗଛ ହେଇଯିବା, ଇନା ଟିକେ ଘାସ ପରିମାଣ କମ୍ ହୁଏ।
1: ଆଜ୍ଞା, ଆଉ ଶୁଖାରେ ବୁଣିଲେ କାଣ ଅସୁବିଧା ରହୁଛେ?
0: ଶୁଖାରେ ବୁଣିଲେ କାଣ ହେବା, ଶୁଖାରେ ମଞ୍ଜି ଦେଇଦେମା ଆଉ ପାଣି ଯେତେବେଳେ ମଡ଼େଇ ଦିଆଯିବା ସେତିକି ବେଲେ ଘାସ ପରିମାଣ ବହୁତ ହେଇଯାଇସି। ଆର୍ ଯେମିତିକି ଘାସ ସବୁ ସେ ଜାଗାର ସାର ଖତ ଯାହା ସେ ଖାଇଦେସି, ମୁଗ ପରିମାଣ କମିଯାଇସି।
1: ବୋଲେ ଆମେ ଶୁଖା ନେ ବୁଣିକିରି ଯଦି ଆମେ ଆଗ ପାନ୍ ଦେମା, ମାଟିକେ ବତର କରିକିରି ଯଦି ବୁନ୍ମା, ବୋଲେ ଘାସଟା କମିଯିବା, ଘାସ କମିଗଲା ପରେ ଯେନ୍ ସାର ଅଂଶଟା ଗଜ ନେବାର ଅମଲ ବି ବେଶୀ ହେଉଛେ ନାଇଁ ଆଜ୍ଞା? ଚାଷୀ ଭାଇ ଭଉଣୀ ମାନେ ଯେଉଁମାନେ ଶୁଣୁଛନ୍, ସେମାନେ ଧ୍ୟାନ ଦେବେ, ଆମେ ଶୁଖା ମାଟି ବଦଲା ବତର କରିକିରି ବୁନ୍ମା ବୋଲେ ଆମେ ଟିକେ ବେଶୀ ଆଦା ପାଇପାର୍ମା। ଆଜ୍ଞା, ଆମେ ଚାଷ ବାଡ଼ି କରୁଛୁ ବୋଲେ ପୋକ ତ ଲାଗ୍ବ ନିହାତି ଆଜ୍ଞା, ଆର ମୁଗ ବି ତ ଗୋଟେ ଚାଷ ହେ, ବୋଲେ ମୁଗ କାଣା କାଣା ଲାଗୁଛନ୍ ଆଜ୍ଞା ପୋକ ରୋଗ?
0: ମୁଗେ ବିଶେଷ କରି ଲେଡ଼ା ପୋକ ଲାଗ୍ସନ୍, ଲେଡ଼ା ପୋକଟା ତ ଯେକୌଣସି ଔଷଧ ଦେଲେ ଜଲ୍ଦି ଦମନ ହେଇଯାଇସି।
1: ଆଜ୍ଞା,
0: ଶୋଷକ ପୋକ ଗୋଟେ ଲାଗ୍ସନ୍, ଯେନ୍ଟାକି ତାର ରସ୍କେ ଗଛର ଶୋଷି ନେସନ୍।
1: ଆଜ୍ଞା,
0: ଆଉ ସେଟାକେ ବିଶେଷ କରି ଟିକେ ଧ୍ୟାନ ଦେବାର ଲାଗି ପଡ଼୍ସି।
1: ତାର ପ୍ରତିକାର ବ୍ୟବସ୍ଥାଟା କେନ୍ତା କେନ୍ତା କରସନ୍?
0: ପ୍ରତିକାର ଅନେକ ପ୍ରକାର ପେକ୍ସିସାଇଡ଼ ମିଳୁଛେ, କିମ୍ବା ଲିମ୍ବ ତେଲ ବି ଯଦି ସ୍ପ୍ରେ କଲେ କିଛି ପରିମାଣ କମୁଛେ।
1: ଯଦି ଆମେ ଜୈବିକ ଉପାୟରେ ଲିମ୍ବ ତେଲର ପ୍ରୟୋଗ କରମା ବେଲେ ଟିକେ ଆମେ ସେଥିରେ ବି ଆମେ ଉପକାର ପାଇପାରମା ନାଇଁ ଆଜ୍ଞା? ସବୁଠୁ ବଡ଼ କଥା ହେଲା ମୁଗ ଚାଷରେ ଆଜ୍ଞା, ଆମେ ତ ମୁଖ୍ୟ ଯତ୍ନ କରିକି ବଢ଼ମା ତୁଲବାରଟା ଆଜ୍ଞା। ମୁଗ ତୁଲବାର ଲାଗି ଆଜ୍ଞା ପ୍ରାୟତଃ ଆମେ ମେସିନ୍ ବ୍ୟବହାର ନାଇଁ କରବା, ଆଉ ତାର ବ୍ୟବସ୍ଥାଟା ଆପଣ କେମିତି କେମିତି କରୁଛନ୍ ଆଜ୍ଞା? ଲେବର ତ ଲାଗୁଥିବେ ନିହାତି ହେବ ନାଇଁ
0: ଆଜ୍ଞା? ଲେବର ଦ୍ୱାରା ତୁଲା ଯାଉଛେ, ମୁଗକେ ଲେବର ଦ୍ୱାରା ତୁଲସୁଁ।
1: ହେଲେ ଖର୍ଚ୍ଚା ବର୍ଚ୍ଚା କେତେ ଆସୁଛେ ଲେବର ଖର୍ଚ୍ଚଟା?
0: ଖର୍ଚ୍ଚା ଟିକେ ବେଶୀ ହେଇଯାଉଛେ।
1: ହଁ, ଯଦି ଠିକ୍ଠାକ୍ ହିସାବରେ ଯଦି ମୁଗ ଚାଷ କର୍ମା ଆଜ୍ଞା, ଯଦି ସାର ଖତ ଠିକ ଆଗରେ ଦେଇଥିମା, ପ୍ୟାନ୍ ଅଛେ, ତାପରେ ଠିକ ଆଗରେ ମାଟିକି ଗାଁ ଜୁତିଥିମା, ଲେବର ଖର୍ଚ୍ଚା ଅଛେ, ସବୁକୁ ଯଦି ମିଶେଇ ବୁଲେ ନେମା, କାଟି ବାଛିକରି ଏକର ପିଛା ମୁଗଟା କେତେ ଆଦା ହେଉଛି ଆଜ୍ଞା?
0: ମୁଗ ତ ଆଜ୍ଞା 4 କ୍ୱିଣ୍ଟାଲ୍ରୁ 5 କ୍ୱିଣ୍ଟାଲ୍ ପର ଏକର ହେଇଯାଉଛି।
1: ଆଜ୍ଞା, 4-5 କ୍ୱିଣ୍ଟାଲ୍ ଏକର ପିଛା ହେଉଛି ବୋଲେ ତାର ବିକ୍ରି ମଟାଟା ଆପଣ କେମିତି କରୁଛନ୍ ଆଜ୍ଞା?
0: ଘରୁ ନେଇ ଯାଉଛନ୍,
1: ବ୍ୟବସାୟୀମାନଙ୍କୁ ଦେଇ ନେଉଛନ୍ ନାଇଁ ଆଜ୍ଞା? ଧାନ 25 ଏକର କରୁଛେ ବୋଲି କହୁଥିଲେ ନାଇଁ କେଁ? ବୋଲେ ଧାନ କେମିତି କେମିତି ଚାଷ କରୁଛନ୍ ଆଜ୍ଞା?
0: ଧାନ ଚାଷରେ ମୁଇଁ ଟ୍ରାନ୍ସପ୍ଲାଣ୍ଟିଂ ମେସିନ୍ରେ ରୁହେ
1: ଆଜ୍ଞା,
0: ଆଉ ସେଥିର୍ଲାଗି ମୁଁ 25 ଏକର କରି ପକଉଛେ ଆରାମସେ, ମୋତେ କିଛି ତକଲିଫ ନି ମିଲ୍ବାର। ଆଜିକାଲି ଧାନ ଚାଷ କର୍ବାରଟା ଟିକେ ସହଜ ହେଇଗଲାନ ମେସିନାରି ଲାଗି।
1: ଆଜ୍ଞା,
0: କାଦୁଅ ନୁ ଆରମ୍ଭ କରିକି ଧାନ କାଟବାର ତ ସବୁ ମେସିନାରିରେ ହେଇଯାଉଛେ, ଆଉ ଯେନ୍ ଜିନିଷଟା କି ଚାଷ କର୍ବାର ଲାଗି ସହଜ ହେଉଛେ।
1: ଆମେ ଧାନ ଚାଷରେ ପ୍ରାୟତଃ ରାସାୟନିକ ସାର ବ୍ୟବହାର କରିବାର ଗୋଟେ ଅଭ୍ୟାସ ହେଇଗଲାନ ଆମର, ଆପଣ ଧାନ ଚାଷ ଯେତେବେଳେ କରୁଛନ୍ ଆଜ୍ଞା, ଏଠି ରାସାୟନିକ ସାର କିଏ ବ୍ୟବହାର କରୁଛନ୍ କି ରାସାୟନିକ ସାର କମ୍ ଲାଗବାର ପାଇଁ କିଛି କାମ କରୁଛନ୍ ଆଜ୍ଞା?

0: ସାର କମ୍ବାର ଲାଗି ଆମେ ସବୁଜ ସାର ଯେନ୍ ଧନିଚା କେ ଚାଷ କରି ଦିଆଯାଉଛେ ଆଉ ସବୁଜ ସାର ଲାଗି ଆମକେ ବହୁତ କମ୍ ପରିମାଣରେ ନାଇଟ୍ରୋଜେନ୍ ଯଥା ୟୁରିଆ ସାର କମ୍ ଲାଗୁଛେ।
1: ଧନିଚା ଚାଷ ଯଦି ଆମେ ଧାନ କ୍ଷେତ କର୍ମା ବେଲେ ଆମର ୟୁରିଆ ସାରଟା ସେଥିରୁ ଆମେ ପାଇପାରବା କ୍ଷେତ ପାଇପାରବା ଯେନ୍ଥିରେ ଜଣେ ଚାଷୀକି ୟୁରିଆ ସାର କମ୍ ଦେବାର୍କେ ପଡ଼୍ବା। ଯେନ୍ମାନେ ଧାନ ଚାଷ କର୍ବାର୍ ଲାଗି ଯାଉଛନ୍ ବୋଲେ ଯଦି ଆମେ ତାର ଆଗରୁ ଧନିଚା ବି ଲଗାମା ବେଲେ ଆମେ ସେଥିରୁ ଆମର କ୍ଷେତ ସେଥିରେ ଲାଭବାନ ହେବାର ସାଙ୍ଗେ ସାଙ୍ଗେ ଆମେ ଖାଦ୍ୟ ବି ଆମେ ଭଲ ଖାଦ୍ୟ ପାଇପାର୍ମା। ଇଭେନ୍ ଧନିଚାଟା କହୁଛନ୍ ଆଜ୍ଞା, ଧନିଚାଟା ଆପଣ କେନ୍ ଆନ୍ସନ୍ କି କେନ୍ତା?
0: ଆମର କୃଷି ଅଧିକାରୀ ଦେଇଥିଲେ
1: ଆଜ୍ଞା,
0: ଆର୍ ସେଟାକେ ମୁଁ ବର୍ଷେ ଦୁଇ ବରଷ କରଲି। ତାର ତାନୁ ନିଜେ ବି ତାର ବିହନ କଲେକ୍ସନ ନିଜେ କରୁଛେ
1: ଆଜ୍ଞା,
0: ଆର୍ ନିଜର ବିହନ ବି ନିଜେ ପ୍ରୟୋଗ କରିକିରି କରିପାରୁଛେ।
1: ଏ ଆପଣ ଯେତେବେଳେ ଧନିଚାଟା ଲଗାଲେ ଆଜ୍ଞା, ବାକି ଚାଷୀ ଭାଇ ବୋନ ମାନେ ବି ଦେଖିଥିବେ ଆଜ୍ଞା, ବୋଲେ ଏଇଟା ଅଲଗା ମାନଙ୍କର ଉପରେ ତାର ପ୍ରଭାବ ପଡୁଛେ କି କେନ୍ତା?
0: ହଁ, ପଡୁଛେ
1: ଆଜ୍ଞା।
0: ଏ ବର୍ଷ ତ ବହୁତ ଆଉ ବି ଆମର ଗାଁ ନେ ଚାରି ପାଞ୍ଚ ଜଣ ସେଇ ଧନିଚା କରିଥିଲେ
1: ଆଜ୍ଞା,
0: ଆଉ ପ୍ରଭାବ ପଡୁଛେ, ଆଉ ବେଶୀ ଲୋକ ବି ସେଟା କରିପାର।
1: ବୋଲେ ଆମେ ଧୀରେ ଧୀରେ ପ୍ରାୟ ଚାଷୀ ଭାଇ ବୋନ ମାନେ ଆମର ରାସାୟନିକ ପଦ୍ଧତି ନୁ ଆମର ଜୈବିକ ପଦ୍ଧତିରେ ଫିରୁଛନ୍ ବୋଲିକରି ଆମେ ଆଶ କର୍ମା ନାଇଁ ଆଜ୍ଞା। ଯାହା ହଉ ଆଜ୍ଞା, ଆଜ ଆପଣ ଆକାଶବାଣୀ ସମ୍ବଲପୁର କୃଷି ସଂସ୍ଥା କାର୍ଯ୍ୟକ୍ରମକେ ଆସିକରି ଆପଣଙ୍କର ଚାଷ ବାବଦରେ ବହୁତ କିଛି କହିଥିବାର ଲାଗି ଆପଣଙ୍କୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
2: ବହୁ ଶୁଣିଲେ ଗୋ?
3: ହଁ ଗୋ, କେତେ କଥା କହିଗଲେ।
2: ହଁ, ଆମ ଲୋକ ଦଦା ବି କିନି ଅଇନ ହିସାବେ ପଚାରିଲେ, ଆଉ ଚାଷୀ ଭାଇ ବି ଅଇନ ହିସାବେ ସବୁ କହିଲେ ନା କେ ବହୁ
3: କେତେ କଥା ଜାଣି ପକାଲା।
2: ହଏ ହଏ, ଆଉ ଆମେ କାଣା ଗୋଟେ ଚାଷ କଲେ ନାଇଁ ହୁଏ, ଆମର ଚାଷୀ ଭାଇ ବହେନ ମାନେ ଯେନ୍ତା କରି ହେଲେ ପାଞ୍ଚ ଛଅଟା ଚାଷ ଯଦି କରିବେ ବେଲେ କିନି ଗୋଟେ ଥିରୁ ଯଦି ନୁକସାନୀ ହେବା ବେଲେ ଆଉ ଗୋଟେ ଥିରୁ ଲାଭ ହେବା। ଆଉ ଗୋଟେ କଥା ହଉଛି, ଜୈବିକ ଚାଷ ବି ସମସ୍ତେ କରି ବସିଲେ ନ ପ୍ରାକୃତିକ ହିସାବେ, ଜାଣିଲ କେ? ଆଉ ଏଇଟା କାଣା ଆମର ମାଟି ଲାଗି ଭଲ ହେ, ଆମର ଶରୀର ଲାଗି ଭଲ ହେ, ଆଉ ଆମେ ଯେନ ସମାଜ କି ଯେନ୍ତାକେ ଦେମା ତାଙ୍କ ଲାଗି ବି ତ ଭଲ ହେ ନା ସେଟା।
3: ହଁ, ଚାଷୀର ଭଲ ବି ହଉ ଆଉ ସଂସାରର ଭଲ ବି ହଉ,
2: ସଂସାର ଭଲ ହଉ ସେଟା ବି ଚାଷୀ ମନେ ରଖବାର କଥା। କାହିଁ କରି ଆମେ ନିଜର ଖାଲି ପରିବାରକେ ଦେଖିଲେ ନାଇଁ ହୁଏ, ଇ ପୃଥିବୀଟା ତ ଗୋଟେ ଆମର ପରିବାର ହେ ନାଇଁ କେ, ମାନେ ସମସ୍ତଙ୍କୁ ଦେଖି ଚାହିଁକରି କରିବା କଥା। ଆଉ ତାପରେ ଆଉ ଗୋଟେ କଥା ହେଲା, ଆମେ ଯେନ୍ ଯେତେ ଚାଷ ମାନେ କରୁଛୁ, ଯଦି ସେଟା କାଣା ଯଦି ଆମେ ସମିଆର ଆଗରୁ ଯଦି ସେଟା ବିକମା ଯଦି ହେଇଯାଇଛି ବେଲେ ସେଥିରେ ତ ଦୁଇ ପଇସା ଅନ୍ ଆମେ ପାଇପାରମା ନାଇଁ କେ। ହଁ,
3: ବେଲେ ହେନ୍ତା ଭାବି ଚିନ୍ତି କରି ଚାଷ କରବାର
2: ଚାଷ କରବାର କଥା। ହଁ ବୋହୁ, ଯେ ଶୁଣ ତ।
3: ହଁ କହ।
2: ଆଜି ଗୀତ ପଦେ ନାଇଁ ଶୁଣ କେ?
3: ଆଇନ ଛେ ତୁମ ଲାଗି ବଢିଆ ଗୀତ
2: ଆଇନ ଛେ ତ।
3: ହଁ ହଁ, ବେଲେ ଏଇଟା ଗାଇଛନ୍ ଆଉ ଲେଖିଛନ୍ ଥବିର ସାହୁ,
2: ବେଲେ ଶୁଣ ସିନା
3: ଯାଉ ଶୁଣୁ।
2: ହଏ

0: ବହୁତ ଶୁଣିଲା ଗୋ
1: କିଡ଼ି ବଢ଼ିଆ ଗୀତ
0: ପଦିନେ ମାଙ୍କର ଭଜନ ନେଇ ତମେ ଗୋଟେ ବଢ଼ିଆ ବାଛିକରି ଆଣିଥିଲ ଦେଖ ତ ଆମର ମା ସମଲେଇ ଇଷ୍ଟ ଦେବୀ ହଁ ଆମର ମହାନଦୀର ଖଣି ପଶ୍ଚିମ ଖଣି ବସିଛେ ଆଉ ଦେଖ ତାର ଭକତ ଲାଗିକିନି ତାର ପନତ କାନି ସବୁବେଳେ ଢାପିକି ରଖିଛେ ଆମର ସମ୍ବଲପୁରରେ କେନ୍ସି ପ୍ରକାର ବିପଦ କେବେ ନାଇଁ ଆସିବ ହଏ ଆର୍ ଦେଖ ମା ସମଲେଇ ତାର ରୂପ ଅନେକ ତାର ଲୀଲା ଅନେକ ତାର ଲୀଲା ଖେଲା କରବା ଲାଗି ପରେ ଭିନ୍ ଭିନ୍ ଠାନେ ଭିନ୍ ଭିନ୍ ରୂପ ହେଇକରି ବିରାଜମାନ ଅଛି ହଁ ଆଉ କାଣ କହମି ଲୀଲା ଖେଲା ତାର କେତନି କେତେ କହିଲେ ବି କିନି କେବେ ବି ନାଇଁ ସରେ ଯେନ୍ତା କହସନ୍ ନାଇଁ କେ ଆମର ଏ ସଂସାରଟା ଗୋଟିଏ ଯଦି ଆମେ ଜଙ୍ଗଲ କର୍ମା ଆଉ ସମୁଦ୍ର ଯେତେ ଅଛେ ତାହାକେ ଯଦି ସେହି କର୍ମା ହେଲେ ବି ତାର ଗୁଣ କେବେ ବି ଆମେ ଲେଖି ଲେଖି ଲେଖିଲେ ବି ନାଇଁ ସରେ
1: ହଁ ସତ କଥା ଆଉ ବେଲେ ଆଉ କହ ତୁମର ଚାଷବାସ କଥା କେନ୍ତା ତୁମର ବାରି ପଛାଡେ କାଣା କାଣା ଲଗେଇଛ କହ
0: ହେଟା ପରେ ବହୁ କହିଲି ଯାହା ପାର୍ମା ଲଗେଇଛୁ ହେ ଶାଗ ଦୁରା ଆଉ ତାପରେ ଫଲମୂଲ ଦୁରା ଲଗେଇଛେ ଟମାଟୋ ଦୁରା ବାଇଗନ ଦ୍ୱାରା ଲଗେଇଛେ ଆଉ କିଛି ନା ହେଲେ ନିଜର ଖାଇବା ଲାଗି ତ ହେବ ବେଲେ କାଁ କହୁଥିଲି ବୋ ଇ ସମିଆ ହେଇଗଲାନ ଯିମା କେଁ ବୋଲୁଥିଲି
1: ସମିଆ ସାଙ୍ଗେ ସାଙ୍ଗେ ଯାଉ ତା
0: ହଁ ଯାଉଛି ନା ବୋ
1: ଯାଉ

0: କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି ବୋଲି ଜଣାଇଛନ୍ତି ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 2026 ଜୁଲାଇ ମାସର 9 ସକାଳ 11 ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଏବଂ ତାର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏହାଚିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଆଇବାକାଲ ଓଡ଼ିଶା ଗସ୍ତି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ଓଡ଼ିଶାନୁ ମାଚାଷ ଆଉ ଏକ୍ୱା କଲଚର ଯୋଜନାର ସମୀକ୍ଷା କରିକରି ଓଡ଼ିଶା ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଉଭା ହୋଇଛି ବୋଲି କହିଲେ କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ଆଉ ଗୋପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ। ରାଜ୍ୟର ସବୁ ଘରକେ ସୁରକ୍ଷିତ ନିର୍ଭରଯୋଗ୍ୟ ଆଉ ସ୍ଥାୟୀ ବିଜୁଳି ଯୋଗାଣ ସୁନିଶ୍ଚିତ କରବାର ନେଇକରି ସରକାର ପ୍ରାଥମିକତା ଦେଉଛନ୍ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ। ରାଜ୍ୟ ବହୁତ ଜଲ୍ଦି ପେସା ଆଇନ କାର୍ଯ୍ୟକାରୀ ହେବା ବୋଲି ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ। ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କର ତଥ୍ୟ ସଂଗ୍ରହ କରିକରି ଶ୍ରମ ବିଭାଗକେ ଦେବାର ଲାଗି ସରପଞ୍ଚ ଆଉ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ରାଜ୍ୟ ଥିବାର 610,000 ସ୍ୱୟଂସହାୟକ ଗୋଷ୍ଠୀନୁ 2,40,000 ମହିଳାଙ୍କୁ ଲକ୍ଷପତି ଦିଦି କରାଯାଇଛି। ସମ୍ବଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀଠି ଯୋଗ ଦେଇକରି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସାଇବର ଠକେଇ ମାମଲାର ତୁର୍ତ୍ତି ସମାଧାନ ଲାଗି ଓଡ଼ିଶା ପୁଲିସ ତରଫ ମୂଲ ହେଲା ଇ0 ଏଫ୍ଆଇଆର୍ ବ୍ୟବସ୍ଥା। ହୀରାକୁଦ ଜଲ ପରିଚାଳନାକେ ନେଇକରି ସମ୍ବଲପୁରଠାରେ ହୋଇଛି ଆନ୍ତଃରାଜ୍ୟ ବୈଠକ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଆଉ ରହିଲା 8 ଶେଷ କେପେ ପହଞ୍ଚିଲା ପ୍ରସ୍ତୁତି। ରାଜ୍ୟ ପୁଲିସ ବିଭାଗଟି ପାଖାପାଖି 33,000 ପଦବୀ ଖାଲି ପଡ଼ିଛି ବୋଲି କହିଲେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ। ଖାଲି ଥିବାର ପଦବୀମାନଙ୍କୁ ଖୁବ୍ ଜଲ୍ଦି ପୂରା କରାଯିବା ବୋଲି କହିଲେ ଶ୍ରୀ ଖୁରାନିଆ। ଭୁବନେଶ୍ୱର ପୂର୍ବତଟ ରେଲପଥ ମୁଖ୍ୟାଳୟନ ଛତିଶଗଡ଼ ଆଉ ଓଡ଼ିଶା ଉପକ୍ଷେତ୍ର ଆଉ ରାଜ୍ୟ ଶ୍ରମିକ ବୋର୍ଡ ଦେଖରେଖଟି ଆଇବା ଶୁକ୍ରବାର ଦିନ କରାଯିବା ଗୋଟିଏ ରକ୍ଷା ପେନ୍ସନ୍ ସମାଧାନ ଶିବିର। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମଟି ନାଁ ଲେଖା ଲାଗି ଆଜି ବାହାରିଛି ପହିଲା ଖେପ ମେଧା ତାଲିକା। ଆଇବା କାଲିଠାନୁ 15 ତକ ଚାଲବା ନାଁ ଲେଖା। ଏହାଛିନିର ମୁଖ୍ୟ ଖବର ଏନୁ ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମ୍ବଲପୁରୀ ଗୀତ ଶୁଣନ୍ତୁ। ଗୀତ ରଚନା କରିଛନ୍ତି ଦୁର୍ଗା ନାରାୟଣ ମିଶ୍ର। ପ୍ରଥମ ଗୀତ ଶୁଣନ୍ତୁ କଣ୍ଠଶିଳ୍ପୀ ଯୋଗେଶ୍ୱର ପଣ୍ଡା।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ,

ସମ୍ବଲପୁରୀ ଗୀତ ଶୁଣିଲେ। ଗୀତ ରଚନା କରିଥିଲେ ଦୁର୍ଗା ନାରାୟଣ ମିଶ୍ର, କଣ୍ଠଶିଳ୍ପୀ ଥିଲେ ଯୋଗେଶ୍ୱର ପଣ୍ଡା ଏବଂ କ୍ରିଷ୍ଣା ପଟେଲ। ଆକାଶବାଣୀ ସମ୍ବଲପୁର ଓଡ଼ିଆ ଭକ୍ତି ଗୀତ ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ସରୋଜ ନନ୍ଦ, ପ୍ରଥମ ଗୀତ କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ, ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନୁନଗୋ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଆକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀ

0: ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଅନୁରାଧା ପଡ଼ୱାଲ, ଗୀତ ରଚନା କରିଛନ୍ତି ଅଲେଖ ବିଶ୍ୱାଳ।

ଓଡ଼ିଆ ଭକ୍ତି ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ଅନୁରାଧା ପୋଡ଼ୱାଲ, ଗୀତ ରଚନା କରିଥିଲେ ଶୀର୍ଷାନନ୍ଦ ଦାସ କାନନଙ୍କୁ ଏବଂ ଅଲେଖ ବିଶ୍ୱାଳ, ସଙ୍ଗୀତ ଦେଇଥିଲେ ସରୋଜ ନନ୍ଦ। ଆକାଶବାଣୀ ସମ୍ବଲପୁର।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବର୍ତ୍ତମାନ ଶୁଣନ୍ତୁ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ଦ୍ୱାରା ପରିବେଷିତ ବଂଶୀରେ କର୍ଣ୍ଣାଟକୀ ପରମ୍ପରାରୁ ହିନ୍ଦୁସ୍ତାନୀ ସଙ୍ଗୀତରେ ଉଦ୍ଧୃତ ଏକ ସୁନ୍ଦର ଅଭିବ୍ୟକ୍ତିକ ଗଭୀର ଆକାଂକ୍ଷା ଏବଂ ପ୍ରେମଭାଗକୁ ଜାଗ୍ରତ କରୁଥିବା ରାଗ କିର୍ୱାନୀ।

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ସତୀ। ନାଟକଟିକୁ ରଚନା କରିଛନ୍ତି ସତ୍ୟରଞ୍ଜନ ବେହେରା, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପରିବେଷଣ କରିଛନ୍ତି ଶ୍ରୀ କଲଚରାଲ ଆସୋସିଏସନ ସମ୍ବଲପୁରର କଳାକାରମାନେ। ଶୁଣନ୍ତୁ ନାଟକ ସତୀ।
1: Hey! Hey! Hey!

0: ଦେଖ ତ ଟ୍ରର ଗାଡି ଚଳା ଏତେ ସ୍ପିଡ୍ରେ ଗାଡି ଚଳଉଛି ଟ୍ରକ୍ କେତେବେଳେ ଆର ମରବ ନିଜେ ତ ମରବ ମରବ ସାଙ୍ଗେ ଆଉ ଦୁଇ ଚାରି ଜଣଙ୍କୁ ଧରିକିରି ମର ଇଟ୍ରେ କାହିଁ ଏନ୍ତା ହେଇ ମରୁଛନ୍ ଯେ କିଏ ଜାନେ ହେ ଭଗବାନ ତମେ ଅଛ ବୋଲି ଦେଶଟା ଚଳି ମରୁଛି ନାହେଲେ ଇ ପୁଲିସ କରିକିରି ଦେଶରେ ମତେ ଆଉ ଜନ୍ମ କରିଥି ତ ପ୍ରଭୁ ଓହୋ ଡ୍ୟୁଟି କରି କରି ଜୀବନଟା କେତେବେଳେ ପଳେଇଯିବ କାହାରି ଟ୍ରାକର ଗୋଟେ ସାଧାରଣ ଜ୍ଞାନ ବୋଲିକିରି କିଛି ନାହିଁ ହେ ତରାପଟିଆ ବସିକିରି ଭିକ ମାଗି ମରରେ ଟ୍ରେ ରାସ୍ତା ମଝିରେ ଏଇଟା ଗୋଟେ କ'ଣ ବାବୁ ଉଠେଇ ମିଳୁ ହରେ ଏ ଟ୍ରେ ଲେଙ୍ଗଡ଼ୁ
1: ଜୁହାର ପୁଲିସ ବାବୁ
0: ଜୁହାର ଜୁହାର ଆଉ ସବୁ ଭଲ ତ
1: ଭିକାରୀ ମୁନସର ଫିର କାହିଁ ଭଲ ସାର୍ ବାବୁ
0: ଆରେ ଭିକ ଭୁକା ଠିକ ମିଳିମୁଳା ମରୁଛି କି ନାହିଁ
1: ବାବୁ ତୁମର ଧରମ ଯେ ବାବୁ
0: କଣ କହିଲୁ କଣ କହିଲୁ ମୁଁ ଭିକ ଦେବି ଅରେ ବାବୁ ମୁଁ ପରା ସବୁଠୁ ବଡ଼ ଭିକାରୀ ମୁଁ

0: ନୁହେଁ ତୋ କାଣ ସେ
1: ମୋତେ ବିହା ହେମି ବୋଲସି
0: କେମିତି ତାର ସଙ୍ଗେ ସରି ହେବ ରେ ସେ ମୋତେ ରାନୀ ଲେଖେ ରଖବା ଆର୍ ତୁଇ ସେ ତୋର ସଙ୍ଗେ ଭିକ ମଗାବୁ
2: ନୀର
0: ସତ କଥା ଝିଉଛି ଦେଖବୁ ଦେଖ କେତେ ପଇସା ଶାଢ଼ୀ ହେ ଦେଇଛି ଆହୁରି ଦେବା ଆର୍ ତୁଇ ଇ ମଇଲା କିଟକିଟ ଜୁହା ପିନ୍ଧା ଖଣେ ଆର୍ ଇ ଭିକ ମଗା ପଇସା ଦୂରା ଦେଖ ତୋର ଫୁଟଲା ଏକ ଦେଖି ମୋର ଦେଖ ଦେଖି ମୋର ଦେଖି ମୋର
2: ନୀର

চাল চাল ভিতরকে চাল বসে চাল।

0: ପୁଲିସ ବାବୁ।
1: ଜୁହାର ଜୁହାର। ଆଉ ବିହାରୀ, ଭଲ ଧନ୍ଦାଟେ ଚଲେଇ ମରିଛୁ ତ।
0: ସବୁ ଆପଣଙ୍କର ଆଶୀର୍ବାଦ ଯେ ଆସୁନ ଆସୁନ। ନୀର, ଏ ନୀର
1: ଶୁଣ ତ,
0: ପୁଲିସ ବାବୁ ଆସିଛନ୍, ଭିତରେ ବସା, ଖାତିର ବାତିର କର ଟିକେ।
1: ଛି ଛି ଛି ଛି ଛି, ମାନେ ରାମ ରାମ ରାମ ରାମ ରାମ, ଏ ମୋ ଲାଗି କାହିଁ କଷ୍ଟ କରବ, ମୋର ଆଉ ଦିନ କାଳ ଅଛି କେ। ଯେ ବାବୁରେ ବିହାରୀ, ଇ ମୋର ପକେଟଟା ଟିକେ ଥଣ୍ଡା ହେଇଗଲାଣି ଯେ, ଗରମ ଟିକେ କର।
0: ଆଚ୍ଛା ଆଚ୍ଛା, ଏ ଦେ ଏ ଦେ ନଉନ ଆପଣଙ୍କର କୋଟା।
1: ଭଗବାନ ତୋର ମଙ୍ଗଳ କରୁ, ଯାଉଛି ରେ।
0: ଚଲା ଚଲା।
2: ଏ ଚଲା।

0: ପରପୁରୁଷଙ୍କର ଔରସ୍ନୁ ଜନ୍ମ ନେଲେ ପଞ୍ଚୁପାଣ୍ଡ, ସେମାନେ ସତୀ କି ଅସତୀ ହେଲେ ସେମାନେ ପୁରାଣର ପଞ୍ଚସତୀ ହୁଏତ। ସେତେବେଳର ସେ ପରିସ୍ଥିତି ଆବଶ୍ୟକତା ଥିଲା, ସେ ଯେନ୍ଟା ସେମାନେ କଲେ। ଆରୁ ଆଏଜ ଆଏଜ ନିରଭିଲ ଯାହା କରୁଛି ହେଟା ତାର ନିଜର ପରିସ୍ଥିତି ଆବଶ୍ୟକତା। କିଏ କହିପାରବା ସେ ସତୀ କି ଅସତୀ?
1: ଜୁହାର ପୁଲିସ ବାବୁ।
2: ଜୁହାର ଜୁହାର ଖରେ ଟୁଆ ଲେଙ୍ଗଡ଼ୁ, ତୁ ତ ଦେଖା ଦର୍ଶନ ନାଇଁ ରେ, ଭିଖ ମଗା ମୁଗି ଛାଡ଼ି ଦେଲୁଣି କେ?
1: ଭିକ ମଗା ଛାଡ଼ି ନେଲେ କ'ଣ ଖାଇମି ବାବୁ?
2: କାହିଁ ସେ ଟୁକି ତ ତୋତେ ଖାଇବାକୁ ପିଇବାକୁ ଦଉଥିଲା କାହିଁ? କ'ଣ କି ତାର ନା? ହଁ ନୀର, ହଁ ସେ ତ ବଲୁକ ହେଲାଣି, ଦୁନିଆ ଯାକ ଲୋକଙ୍କର ଚିନ୍ତା ବୁଝିଲା ବେଳକୁ ତୋର ସୁଖ ଦୁଃଖ ଆଉ ବୁଝିବ କି?
1: ନୀର କେନ ଅଛି ବାବୁ? କେନ୍ତା ଅଛି ସେ? ଭଲ ଅଛେ ତ?
2: ଭଲ ବୋଲି ଭଲ, ପୁରା ପୁରି ଭଲ। ଛି ଛି ଛି ଛି ଛି ମାଝି ଟୁକି ଲାଜ ଶର୍ମ ଇଜ୍ଜତ ମହତ ଇ ସବୁ ଶୋଭା ଦିଶେ, କିଛିକୁ କିଛି ନାହିଁ। ପଇସା କମାବାର ଏତିକି ସୌକ ଯେ ଶେଷକୁ ନିଜର ଇଜ୍ଜତ ବିକିବାକୁ ବସଲା,
3: ବୁଝିଲୁ? ଏହେ ତୁଇ ମା ହେବାକୁ ଯାଉଛି।
2: ହେ ଦେଖୁଆ ଗାଡ଼ି ଠିଆ ହେଇମଲାଣି।
1: ହେ ମହାପୁରୁ, ମୁଁ ଏଇଟା କାଣା ଶୁଣୁଛେ? ମୋ ନୀର ଶେଷକେ ଏନ୍ତା ହେଇଗଲା? ନାଇଁ ମହାପୁରୁ, ମୋର ନୀର ଏନ୍ତା ନାଇଁ ହେଇଥାଉ, ମୋର ନୀର ଏନ୍ତା ନାଇଁ ହେଇଥାଉ ମହାପୁରୁ, ମୋର ନୀର ଏନ୍ତା ନାଇଁ ହେଇଥାଉ।

ଶୁଣିଲେ ନାଟକ ସତୀ। ନାଟକଟିକୁ ରଚନା କରିଥିଲେ ସତ୍ୟରଞ୍ଜନ ବେହେରା, ନିର୍ଦ୍ଦେଶନା ଦେଇଥିଲେ ପଞ୍ଚାନନ ମିଶ୍ର, ସମ୍ପାଦନ କରିଥିଲେ ଜୟରାମ ମୁଣ୍ଡା, ପରିବେଷଣ କଲେ ଶ୍ରୀ କଲଚରାଲ ଏସୋସିଏସନ ସମ୍ବଲପୁରର କଳାକାରମାନେ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ କାଶୀ ସତ୍ୟରଞ୍ଜନ ବେହେରା, ବିହାରୀ ମଙ୍ଗଲ କୁମାର ମହାକୁଡ଼, ପ୍ରବକ୍ତା ପଞ୍ଚାନନ ମିଶ୍ର, ପୋଲିସ ଜ୍ୟୋତିପ୍ରକାଶ ତ୍ରିପାଠୀ, ସାନବାବୁ ପରିତୋଷ ପାଣି, ବଡ଼ବାବୁ ଆଶିଷ କୁମାର ସୋନାର, ନୀର ସାଧନା କମଲ ବହିଦାର, ସ୍ୱର ମାନସ ରଞ୍ଜନ ମିଶ୍ର। ସଙ୍ଗୀତାଂଶ ଥିଲେ ତୁଲାରାମ କଲିତ, ଆନନ୍ଦ କୁମାର ସିନ୍ଦୁରିଆ, ପ୍ରୀତିଚନ୍ଦ୍ର ପ୍ରୁସେଠ ଏବଂ କ୍ଷୀରୋଦ କୁମାର ମହାରଣା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ, ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲା ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଜଣାଇଛନ୍ତି, ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏହାଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି 2026 ମସିହା ଜୁଲାଇ ମାସର

6 ତାରିଖ ସକାଳ 11 ଘଣ୍ଟା ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଓଡ଼ିଆ ଲଘୁ ସଙ୍ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପ୍ରଥମ ଗୀତ କଣ୍ଠଶିଳ୍ପୀ ଇରା ମହାନ୍ତି, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ଅଭିଜିତ ମଜୁମଦାର।

ଶକ୍ତି ମିଶ୍ର ଗାଇଥିବା ଓଡ଼ିଆ ଲୋକସଙ୍ଗୀତ ଶୁଣିଲେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଅରବିନ୍ଦ, ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ଦେଇଛନ୍ତି ବିକାଶ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ନିବେଦିତା, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ବିକାଶ ଦାସ।

0: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410-961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410-961। ସୂଚନାଟି ଏତିକିରେ ଶେଷ ହେଲା।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ସିୱା। ଗୀତ ରଚନା କରିଛନ୍ତି ବସନ୍ତରାଜ ଅମଲ, ସଙ୍ଗୀତ ଏକାନ୍ତ।

ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କ

ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ଼ SBIN00005 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ଼ SBIN00005 ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 July 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ହୀରାକୁଦ ବନ୍ଧରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ସମ୍ବନ୍ଧରେ ସର୍ବସାଧାରଣଙ୍କ ପାଇଁ ସୂଚନା। ହୀରାକୁଦ ବନ୍ଧ ମଣ୍ଡଳ ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଜଣାଇଛନ୍ତି, ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏତଦ୍ୱାରା ହୀରାକୁଦ ବନ୍ଧ ତଳମୁଣ୍ଡରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି କି ଆସନ୍ତା 9 ଜୁଲାଇ ମାସର 2026 ସକାଳ 11 ସମୟରେ ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ଏଥିଯୋଗୁଁ ମହାନଦୀ ଓ ତା'ର ଶାଖାନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ, ତେଣୁ ନଦୀ ମଧ୍ୟକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। କୌଣସି ଦୁର୍ଘଟଣା ପାଇଁ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ 11:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମେ ବୈଷ୍ଣବୀ। प्रधानमंत्री नरेंद्र मोदी आज 3 देशों की

0: କ୍ଷେତ୍ର ଥି ପ୍ରସ୍ତୁତି ବାବଦେ ପ୍ରଧାନମନ୍ତ୍ରୀଙ୍କର ପ୍ରମୁଖ ସଚିବ ପିକେ ମିଶ୍ରଙ୍କର ଅଧ୍ୟକ୍ଷତାତି ହୋଇଯାଇଛେ ଗୋଟିଏ ସମୀକ୍ଷା ବୈଠକ। ଆଇବାକାଲ ଓଡ଼ିଶା ଗସ୍ତି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ପିଏମ୍ ସୂର୍ଯ୍ୟଘର ଯୋଜନାକେ ପିଏମ୍ ଆବାସ ଆଉ ରାଜ୍ୟ ଗୃହ ଯୋଜନା ସାଙ୍ଗେ ଯୋଡ଼ାଯିବା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ସାଇବର ଠକେଇ ମାମଲାର ତୁର୍ତ୍ତି ସମାଧାନ ଲାଗି ଓଡ଼ିଶା ପୁଲିସ୍ ତରଫୁ ମୂଲ ହେଲା ଇ ଜିରୋ ଏଫ୍ଆଇଆର୍ ବ୍ୟବସ୍ଥା। ଆଇଆଇଏମ୍ ସମ୍ବଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଆଇଚେଇଛି। ସୁଭଦ୍ରା ଶକ୍ତି ଜରିଆରେ ମହିଳାମାନେ କେନ୍ଦାକରି ଆତ୍ମନିର୍ଭରଶୀଲ ହେବେ ଆଉ ଇ ଦିଗେ ରାଜ୍ୟ ସରକାରଙ୍କର ଭିଜନ ବାବଦେ ମହିଳାମାନଙ୍କୁ ଉଦ୍ବୋଧନ ଦେଇକରି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଆଜି ପହେଲା କେ ବାହାରିଲା ମେଧା ତାଲିକା। ଆଇବାକାଲିଠାନୁ 15 ତାରିଖ ତକ ଚାଲବାର ନାଁ ଲେଖା। ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟ ଯୁକ୍ତ ତିନ୍ ପହେଲା ଖେପ୍ ନାଁ ଲେଖା ଲାଗି ବାହାର କରାଗଲା ସଂଶୋଧିତ ସୂଚୀ। କେଜିନୁ ପିଜି ତକ୍ ମାହାଲିଆ ନାଁ ଲେଖା ଘୋଷଣା ହେବାର ଉତ୍ରୁ ବାହାରିଛେ ଇ ସଂଶୋଧିତ ଟାଇମ୍ଲାଇନ୍। ରାଜ୍ୟ ବହୁତ ଜଲ୍ଦି ପେସା ଆଇନ କାର୍ଯ୍ୟକାରୀ ହେବା ବୋଲି ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଆଉ ରହିଲା 8 ଦିନ, ଶେଷ କ୍ଷେପେ ପହଞ୍ଚିଲା ପ୍ରସ୍ତୁତି। ଜର୍ନୁ ଭଲ ହେଇକରି ଆଷାଢ଼ ମାସ ରୁଜଲ ପଖର ଦ୍ୱିତୀୟ ତିଥି ଅବସରରେ ରଥଯାତ୍ରାଥି ମହାପୁରୁମାନେ ଯିବେ ମାଉସୀ ଘରକେ। ରାଜ୍ୟ ସଡ଼କ ଦୁର୍ଘଟଣାକେ କମ୍ କରବାର ଓ ଲୁକର ସୁରକ୍ଷାକେ ସୁନିଶ୍ଚିତ କରବାର ଲକ୍ଷ୍ୟ ନେଇକରି ମୂଲ ହୋଇଥିବାର ଗାଡ଼ି ଫିଟନେସ୍ ଯାଞ୍ଚର 2 ନମ୍ବର ଦିନ ତକ ପରିବହନ ବିଭାଗ ତରଫୁ 3057 ଗାଡ଼ିର କରାଗଲା ଯାଞ୍ଚ। ହୀରାକୁଦ ଜଲ ପରିଚାଳନା ନେଇକରି ସମ୍ବଲପୁରଠାରେ ହୋଇଯାଇଛି ଅନ୍ତରାଜ୍ୟ ବୈଠକ। ହୀରାକୁଦ ଜଲବଣ୍ଡାନୁ ଆଇବାକାଲ ସକାଳର 11 ବଜେ ଛଡ଼ାଯିବା ଏ ବଛରର ପହଲା ବଢ଼ି ପାଏନ୍। ଏଥିଲାଗି 12 ଜିଲ୍ଲାର ଜିଲ୍ଲାପାଳଙ୍କୁ ଡ୍ୟାମ୍ କର୍ତ୍ତୃପକ୍ଷଙ୍କର ତରଫୁ ଜାରି କରାଯାଇଛି ସତର୍କ ସୂଚନା। ଗେଟ୍ ଖୋଲିବା ବେଳେ ମହାନଦୀ ଭିତରକେ କେହି ନାଇଁ ଯିବାର ଲାଗି କରାଗଲା ସତର୍କ। ଆଜିର ମୁଖ୍ୟ ଖବର ଏନୁ ଶେଷ ହେଲା। ଜୁହାର।
1: ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ରାତି 10ଟାରେ ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀଯୁକ୍ତ ସିପି ରାଧାକ୍ରିଷ୍ଣନଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ସ୍ୱତନ୍ତ୍ର ବେତାର ବିବରଣୀ ସକାଳ 6:30 ଶୁଣିବେ। ଆଜିର ଭାବନା ଉପସ୍ଥାପନା ଗୌରୀ ମୁନା। ସ୍ୱାସ୍ଥ୍ୟ ସୂଚନା ଶୁଣିବେ ସକାଳ 7:10। ଏଥିରେ ସାପ କାମୁଡ଼ିଲେ କ'ଣ କରିବେ ଏ ସମ୍ପର୍କରେ କହିବେ ଡାକ୍ତର ରଞ୍ଜନ କୁଜୁର। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙୗାଧର ସଙ୍ଗୀତ ପ୍ରଚାର କରିବୁ ସକାଳ 7:35। ଏଥିରେ ତପସ୍ୱିନୀର 10ମ ଭାଗ ଶୁଣିବେ। ଆଲୋକ୍ୟ ପ୍ରଯୋଜନ ଏବଂ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ସକାଳ 7:50 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ତୁଲାରାମ କଲେତ। ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। ସକାଳ 8:45 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଶରତ ଚନ୍ଦ୍ର ପଣ୍ଡା ଏବଂ ଶଙ୍କର ପ୍ରସାଦ ଦତ୍ତ। ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ ପ୍ରଚାର କରିବୁ ସକାଳ 9:00। ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଢୋଲ ପାରେ ବଜା ଦିନ 11:05 କଣ୍ଠଶିଳ୍ପୀ ସତ୍ୟନାରାୟଣ ବେହେରା, ଦିଲୀପ କୁମାର ମହାନ୍ତି, ନମିତାରାଣୀ ପଟ୍ଟନାୟକ ଏବଂ ରାଜେନ୍ଦ୍ର କୁମାର ବେହେରା, ପାର୍ବତୀ ଜେନା ଏବଂ ରତ୍ନାକର ରାଉତ। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୁଲା ଝରକା ପ୍ରଚାର କରିବୁ ଦିନ 11:30। ଦିନ 12:00 ବାତାୟନ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ଦିନ 12:30। ଦିନ ଗୋଟାଏ 5 ମିନିଟ୍ରେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ଅଶୋକ କୁମାର ସୁନା, ଗଗନ ବାଗ, ଦିଲୀପ ବାଗ। ଘର ସଂସାର କାର୍ଯ୍ୟକ୍ରମ ପ୍ରଚାର କରିବୁ ଦିନ ଗୋଟାଏ 20 ମିନିଟ୍ରେ। ଏଥିରେ ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା ଆର୍ଥିକ ସ୍ୱାବଲମ୍ବନ ନାରୀ ଓ ପରିବାର, ଆଲୋଚନା କରିବେ ରାଜଶ୍ରୀ ମିଶ୍ର। କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୁ ଝକାଝକା ପ୍ରଚାର କରିବୁ ଅପରାହ୍ନ 3:00। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଏଇ ଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 11:10। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ ସକାଳ 5:53। ଆଜି ପାଇଁ ବିଦାୟ।